ଆକାଶବାଣୀ ଭବାନୀପାଟଣା, ଆଜି ରବିବାର 1948 ଶତାବ୍ଦ ଆଷାଢ଼ 14 ଦିନ 2026 ମସିହା ଜୁଲାଇ ମାସର 5 ତାରିଖ। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଏହି ସୁପ୍ରଭାତରେ ପ୍ରୀତିଭରେ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଏଫ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍।

ସମୟର ମୂଲ୍ୟ ବୁଝିଥିବା ଲୋକ କେବେ ହାରିନାହାନ୍ତି। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 6 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପତିତ ପାବନ ବୋଲି ଜାଣି ମୁଁ ଭରସା କଲି। ତୁମେ କି ମାନ ରଖିଲ, କେତେ ଆରାଧନା କରି ତୁମ ନାମ ଜପ କଲି, ପ୍ରଭୁ ଶେଷେ ତ ପର କରିଲ। ଏଥର ଶିଳ୍ପୀ ମଦନମୋହନ ନାୟକ, ଶିଳ୍ପୀ ଗାଇଛନ୍ତି ସଦର୍ଶନ ଦାସଙ୍କ ରଚନା।

ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ବିଜୟ କୁମାର ପାଣିଗ୍ରାହୀ। ଶିଳ୍ପୀ ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ଆଉ ଏକ ରଚନା। ତୁମେ ପରା ସେଇ କାଳିଆ ଭକତ ଭାବରେ ଭୋଳ ହୋଇ ପ୍ରଭୁ ନେଇଥିଲ ଦାସ ନଡ଼ିଆ, ତୁମେ ପରା ସେହି କାଳିଆ।

ମୋ ଦେହ ମନ୍ଦିର ଗଢ଼ିଅଛି ଯିଏ ସିଏ ଏକା ମୋ ଠାକୁର ହୃଦୟର ସିଂହାସନେ ଯତନେ ଥାପି ମୁଁ ଭଜୁଛି ନାମ ତାଙ୍କର। ଏଥର ଗାଇଛନ୍ତି ଶିଳ୍ପୀ ଧୀରଜ ମହାନ୍ତି ଅରକ୍ଷିତ ସାହୁଙ୍କ ଗୀତ ରଚନା।

ଶୁଣିଲେ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ଭବାନୀପାଟଣା। ଏଥର କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା କରିଛନ୍ତି ଭାଗୀରଥୀ ମିଶ୍ର।

ପୁଅଟିଏ ଆଉ ଝିଅଟିଏ ପରସ୍ପରକୁ ଭଲ ପାଆନ୍ତି। ପୁଅଟି ଦିନେ ପ୍ରସ୍ତାବ ଦେଲା ଯେ ସେ ଝିଅଟିକୁ ବାହା ହେବ। ଝିଅଟି କହିଲା, ହଁ ମୁଁ ତୁମକୁ ବାହା ହେବି ଯେ, କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। ତୁମେ ମୋତେ ଭଲ ପାଉଥାଅ ଯଦି, ଯାଅ ତୁମ ମାଆଙ୍କ କଲିଜା ମୋ ପାଇଁ ଆଣିଦେବ, ତାପରେ ଯାଇ ମୁଁ ତୁମକୁ ବାହା ହେବି। ପୁଅଟି କାଳ ବିଳମ୍ବ ନକରି ଘରକୁ ଗଲା। ତା ମାଆଙ୍କୁ ମାରିଦେଇ କଲିଜା ହାତରେ ଧରି ଝିଅ ପାଖକୁ ଧାଇଁଲା। ଧାଉଁ ଧାଉଁ ବାଟରେ ଝୁଣ୍ଟି ପଡ଼ିଲା। ହାତରେ ଧରିଥିବା କଲିଜାଟି ଖସି ପଡ଼ିଲା। ଆଶ୍ଚର୍ଯ୍ୟ କଥା, କଲିଜାଟି କହିଲା, ପୁଅରେ ଝୁଣ୍ଟି ଗଲୁ କି? ଖଣ୍ଡିଆ ହେଇନୁ ତ? ରକ୍ତ ଝରୁନି ତ? ମାଆଟିଏର ନିଜ ପୁଅ ପ୍ରତି ଆଦର ସ୍ନେହ ଏମିତି। ଯେତେ କୃତଜ୍ଞ ହେଲେ ବି ବାପା ମା ନିଜ ପିଲାପିଲିଙ୍କୁ ଜୀବନଠୁ ବଳି ଭଲ ପାଆନ୍ତି। ଏଇ ଭଲ ପାଇବାର ପ୍ରତିଦାନରେ ଆମେ ବାପା ମାଆଙ୍କୁ ଦେଉ ବା କ'ଣ, ବିଶେଷତଃ ସେମାନଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ। ଏହି ପ୍ରସଙ୍ଗରେ କିଛି ବର୍ଷ ତଳେ ବମ୍ବେ ସହରରେ ଘଟିଥିବା ଏକ ଘଟଣା ମନେ ପଡ଼ୁଛି। ବାପା ମା ଦିହେଁ ପୁଅ ବୋହୂଙ୍କ ପାଖରେ ରହୁଥାନ୍ତି ସାତ ମହଲା କୋଠାର ଘରଟିଏରେ। ପୁଅ ବୋହୂଙ୍କ ନିର୍ଯାତନା ସହି ନପାରି ସେମାନେ ଦିନେ ସେହି ଘର ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କଲେ। କିନ୍ତୁ ପୁଅ ବୋହୂଙ୍କୁ ସେମାନେ ଦୋଷୀ କରିନଥିଲେ, ଏଥିପାଇଁ ନିଜ ଭାଗ୍ୟକୁ ନିନ୍ଦିଥିଲେ କେବଳ। ଏଭଳି ଅନେକ ଘଟଣା ଆମ ଜୀବନରେ। ବାର୍ଦ୍ଧକ୍ୟ ଅବସ୍ଥା ସାଧାରଣତଃ ଅଭିଶପ୍ତ ମନେ ହୁଏ। କେହି ନଥାନ୍ତି ପାଖରେ, ନା ପିଲାପିଲି ନା ଜ୍ଞାତିବନ୍ଧୁ। ଯେଉଁମାନଙ୍କ ପାଇଁ ଆମେ ଜନ୍ମ ନେଇଛୁ, ଯେଉଁମାନଙ୍କ ପାଇଁ ଆମେ ପୃଥିବୀରେ ସବୁ ସୁଖ ସ୍ୱାଚ୍ଛନ୍ଦ୍ୟ ଉପଭୋଗ କରୁଛୁ, ସେମାନଙ୍କୁ ଆମେ ଅବହେଳା କରୁ କାହିଁକି? ଏସବୁର କାରଣ କିଛିଟା ସାମାଜିକ,

କିଛିଟା ଅର୍ଥନୈତିକ। ଆମର ଆର୍ଥିକ ଅବସ୍ଥା ଏମିତି ଯେ ବାର୍ଦ୍ଧକ୍ୟ ଅବସ୍ଥାରେ ନିଜସ୍ୱ ଆୟ ନଥିବା ବାପା ମାଆଙ୍କୁ ଆମେ ବୋଝ ବୋଲି ଭାବୁ। ବାପା ମାଆଙ୍କୁ ଭାଗ ବଣ୍ଟରା କରିବା ତ ଆମ ସମାଜରେ ସାଧାରଣ କଥା। ଯଦି ତିନି ପୁଅ ଥିବେ, ବାପା ମା ଏ ପୁଅ ଘରେ ଚାରି ମାସ ତ ଆର ପୁଅ ଘରେ ଚାରି ମାସ, ଏ ପୁଅ ଦେବ ଶାଢ଼ୀ ଖଣ୍ଡେ ତ ସେ ପୁଅ ଦେବ ଧୋତି ଖଣ୍ଡେ। ଦେହପା ଖରାପ ହେଲେ ଔଷଧପତ୍ର କରିବା ପାଇଁ ସଭିଏଁ ନାରାଜ। ଆହା, ସେମାନେ ଆମର ବାପା ମା ପରା, ସେମାନଙ୍କୁ ଖୁସି କରି ରଖିପାରିଲେ କୁଆଡ଼େ ଦେବତାମାନେ ପ୍ରୀତ ହୁଅନ୍ତି। ବାର୍ଦ୍ଧକ୍ୟ ଅବସ୍ଥାରେ ସ୍ୱାସ୍ଥ୍ୟ ସୁବିଧା ସହ ସାହାଯ୍ୟ ଓ ସାହଚର୍ଯ୍ୟ ନିହାତି ଆବଶ୍ୟକ, କିନ୍ତୁ ଅନେକଙ୍କୁ ଏ ସୁବିଧା ମିଳେ ନାହିଁ। ଏଭଳି ଏକ ପରିସ୍ଥିତିରେ ବାର୍ଦ୍ଧକ୍ୟ ଜୀବନକୁ ଅଭିଶପ୍ତ କହିବା ଅତ୍ୟୁକ୍ତି ହେବ ନାହିଁ। ଯଥାଯୋଗ୍ୟ ସେବା ଯତ୍ନ ସେମାନେ ପାଆନ୍ତି ନାହିଁ ବୋଲି ନିଜକୁ ସମାଜ ପାଇଁ ଏବଂ ପରିବାର ପାଇଁ ଅଦରକାରୀ ମନେ କରନ୍ତି। ଏଭଳି ଏକ ଅବସ୍ଥାରେ ପରିବର୍ତ୍ତନ ନିହାତି ଜରୁରୀ। ବୁଢ଼ା ବାପା ମାଆଙ୍କ ପାଇଁ ପିଲାମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆମ ସଭିଙ୍କୁ ସଚେତନ ହେବାକୁ ପଡ଼ିବ। ସମାଜରେ ତଥା ପରିବାରରେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ସେବା ଦେବାକୁ ପଡ଼ିବ। ଏଥିପାଇଁ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ତେଣୁ ଆମ ସଭିଙ୍କୁ ବାର୍ଦ୍ଧକ୍ୟ ଅବସ୍ଥା ପ୍ରତି ସଚେତନ ହୋଇ ସେମାନଙ୍କୁ ଆଦର, ସମ୍ମାନ ଏବଂ ସମସ୍ତ ସୁବିଧା ଦେବାକୁ ପଡ଼ିବ। ସେମାନେ ଆମର ବାପା ମା ପରା ଆମର ଜନ୍ମଦାତା। ଆଉ ବୟସ ଗଡ଼ିଗଲେ ଆମେ ବି ତ ଦିନେ ବୁଢ଼ାବୁଢ଼ୀ ହେବା, ବାର୍ଦ୍ଧକ୍ୟ ଆସିବ, ତେବେ ବେଳ ହୁଁ କାହିଁକି ସଚେତନ ହେବା ନାହିଁ?

ଶୁଣୁଥିଲେ ଚେତନ ଚିନ୍ତନ, ଉପସ୍ଥାପନା କରିଥିଲେ ଭାଗୀରଥୀ ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖଲଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ବାଦଲ କୁମାର ଆଚାର୍ଯ୍ୟ, ରାମହରି ଦାସ ଏବଂ ଅରବିନ୍ଦ ମୁଦୁଲି।

ଶ୍ରୀକୃଷ୍ଣ ଭକ୍ତିଯୋଗ ସମ୍ବନ୍ଧରେ ଉପଦେଶ ଦେଇ କହିଛନ୍ତି ଯେ ଯେଉଁ କାର୍ଯ୍ୟ କଲେ ଭକ୍ତିଜାତ ହୁଏ ତାହା ଧର୍ମ, ଯାହାଦ୍ୱାରା ଜୀବାତ୍ମା ଓ ପରମାତ୍ମାଙ୍କ ଏକତା ଅନୁଭବ କରିହୁଏ ତାହା ଜ୍ଞାନ, ବିଷୟରେ ଅନାସକ୍ତ ହେବା ବୈରାଗ୍ୟ, ଅଣିମାଦି ସିଦ୍ଧି ଐଶ୍ୱର୍ଯ୍ୟ, ଏହାପରେ ସମ ଦମ ଯମ ନିୟମ ତପ ସତ୍ୟ ଋତ ପଣ୍ଡିତ ମୂର୍ଖ ସ୍ୱର୍ଗ ନର୍କ ଇତ୍ୟାଦି କାହାକୁ ବୁଝାଇ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ବୁଝାଇଛନ୍ତି।

ଏତେବେଳେ ସେ ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ସକାଳ 6:45। ପ୍ରଥମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆଞ୍ଚଳିକ ଖବର, ପରେ ଆକାଶବାଣୀ ଦିଲ୍ଲୀରୁ ସଂସ୍କୃତରେ ସମ୍ବାଦ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଭୋଟର ତାଲିକାର ସ୍ୱତନ୍ତ୍ର ସଘଧାନ ସଂଶୋଧନ ଏସ୍ଆଇଆର୍ 2026ର ଚିଠା ଭୋଟର ତାଲିକା ଆଜି ବାହାରିବା। ଏ ବାବଦେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଲନ୍ ଦିନର 12 ବଜେ ଭୁବନେଶ୍ୱରନ ଗୋଟିଏ ସାମ୍ବାଦିକ ସମ୍ମିଳନୀ ସୂଚନା ଦେବେ। ସେଆଡ଼େ ଏସ୍ଆଇଆର୍ ଲାଗି ନିଯୁକ୍ତି ହୋଇଥିବା 10 ଜଣ ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଗୋଟିଏ ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ପରିଗଣନା ଫର୍ମ ବାଣ୍ଟବାର ଆଉ ଠୁଲାବାର ଡିଜିଟାଇଜେସନ୍ ଆଉ ଆଜ୍ ବାହାରବାର୍କେ ଥିବା ଚିଠା ଭୋଟର ତାଲିକା ବାବଦେ ସମୀକ୍ଷା କରାଯାଇଥିଲା। ସଂସଦର ମୌସୁମୀ ଅଧିବେଶନ ଆଇବା 20 ତାରିଖ ମୂଲ ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କର ଇ ବାବଦ ପ୍ରସ୍ତାବକେ ଅନୁମୋଦନ କରିଛନ୍ ବୋଲି ସଂସଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ଶ୍ରୀ ଗୋପାଳନ ଜଣେ ବି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡ଼ିବା ପାଇଁ ଠିକ୍ ସମାବେଶୀ ଓ ତ୍ରୁଟିମୁକ୍ତ ତାଲିକା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ସୂଚନା ଅନୁସାରେ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଏଥିସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତା 9 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକୁ ସଫଳ ଓ ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଉପରାଷ୍ଟ୍ରପତି 9 ତାରିଖରେ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହା ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ନାଇଜର୍ର 25ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ଆସନ୍ତା 16 ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବା ଲାଗି ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। ସମସ୍ତେ ଏକାଠି ହୋଇ ରାଜ୍ୟର ସମୃଦ୍ଧି ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର 4ର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 23ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ପାଇଁ 7,29,00,000 ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଶୁଭାରମ୍ଭ କରିଥିଲେ। ଏହି ଗସ୍ତ ଅବସରରେ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ କାର୍ଯ୍ୟ ସଫଳତାର ସହ ଆଗେଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଏ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା

0: ଚଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ସମବାୟ ମନ୍ତ୍ରଣାଳୟର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ଚାଲିଥିବା ସମବାୟରୁ ସମୃଦ୍ଧି ଅଭିଯାନ ଅଧୀନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଡଭାନ୍ସ ସାଇବର ଠକେଇ ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ବିଶେଷଜ୍ଞ ଯୋଗଦେଇ ସାଇବର ଠକେଇର ଶିକାର ହେଉଥିବା ଲୋକମାନଙ୍କ ସୁରକ୍ଷା ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 17 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅଧିକ କ୍ଷତିଗ୍ରସ୍ତ ନ ହେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ସବୁ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ କିମ୍ବା ୱାଇଡ୍ ସ୍ପ୍ରେଡ୍ ରେନ୍ଫଲ୍ ଆକ୍ଟିଭିଟି ହେବାର ସମ୍ଭାବନା ରହିଛି। ରେଡ୍ କଲର୍ ୱାର୍ଣ୍ଣିଂ ଇସ୍ୟୁ କରାଯାଇଛି, ଯେଉଁଟାରେ କି ଏକ୍ସଟ୍ରିମଲି ହେଭି ରେନ୍ଫଲ୍ ହୋଇପାରେ। ସେଥିପାଇଁ ହେଭି ଟୁ ପ୍ରବଳ ଅତି ପ୍ରବଳ ବର୍ଷା, ତା ସହିତ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ରେଡ୍ କଲର୍ ଆଲର୍ଟ ଜାରି କରାଯାଇଛି।
0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମାନସ ରଞ୍ଜନ ପାଣି।
3: ଦାନ୍ତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶବ୍ଦର ସଠିକ୍ ଉଚ୍ଚାରଣ କରିବା, ଖାଦ୍ୟ ଖାଇବାଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ତଥା ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ଦାନ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦାନ୍ତର ମାଢ଼ି ଉପରକୁ ଦିଶୁଥିବା ଅଂଶକୁ ମୁକୁଟ ବା କ୍ରାଉନ୍ କୁହାଯାଏ। ମାଢ଼ିର ମାଂସଳ ଅଂଶ ଥିବା ଅଂଶକୁ ଗ୍ରୀବା ବା ନେକ୍ କୁହାଯାଏ। ଦାନ୍ତର ବାକି ଅଂଶ ଯାହା ମାଢ଼ି ମଧ୍ୟସ୍ଥ ଅସ୍ଥି ମଧ୍ୟରେ ଥାଏ ତାକୁ ମୂଳ ବା ରୁଟ୍ କୁହାଯାଏ। ସେହିପରି ଦାନ୍ତର ଉପର ସ୍ତରକୁ ଏନାମେଲ, ମଧ୍ୟସ୍ତରକୁ ଡେଣ୍ଟିନ୍ ଓ ଭିତର ସ୍ତରକୁ ମଞ୍ଜ ବା ପଲ୍ପ ବୋଲି କୁହାଯାଏ। ଶୈଶବ ଅବସ୍ଥାରେ ଉଠୁଥିବା ଦାନ୍ତକୁ ଅସ୍ଥାୟୀ ଦାନ୍ତ ବା ଟେମ୍ପରାରୀ ଟୁଥ୍ ଓ ଏହି ଦାନ୍ତ ପଡ଼ିଗଲା ପରେ ଯେଉଁ ଦାନ୍ତ ଉଠେ ଓ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ରହେ ତାକୁ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ କୁହନ୍ତି। ଦାନ୍ତର ବିକାଶ 3 ଅବସ୍ଥା ଦେଇ ଗତି କରେ, ସେଗୁଡ଼ିକ ହେଲା ମିନେରାଲାଇଜେସନ୍, ଇରପ୍ସନ୍, ଏକ୍ସପୋଲିଏସନ୍। ଦାନ୍ତର ତିଆରି ସମୟକୁ ମିନେରାଲାଇଜେସନ୍ କୁହାଯାଏ। ଗର୍ଭାବସ୍ଥାରୁ ଆରମ୍ଭ କରି 3 ପର୍ଯ୍ୟନ୍ତ ଶୈଶବ ଦାନ୍ତ ତିଆରି ହୁଏ। ସେହିପରି ସ୍ଥାୟୀ ଦାନ୍ତ ଜନ୍ମରୁ ଆରମ୍ଭ କରି 25 ପର୍ଯ୍ୟନ୍ତ ତିଆରି ହୁଏ। ଭିଟାମିନ୍ ସି, ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ଇତ୍ୟାଦି ଦାନ୍ତ ତିଆରିରେ ନିହାତି ଆବଶ୍ୟକ ହୁଏ। ଦାନ୍ତ ଉଠିବା ଅବସ୍ଥାକୁ ଇରପ୍ସନ୍ ଷ୍ଟେଜ୍ ବୋଲି କୁହନ୍ତି। ଶିଶୁମାନଙ୍କର ଛାମୁଦାନ୍ତ 6.5 ମାସରୁ 8 ମାସ, ଶ୍ୱାନଦାନ୍ତ 16 ମାସରୁ 20 ମାସ, ପ୍ରଥମ ଓ ଦ୍ୱିତୀୟ ଚର୍ବଣ ଦାନ୍ତ ଯଥାକ୍ରମେ 12-16 ମାସ ଏବଂ 20-30 ମାସ ମଧ୍ୟରେ ଉଠିଥାଏ। ସ୍ଥାୟୀ ଦାନ୍ତଗୁଡ଼ିକ 6 ଉଠିବା ଆରମ୍ଭ କରେ ଏବଂ 21 ସମ୍ପୂର୍ଣ୍ଣ ହୁଏ। ଦନ୍ତ ବିକାଶର ଶେଷ ଅବସ୍ଥା ଦାନ୍ତ ପଡ଼ିବା ବା ଏକ୍ସପୋଲିଏସନ୍ ଷ୍ଟେଜ୍ ବୋଲି କୁହାଯାଏ। ଶୈଶବ ଦାନ୍ତଗୁଡ଼ିକ ପଡ଼ିଲା ପରେ ଯାଇ ସ୍ଥାୟୀ ଦାନ୍ତଗୁଡ଼ିକ ଉଠିଥାଏ। ଶିଶୁକୁ 13 ହେବା ପର୍ଯ୍ୟନ୍ତ ଯଦି କୌଣସି ଦାନ୍ତ ନ ଉଠେ ତାହେଲେ ଦାନ୍ତ ଉଠିବା ଏକ ସମସ୍ୟା ରୂପେ ଦେଖାଦିଏ। ଅନ୍ତଃସ୍ରାବୀ ଗ୍ରନ୍ଥି ଯେପରିକି ପିଟ୍ୟୁଟାରୀ, ଥାଇରଏଡ୍, ପାରାଥାଇରଏଡ୍ରୁ ହରମୋନ୍ କ୍ଷରଣ କମ୍ ବା ଅନିୟମିତ ହେଲେ ଦାନ୍ତ ଉଠିବାରେ ବିଳମ୍ବ ହୋଇଥାଏ। ଏକ୍ସରେ ବା ରଞ୍ଜନରଶ୍ମି ସାହାଯ୍ୟରେ ମାଢ଼ିର ଅସ୍ଥି ମଧ୍ୟରେ ଦାନ୍ତ ଅଛି କି ନା ଜାଣି ହୁଏ। ଗୁଣସୂତ୍ର ଜନିତ କିଛି ବିରଳ ରୋଗ ବା ଲକ୍ଷଣ ସମୂହରେ ଆଦୌ ଦାନ୍ତ ନଥାଏ, ଏହାକୁ ଆନୋଡୋନ୍ସିଆ ବୋଲି କୁହନ୍ତି। ଜନ୍ମ ସମୟରେ ଉପସ୍ଥିତ ଥିବା ଦାନ୍ତ ଯାହାକି ଅତି ବିରଳ ତାକୁ ନାଟାଲ ଟିଥ୍ ବୋଲି କହନ୍ତି। ପ୍ରତି 2000 ନବଜାତକରେ ଜଣଙ୍କର ଏହି ଦାନ୍ତ ଦେଖାଯାଏ, ଯାହାକି ମୁହଁର ଅନ୍ୟାନ୍ୟ ରୋଗ ଯେପରିକି ଗ୍ରହଣ ଖଣ୍ଡିଆ ବା ଗୁଣସୂତ୍ର ଜନିତ ରୋଗରେ ଦେଖାଯାଇଥାଏ। ଏହା ଶିଶୁର ମାତୃସ୍ତନ ପାନରେ ଅସୁବିଧା ସୃଷ୍ଟି କରେ, ଏହାକୁ ସାଧାରଣତଃ ବାହାର କରିବାକୁ ପଡ଼ିଥାଏ। ଦାନ୍ତ ସାଧାରଣତଃ ତଳ ମାଢ଼ିର ଆଗ ଉଠିଥାଏ ଏବଂ

0: ସାମ୍ନାରୁ ପଛପଟକୁ ଏହି କ୍ରମରେ ଉଠିଥାଏ। ଶୈଶବ ଅବସ୍ଥାର ଦାନ୍ତ ଯଦି ସମୟ ପୂର୍ବରୁ ପଡ଼ିଯାଏ ତାହେଲେ ସେହି ଜାଗାରେ ସ୍ଥାୟୀ ଦାନ୍ତ ଜଲ୍ଦି ଉଠିଥାଏ। ଦାନ୍ତରେ ଆଘାତ, ହିଷ୍ଟିଓସାଇଟୋସିସ୍ ବା ନ୍ୟୁଟ୍ରୋପିନିଆ ଆଦି ରୋଗଗୁଡ଼ିକରେ ମଧ୍ୟ ଅସ୍ଥାୟୀ ଦାନ୍ତଗୁଡ଼ିକ ଜଲ୍ଦି ପଡ଼ିଯାଏ। ସାଧାରଣତଃ ଶୈଶବ ଦାନ୍ତ ଯଦି ଠିକଣା ସମୟରେ ନ ପଡ଼ନ୍ତି ତାହେଲେ ତା ପଛକୁ ଉଠୁଥିବା ସ୍ଥାୟୀ ଦାନ୍ତ ଠିକ୍ ଭାବରେ ଉଠିପାରେ ନାହିଁ ଏବଂ ବାହାଡ଼ା ହୋଇଯାଏ। ତେଣୁ ଶିଶୁଟି ଖାଦ୍ୟ ଠିକ୍ ଭାବରେ ଚୋବାଇପାରେ ନାହିଁ ଏବଂ ଦାନ୍ତ ମଝିରେ ଥିବା ଫାଙ୍କରେ ଖାଦ୍ୟ କଣିକାଗୁଡ଼ିକ ରହି ପ୍ଲେକ୍ ସୃଷ୍ଟି କରନ୍ତି ଏବଂ ଦନ୍ତକ୍ଷୟ କରନ୍ତି। ସାଧାରଣତଃ ଅସ୍ଥାୟୀ ଦାନ୍ତ ପଡ଼ିବାର 5-6 ମାସ ମଧ୍ୟରେ ସ୍ଥାୟୀ ଦାନ୍ତ ଉଠିଥାଏ। ଯଦି ଏଥିରେ ଅଧିକ ବିଳମ୍ବ ହୁଏ ତାହେଲେ ମାଢ଼ିର କିଛି ସମସ୍ୟା, ପୋଷଣର ଅଭାବ, ବିଶେଷ କରି ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ଅଛି ବୋଲି ଭାବିବାକୁ ପଡ଼ିବ। ଦାନ୍ତର ସୁଦୃଢ଼ ଗଠନ ପାଇଁ ଗର୍ଭାବସ୍ଥାରେ ମାଆର ସୁଷମ ଖାଦ୍ୟ, ଉଚିତ ପରିମାଣରେ ଲୌହସାର, କ୍ୟାଲସିୟମ ଏବଂ ଅନ୍ୟାନ୍ୟ ଭିଟାମିନ୍ ଖାଇବା ଉଚିତ। ସେହିପରି ଶିଶୁମାନଙ୍କୁ ଠିକ୍ ପରିମାଣରେ କ୍ୟାଲସିୟମ, ଭିଟାମିନ, ପୁଷ୍ଟିସାର ଦେଲେ ଦାନ୍ତ ସୁଦୃଢ଼ ହୋଇଥାଏ। ଖାଇସାରିବା ପରେ ନିୟମିତ 2 ଥର ଦାନ୍ତ ଘଷିବା, ଗୋଟିଏ ଫ୍ଲୋରାଇଡ଼ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା, ନରମ ବା ସଫ୍ଟ ବ୍ରଶ ବ୍ୟବହାର କରିବା, ଅତି ଗରମ ବା ଅତି ଥଣ୍ଡା ଖାଦ୍ୟ ବା ପାନୀୟ ନ ଖାଇବା, ନରମ ବ୍ରଶ ବ୍ୟବହାର କରିବା ଏବଂ ସର୍ବୋପରି ଅଧିକ ଶର୍କରାଯୁକ୍ତ ଖାଦ୍ୟ ଯେମିତିକି ଚକୋଲେଟ୍ ନ ଖାଇବା ପରେ ଅଭ୍ୟାସ କଲେ ଏବଂ ଦାନ୍ତର ସମସ୍ୟାଗୁଡ଼ିକ ବିଷୟରେ ଦାନ୍ତରୋଗ ବା ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ସୁଦୃଢ଼ ଏବଂ ବଳିଷ୍ଠ ଦାନ୍ତ ସୃଷ୍ଟି କରିପାରିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ମାନସରଞ୍ଜନ ପାଣି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମଞ୍ଚେଶ୍ୱର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଶକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ପ୍ରତିଷ୍ଠା କରିପାରିଛି। ସାନନ୍ଦଠାରେ ଉଦ୍ଘାଟିତ ହୋଇଥିବା ଏହି ପ୍ଲାଣ୍ଟ ଘରୋଇ କ୍ଷେତ୍ରରେ ଚିପ୍ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବା ସହ ଆତ୍ମନିର୍ଭରଶୀଳତା ଅଭିଯାନକୁ ଅଧିକ ସଶକ୍ତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ପ୍ରକଳ୍ପ ଏକ ଉଦୀୟମାନ ବିଶ୍ୱ ଅର୍ଦ୍ଧ ପରିବାହୀ କ୍ଲଷ୍ଟର ଭାବେ ଉଭା ହେବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ବିକଶିତ ଭାରତ ରୋଡ୍ମ୍ୟାପ୍ ଏବଂ ମେକ୍ ଇନ୍ ଇଣ୍ଡିଆର ଏହା ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି।
3: ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 ସାଲ ପହେଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶ କୋ ସେମି କଣ୍ଡକ୍ଟର ହବ ବନାଏଙ୍ଗେ। ହମ ଡିଜାଇନ ଇନ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ କେ ମନ୍ତ୍ର କୋ ଲେକର ଆଗେ ବଢେ ଔର ଆଜ ଦେଶ କେ ତୀସରେ ସେମି କଣ୍ଡକ୍ଟର ପ୍ଲାଣ୍ଟ ମେ ବି ଚିପ୍ ପ୍ୟାକେଜିଂ କା କମର୍ସିଆଲ ପ୍ରୋଡକ୍ସନ ଶୁରୁ ହୋ ରହା ହେ।
2: କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ 13 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଅଧିବେଶନରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଅର୍ଥପୂର୍ଣ୍ଣ ବିତର୍କ, ଆଲୋଚନା ଏବଂ ନିଷ୍ପତ୍ତି ନିଆଯିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୌ ଓ ସୁବିଆଣ୍ଟୋଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ 8 ତାରିଖ ପର୍ଯ୍ୟନ୍ତ

0: ଇଣ୍ଡୋନିଆ ଗସ୍ତ କରିବେ। ଶ୍ରୀ ମୋଦିଙ୍କର ଇଣ୍ଡୋନେସିଆକୁ ଏହା ହେବ ଚତୁର୍ଥ ଗସ୍ତ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଆକାଶବାଣୀ ସହ ଆଲୋଚନା କାଳରେ ଇଣ୍ଡିଆ କ୍ଲବ ଅଫ୍ ଜାକର୍ତ୍ତାର ସଭାପତି ସିଦ୍ଧାର୍ଥ ତାପଡ଼ିଆ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଭାରତ ଏବଂ ଇଣ୍ଡୋନେସିଆ ଦ୍ରୁତ ପ୍ରଗତିଶୀଳ ଅର୍ଥନୈତିକ ରାଷ୍ଟ୍ର ଭାବେ ଆଗକୁ ବଢ଼ୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଇଣ୍ଡୋନେସିଆର ବିଭିନ୍ନ ସ୍ଥାନରୁ ପ୍ରବାସୀ ଭାରତୀୟ ଏକତ୍ରିତ ହୋଇଛନ୍ତି ବୋଲି ଶ୍ରୀ ତାପଡ଼ିଆ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଚାରି ରାଷ୍ଟ୍ର ଗସ୍ତରେ ଯିବେ। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ କାତାର, ବାହାରିନ୍, କୁଏତ ଏବଂ ଓମାନକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ପ୍ରତିପକ୍ଷ ଏବଂ ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଚାରି ରାଷ୍ଟ୍ର ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଡକ୍ଟର ଜୟଶଙ୍କରଙ୍କର ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆଞ୍ଚଳିକ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପରେ ଡକ୍ଟର ଜୟଶଙ୍କର ଏହି ଗସ୍ତ ଅବସରରେ ଆଲୋଚନା କରିବାର ସମ୍ଭାବନା ରହିଛି। ଓମାନ ଗସ୍ତ ପରେ ଡକ୍ଟର ଜୟଶଙ୍କର ଆସନ୍ତା 13 ତାରିଖରେ ନ୍ୟୁୟର୍କ ଗସ୍ତରେ ଯାଇ ଜାତିସଂଘ ସୁରକ୍ଷା ପରିଷଦ କାର୍ଯ୍ୟାଳୟରେ ଆସନ୍ତା 2028-29 ବର୍ଷ ପାଇଁ ଭାରତର ଆନୁଷ୍ଠାନିକ ଉପସ୍ଥିତି ନେଇ ପଦକ୍ଷେପ ଗ୍ରହଣ କରିବେ। ଏହାପରେ ଡକ୍ଟର ଜୟଶଙ୍କର ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ବୈଠକରେ ଯୋଗଦେବା ସହ ଆସନ୍ତା 14 ଓ 15 ତାରିଖରେ ବ୍ରସେଲ୍ସଠାରେ ୟୁରୋପୀୟ ସଂଘ ଏବଂ ବେଲଜିଆନ୍ ପ୍ରତିପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଇଥାନଲ୍ ଏକ ନୂତନ ଚିନ୍ତାଧାରା ନୁହେଁ, ବରଂ ଏହା ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ୟବହୃତ ହୋଇଆସୁଛି। ରାଜସ୍ଥାନରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି ଜୈବ ଇନ୍ଧନ ମିଶ୍ରଣ କାର୍ଯ୍ୟକ୍ରମର ଗଠନମୂଳକ ସମାଲୋଚନାକୁ ସରକାର ସ୍ୱାଗତ କରନ୍ତି। ଏ କ୍ଷେତ୍ରରେ ପ୍ରଦତ୍ତ ପରାମର୍ଶଗୁଡ଼ିକୁ ବିଚାରକୁ ନେଇ ଆବଶ୍ୟକ ସଂଶୋଧନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପୁରୀ କହିଛନ୍ତି। ଦେଶରେ ଇଥାନଲ୍ ମିଶ୍ରଣର ଚିନ୍ତାଧାରା ପ୍ରଥମେ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। 2006-2008 ମଧ୍ୟରେ ବ୍ରାଜିଲରେ ଭାରତର ରାଷ୍ଟ୍ରଦୂତ ଭାବେ ତାଙ୍କ କାର୍ଯ୍ୟକାଳ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 5% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସେତେବେଳେ କେବଳ 1.4% ମିଶ୍ରଣ କରାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।
1: एथेनॉल का काम ना हमने इन्वेंट किया, 100 साल से इस पे काम हो रहा है। भारत में अगर आ जाए तो इस पे पहली योजना बनाई थी कांग्रेस की सरकार ने, मैं बात कर रहा हूँ 2006 से लेकर 2008, और हमारा एक टारगेट था कि 5% हमें बायोफ्यूल ब्लेंडिंग करनी है 10 स्टेट्स और यूनियन टेरिटरी में, कर नहीं पाए। वो दूसरी बात है 1.4% पे हमारी गाड़ी रुक गई।
0: ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ବୈଜ୍ଞାନିକ ଗବେଷଣା ଆଧାରରେ କାର୍ଯ୍ୟକାରୀ କରାଯାଇଛି ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବର୍ତ୍ତିକା ଶୁକ୍ଳା ଏହା କହିଛନ୍ତି। ସେ କହିଛନ୍ତି 2018 ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଏ କ୍ଷେତ୍ରର ଅଂଶୀଦାରଙ୍କ ପରାମର୍ଶ ଆଧାରରେ ଏହାକୁ ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ଗବେଷଣା ଆଧାରିତ ପ୍ରମାଣ ଅଟୋମୋବାଇଲ ନିର୍ମାତା, ଅଟୋମୋବାଇଲ ରିସର୍ଚ୍ଚ ଆସୋସିଏସନ ଅଫ୍ ଇଣ୍ଡିଆ ଏବଂ ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ନିର୍ମାତାଙ୍କ ଦ୍ୱାରା ବ୍ୟାପକ ପରୀକ୍ଷଣ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି। ଏହା ଉପରେ ମତାମତ ଦେଇ ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ�ତି କମ୍ପାନୀ ଆଭ୍ୟନ୍ତରୀଣ ଭାବରେ E20 ଇନ୍ଧନ ବ୍ୟବହାର ନେଇ ପରୀକ୍ଷା କରିଛି ଏବଂ ଏଥିପାଇଁ ଚିନ୍ତାର କୌଣସି କାରଣ ରହିବା ଉଚିତ ନୁହେଁ। 2023 ପରଠାରୁ ବିକ୍ରି ହୋଇଥିବା ସମସ୍ତ କାର୍ ସମ୍ପୂର୍ଣ୍ଣ ଭାବରେ E20 ବ୍ୟବହାର ଯୋଗ୍ୟ ବୋଲି ସେ କହିଛନ୍ତି। ଏପରିକି ପୁରୁଣା E10 ବ୍ୟବସ୍ଥିତ ଯାନଗୁଡ଼ିକରେ E20 ଇନ୍ଧନ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଏଥିରେ ବ୍ୟବହୃତ ହେଉଥିବା ଯାନର କୌଣସି କ୍ଷତି ହେବ ନାହିଁ ବୋଲି ଶ୍ରୀ ଭାରତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସୋମନାଥ ସ୍ୱାଭିମାନ ଯାତ୍ରା 2026 ଅଂଶଗ୍ରହଣ କରିଥିବା ଜାମ୍ମୁ କାଶ୍ମୀରର ତୀର୍ଥଯାତ୍ରୀ ଦଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁଜରାଟକୁ 6 ଦିନିଆ ତୀର୍ଥଯାତ୍ରାର ସଫଳ ସମାପ୍ତି ପରେ ଏହି ଶ୍ରଦ୍ଧାଳୁ ଦଳ ଜାମୁତାଇ ରେଳ ଷ୍ଟେସନଠାରେ ପହଞ୍ଚିଛନ୍ତି। ତୀର୍ଥଯାତ୍ରା ଉପରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି ଏବଂ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଯାତ୍ରା ସେମାନଙ୍କୁ

ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିଥିବା ଶ୍ରଦ୍ଧାଳୁ କହିଛନ୍ତି। ଗୁଜରାଟ ସରକାର ଏବଂ ସେଠାକାର ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତିଥେୟକୁ ଶ୍ରଦ୍ଧାଳୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀର ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ କଳା ଓ ସଂସ୍କୃତି ଏବଂ ଭାଷା ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଭଳି ପଦକ୍ଷେପ ସାଂସ୍କୃତିକ ବୁଝାମଣା, ଜାତୀୟ ଏକତାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ସଶକ୍ତ କରିଥିବା କୁହାଯାଇଛି। ମାଞ୍ଚେଷ୍ଟର ପୁରୁଷ ବର୍ଗ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 wicket ପରାସ୍ତ କରିଛି। ପାଞ୍ଚଟିକିଆ ସିରିଜ୍ର ଏହି ଦ୍ୱିତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 overରେ 7 wicket ବିନିମୟରେ 190 run ସଂଗ୍ରହ କରିଥିଲା। 191 runର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ 19 overରେ 6 wicket ବିନିମୟରେ ହାସଲ କରିପାରିଥିଲା। ଜାକବ ବେଥେଲ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ନଟିଂହମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ ତୃତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ସମ୍ଭବ ହୋଇପାରିନଥିଲା। ଗତକାଲିର ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର 15 ବର୍ଷ 99 ଦିନରେ ଭାରତ ପକ୍ଷରୁ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ରେକର୍ଡ଼

0: ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ସଶକ୍ତ କରିଥିବା କୁହାଯାଇଛି। ମାଞ୍ଚେଷ୍ଟର ପୁରୁଷ ବର୍ଗ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 wicket ପରାସ୍ତ କରିଛି। ପାଞ୍ଚଟିକିଆ ସିରିଜ୍ର ଏହି ଦ୍ୱିତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 overରେ 7 wicket ବିନିମୟରେ 190 run ସଂଗ୍ରହ କରିଥିଲା। 191 runର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ 19 overରେ 6 wicket ବିନିମୟରେ ହାସଲ କରିପାରିଥିଲା। ଜାକବ ବେଥେଲ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ନଟିଂହମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ ତୃତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ସମ୍ଭବ ହୋଇପାରିନଥିଲା। ଗତକାଲିର ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର 15 ବର୍ଷ 99 ଦିନରେ ଭାରତ ପକ୍ଷରୁ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ମରକୋ 3-0 କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ର ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20-13 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମାଞ୍ଚେଷ୍ଟର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 wicket ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ପ୍ରଚାର କରୁଛୁ ଛୋଟ ଛୋଟ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ସରଗ ଫୁଲ।

ଗଛ ଲଗାଇବା ଜଙ୍ଗଲ ବଞ୍ଚାଇବା ଏଇ କଥା ସହିତ ସରଗଫୁଲ କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ ପିଲାଏ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା। ପିଲାଏ, ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ରହିଛି। ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ, ତେଣୁ ବୃକ୍ଷଲତା ବିନା ପ୍ରାଣୀ ଜଗତ ତିଷ୍ଠି ରହିପାରେ ନା। ତେଣୁ ତ ବୃକ୍ଷଲତାର ଯତ୍ନ ନେବା ପାଇଁ ଓ ସେଥିପାଇଁ ସଚେତନ କରାଇବା ପାଇଁ 1950 ପ୍ରତିବର୍ଷ ଜୁଲାଇ 1 ରୁ 7 ତାରିଖ ଯାଏଁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଏ। ବୃକ୍ଷଲତା ଆମର ବନ୍ଧୁ, ଏହା ଆମକୁ ଖାଦ୍ୟ, ଜାଳେଣୀ, ଆସବାବପତ୍ର, ଗୃହ ଉପକରଣ ଯୋଗାଇଥାନ୍ତି। ଆଉ ଜଙ୍ଗଲରେ ଜୀବଜନ୍ତୁ ପକ୍ଷୀ ବାସ କରନ୍ତି। ଜୀବଜନ୍ତୁମାନେ ଆମର ଉପକାରରେ ଲାଗନ୍ତି। ଜଙ୍ଗଲର କ୍ଷତି ହେଲେ ଜୀବଜନ୍ତୁଙ୍କର ମଧ୍ୟ କ୍ଷତି ହୋଇଥାଏ। ଜଙ୍ଗଲ ସମ୍ପଦ ନଷ୍ଟ କରିବା ମାନେ ନିଜର କ୍ଷତିକୁ ଡାକି ଆଣିବା। ଆଉ ଏଇ କ୍ଷତିରୁ ବଞ୍ଚିବା ପାଇଁ ହେଲେ ଆମକୁ ଗଛ ଲଗାଇବା ନିହାତି ଦରକାର। ବୃକ୍ଷରୋପଣକୁ ନେଇ ଜେଜେ ନାତିଙ୍କର ସୁନ୍ଦର କଥାବାର୍ତ୍ତା ଚାଲିଥାଏ। ଜେଜେବାପା ନାତିଙ୍କୁ ନେଇ ଘର ପଛ ଏକ ଫାଙ୍କା ସ୍ଥାନରେ ଗାତଟିଏ ଖୋଳିଲେ ଏବଂ ଛୋଟ ଆମ୍ବ ଚାରାଟିଏ ରୋପଣ କଲେ। ଉତ୍ସୁକତାର ସହିତ ନାତି ପ୍ରଶ୍ନ କଲା, ଚାରିପଟେ ତ ଏତେ ଗଛ ଭରି ରହିଛି, ଆଉ ଗଛ ଲଗାଇବା କ'ଣ ଆବଶ୍ୟକ? ହସ ହସ ମୁଖରେ ନାତିକୁ ଉତ୍ତର ଦେଲେ ଜେଜେ, ଗଛମାନେ ହେଉଛନ୍ତି ସର୍ବୋତ୍ତମ ଦାତା। ସେମାନେ ଆମ ପାଖରୁ କିଛି ନିଅନ୍ତି ନାହିଁ, କିନ୍ତୁ ଆମକୁ ଅମ୍ଳଜାନ, ଫୁଲ, ଫଳ, କାଠ ଏବଂ ସୁଶୀତଳ ଛାୟା ପ୍ରଦାନ କରନ୍ତି। କେତେ ପ୍ରକାର ଜୀବଜନ୍ତୁ ପକ୍ଷୀଙ୍କୁ ରହିବା ନିମନ୍ତେ ବାସସ୍ଥଳୀ ଯୋଗାଇ ଦିଅନ୍ତି। କେବଳ ଆମ ପାଇଁ ନୁହେଁ, ଆମ ପରବର୍ତ୍ତୀ ପିଢ଼ି ନିମନ୍ତେ ମଧ୍ୟ ଏସବୁ ଉପଯୋଗିତା ଉପଲବ୍ଧ ହେବ। ନାତି ପୁଣି ପ୍ରଶ୍ନ କଲା, ଏ ଚାରାଟି ତ ଏବେ ଛୋଟ ଅଛି, କେତେ ବଡ଼ ହେବ ଆଉ

ଆମ୍ବ ଫଳିବ, ତମେ କ'ଣ ତାହା ଖାଇପାରିବ? ଜେଜେ ଉତ୍ତର ଦେଲେ, ଆମେ ଯେଉଁ ଫଳ ଆଜି ଖାଉଛେ, ଅନେକ ଗଛ ଆମ ବାପା ଜେଜେ ଲଗାଇଥିଲେ। ଆଜି ଯେଉଁ ଗଛ ଲାଗୁଛି ତାର ଫଳ ତୁମେମାନେ ବଡ଼ ହେଲେ ଖାଇବ, ଆଉ ଅନ୍ୟାନ୍ୟ ବହୁ ଦ୍ରବ୍ୟ ଓ ସେବା ମଧ୍ୟ ହାସଲ ହେବ। ବହୁ ଜୀବଜନ୍ତୁଙ୍କର ସମ୍ଭାର ଏଠି ଗଢ଼ି ଉଠିବ ଏବଂ ପରିବେଶ ସନ୍ତୁଳନ ରକ୍ଷା ହେବ। ତେଣୁ ଗଛ ଲଗାଇବା ଆମ ଭବିଷ୍ୟତ ଏବଂ ପ୍ରକୃତିକୁ ସୁରକ୍ଷିତ ରଖିବା ନିମନ୍ତେ ନିହାତି ଆବଶ୍ୟକ। ଜେଜେ ନାତିଙ୍କୁ ନେଇ ଏପରି ଗଳ୍ପ କେବଳ ଛୋଟ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ନୁହେଁ, ବରଂ ସମାଜ ନିମନ୍ତେ ଏହା ଏକ ଅତୀବ ମୂଲ୍ୟବାନ ବାର୍ତ୍ତା। ପ୍ରାଚୀନ ଭାରତର ପରମ୍ପରାକୁ ଅବଲୋକନ କଲେ ଆଜି ଦୃଶ୍ୟମାନ ଥିବା ବ୍ୟାପକ ଧରଣର ବାଣିଜ୍ୟିକ ବୃକ୍ଷରୋପଣ ସେତେବେଳେ ଅସ୍ତିତ୍ୱରେ ନଥିଲା। କେବଳ କର୍ପୋରେଟ୍ କିମ୍ବା ସାମ୍ରାଜ୍ୟବାଦୀ ଲାଭ ଉଦ୍ଦେଶ୍ୟରେ ଶୋଷଣ ନକରି ବୃକ୍ଷମାନଙ୍କୁ ମଣିଷ ବଞ୍ଚିବା ନିମନ୍ତେ ଅତ୍ୟାବଶ୍ୟକ ଜୀବସତ୍ତା ଭାବରେ ପୂଜାର୍ଚ୍ଚନା ଏବଂ ବ୍ୟବହାର କରିବା ମୂଳମନ୍ତ୍ର ଥିଲା। ବୃକ୍ଷରୋପଣ ଏବଂ ଉଦ୍ୟାନ ସ୍ଥାପନ ଧାର୍ମିକ କର୍ତ୍ତବ୍ୟ ରୂପେ ପରିଗଣିତ ହେଉଥିଲା। ତୁଳସୀ, ଅଶ୍ୱତ୍ଥ, ବର, ନିମ୍ବ, ବେଲ, ଆମ୍ବ, ଅଶୋକ, ନଡ଼ିଆ ଉଦ୍ଭିଦକୁ ଐଶ୍ୱରୀୟ ସତ୍ତାର ନିଦର୍ଶନ ଭାବରେ ପୂଜିତ କରାଯିବାର ପରମ୍ପରା ଆଜି ମଧ୍ୟ ରହିଛି। ବୃକ୍ଷଲତା କୃଷି ଏବଂ ବନୀକରଣ, ପବିତ୍ର ଆୟୁର୍ବେଦ ଏବଂ ପ୍ରକୃତି ଅଧ୍ୟୟନ ସହିତ ଗଭୀର ଭାବରେ ଜଡ଼ିତ ଥିଲା। ପ୍ରକୃତି ସହ ଅନ୍ତରଙ୍ଗ ସମନ୍ୱୟ ସ୍ଥାପନ ଉପରେ ବୃକ୍ଷରୋପଣ ଏବଂ ଉଦ୍ଭିଦ କୃଷିର ଦୃଷ୍ଟିକୋଣ କେନ୍ଦ୍ରିତ ଥିଲା। ମତ୍ସ୍ୟ ପୁରାଣ ଭଳି ଗ୍ରନ୍ଥରେ ଲିପିବଦ୍ଧ ରହିଛି ଯେ ଗୋଟିଏ ବୃକ୍ଷ ଲଗାଇବା ଆଧ୍ୟାତ୍ମିକ ଭାବରେ 10ଟି ପୁଣ୍ୟାତ୍ମା ସନ୍ତାନ ଲାଭ ସହିତ ସମାନ। ପବିତ୍ର ତୋଟା ସବୁର ରକ୍ଷଣାବେକ୍ଷଣ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ପରି ଜୀବନର 4ଟି ଚରମ ଲକ୍ଷ୍ୟ ହାସଲ ସହିତ ସମ୍ପୃକ୍ତ ବୋଲି ବିଚାର କରାଯାଏ। ଉପବନ ବିନୋଦ ଏବଂ ସୁରପାଳଙ୍କ ବୃକ୍ଷାୟୁର୍ବେଦ ଭଳି ପ୍ରାଚୀନ ଗ୍ରନ୍ଥଗୁଡ଼ିକ ମୃତ୍ତିକା ଚିକିତ୍ସା, ବିହନ ପ୍ରକ୍ରିୟାକରଣ, ଜଳସେଚନ ପ୍ରକ୍ରିୟା ଏବଂ ଜୈବିକ ସାର ବ୍ୟବହାର ବିଷୟରେ ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରଦାନ କରିଥିଲେ। ପ୍ରାଚୀନ ପଦ୍ଧତିରେ ମହୁ, ଘିଅ, ଗୋବର ଏବଂ ଔଷଧୀୟ ପାଉଁଶ ଭଳି ସାମଗ୍ରୀର ମିଶ୍ରଣକୁ ବ୍ୟବହାର କରାଯାଇ ବୃକ୍ଷଲତାଙ୍କର ପୋଷଣ ଓ ସେସବୁର ମାନବ ରୋଗ ଉପଶମରେ ବ୍ୟବହାର କରାଯାଉଥିଲା। ମାତ୍ର ଆଧୁନିକ ସମାଜରେ ଏସବୁ ପ୍ରାଚୀନ ପଦ୍ଧତି ବର୍ଜିତ ହୋଇ ଏକ ଅସନ୍ତୁଳିତ ପ୍ରକ୍ରିୟାରେ କାର୍ଯ୍ୟଧାରା ଚାଲୁ ରହିଛି, ଯାହା ଉଭୟ ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତ ପ୍ରତି କ୍ଷତି ସାଧନ କରୁଛି। ତେବେ ପରିବେଶର ଗୁଣବତ୍ତା ଅବକ୍ଷୟିତ ହେଉଥିବା ଆଧୁନିକ ବିଶ୍ୱରେ ବୃକ୍ଷରୋପଣ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଯାହା ପରିବେଶୀୟ ସ୍ଥିରତା ଓ ଆର୍ଥିକ ବିକାଶ ଓ ସାମାଜିକ କଲ୍ୟାଣରେ ଯୋଗଦାନ ରଖେ। ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ହ୍ରାସ, ବିଭିନ୍ନ ପ୍ରଦୂଷଣ, ଜୈବ ବିବିଧତା, ଅବକ୍ଷୟ ତଥା ଅନ୍ୟ ପରିବେଶଜନିତ ସମସ୍ୟା ସମ୍ପର୍କରେ କ୍ରମଶଃ ସଚେତନତା ବୃଦ୍ଧି ପାଉଥିବାରୁ ପରିବେଶ ସନ୍ତୁଳନ ବଜାୟ ରଖିବା ଏବଂ ମାନବ ସମାଜର ହିତ ସାଧନ ହେବା ନିମନ୍ତେ ବୃକ୍ଷରୋପଣର ଗୁରୁତ୍ୱକୁ ଆମେ ହୃଦୟଙ୍ଗମ କରୁ। ବୃକ୍ଷଲତାମାନେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷଣ କରନ୍ତି ଏବଂ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ କରନ୍ତି। ଏଥିସହ ପ୍ରଦୂଷିତ ବାୟୁକୁ ବିଶୁଦ୍ଧ କରନ୍ତି ତଥା ଅଙ୍ଗାରକାମ୍ଳ ପରି ସବୁଜ ଗୃହ ବାଷ୍ପର ମାତ୍ରାକୁ ହ୍ରାସ କରି ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରନ୍ତି। ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମମାନ ଅଙ୍ଗାରକ ଭଣ୍ଡାର ଭାବରେ କାର୍ଯ୍ୟ କରି ରାଷ୍ଟ୍ରମାନଙ୍କର ଜଳବାୟୁ ଲକ୍ଷ୍ୟ ପୂରଣ ଏବଂ ସେମାନଙ୍କର ପରିବେଶଗତ ପଦଚିହ୍ନକୁ ହ୍ରାସ କରିବାରେ ସହାୟତା କରନ୍ତି। ଆଉ ତା ବ୍ୟତୀତ ରୋପିତ ବୃକ୍ଷମାନେ ମାଟିକୁ ମୂଳ ସହିତ ଧରି ରଖି ମୃତ୍ତିକା କ୍ଷୟକୁ ରୋକିବାରେ ମଧ୍ୟ ସାହାଯ୍ୟ କରନ୍ତି, ଯାହା ଉର୍ବର ଭୂମିକୁ ସୁରକ୍ଷା ଦିଏ ଓ ଭୂସ୍ଖଳନ ଓ ମରୁଭୂମିକରଣ ପରି ବିପଦରେ ହ୍ରାସ ଘଟାଏ। ଏ ସମସ୍ତ ବିଷୟକୁ ହୃଦୟଙ୍ଗମ କରି ଭାରତର ପୂର୍ବତନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡକ୍ଟର କେ ଏମ୍ ମୁନ୍ସି 1950 ନିଷ୍ପତ୍ତି ଗ୍ରହଣ କରିଥିଲେ ଯେ ଜୁଲାଇ ମାସ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ବା ବୃକ୍ଷର ପର୍ବ ରୂପେ ଦେଶବ୍ୟାପୀ ପାଳନ କରାଯିବ। ମୌସୁମୀ ଋତୁର ପ୍ରାରମ୍ଭରେ ବ୍ୟକ୍ତି ସମୂହ, ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ସଂଗଠନ ଦ୍ୱାରା ବ୍ୟାପକ ସଂଖ୍ୟାର ଚାରାରୋପଣ ସମ୍ପାଦିତ ହେବା ସହ ବୃକ୍ଷଲତାଙ୍କର ଗୁରୁତ୍ୱ ଏବଂ ଜଙ୍ଗଲ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟିର ପ୍ରୟାସ କରିବା ଏହି ପର୍ବ ପାଳନର ପ୍ରମୁଖ ଲକ୍ଷ୍ୟ। ତାହେଲେ ଆମେ ସମସ୍ତେ

ଚେଷ୍ଟା କରିବ ନିଶ୍ଚୟ ଗୋଟିଏ ଗୋଟିଏ ଗଛ ଲଗାଇବା। ତୁମେମାନେ ତୁମ ବିଦ୍ୟାଳୟରେ ଲଗେଇଥିବ ନିଶ୍ଚୟ ଯଦି ଗଛଟିଏ ଲଗାଇବା ତାର ଯତ୍ନ ନେବା ତାହେଲେ ଆମେ ଆମର ସୁରକ୍ଷା କରିପାରିବା। ଏବେ ଆସ ଗୀତଟିଏ ଶୁଣିବା।

0: ହଁ ପିଲା, ଏ ବନ ମହୋତ୍ସବ ଆମେ କାହିଁକି ପାଳନ କରୁଛୁ, ଆଉ ଗଛ ଆମ ପାଇଁ କେତେ ଜରୁରୀ, ଏ ସମ୍ପର୍କରେ ତୁମେମାନେ ଶୁଣିଲ ଆଉ ନିଜେ ମଧ୍ୟ ଅନେକ କଥା ତୁମ ବିଦ୍ୟାଳୟରୁ ଜାଣିଥିବ। ଆସ ଆଜି ଏଇ ବନ କିପରି ସୃଷ୍ଟି ହେବ ଆଉ ଗଛ ଆମର କଣ କଣ ସବୁ କାମ କରେ ସେ ସମ୍ପର୍କରେ ଏକ ଆଲୋଚନା ଶୁଣିବା। ଆଲୋଚନାଟି ହେଉଛି ବୃକ୍ଷ ହିଁ ଜୀବନ। ଏହାକୁ ତୁମମାନଙ୍କୁ କହି ଶୁଣାଉଛନ୍ତି ବଡ଼ ଭାଇ ଅଶୋକ କୁମାର ବିଶ୍ୱାଳ।
1: ପିଲାଏ, ବୃକ୍ଷ ବିନା ପୃଥିବୀରେ ଜୀବଜଗତ ତିଷ୍ଠି ରହିପାରିବ କି? ନା। ତେଣୁ ବୃକ୍ଷ ହିଁ ଜୀବନ, ଜୀବଜଗତର ସ୍ଥିତି।

ପାଇଁ ସର୍ବପ୍ରଥମ ଆବଶ୍ୟକତା ହେଉଛି ଅମ୍ଳଜାନ, ଯାହାକି ଉଦ୍ଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟା ମାଧ୍ୟମରେ ଆମକୁ ପ୍ରଦାନ କରିଥାଏ। ଆଲୋକ ଶ୍ଳେଷଣ ପ୍ରକ୍ରିୟା କହିଲେ ସବୁଜ ଉଦ୍ଭିଦ ତାର ହରିତକଣିକା ସାହାଯ୍ୟରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଓ ମୃତ୍ତିକାରୁ ଜଳ ଗ୍ରହଣ କରି ତାର ଖାଦ୍ୟ ପ୍ରସ୍ତୁତ କରିଥାଏ। ଜଣେ ବ୍ୟକ୍ତି ପ୍ରତି ମିନିଟରେ 8 ଲିଟର ବା ଦିନକୁ 11,500 ଲିଟର ଅମ୍ଳଜାନ ଆବଶ୍ୟକ କରିଥାଏ। ଏକ ଆକଳନ ଅନୁସାରେ 18 ଜଣଙ୍କ ବାର୍ଷିକ ଅମ୍ଳଜାନ ଚାହିଦା ମେଣ୍ଟାଇବା ପାଇଁ 1 ଏକର ପରିମିତ ଅଞ୍ଚଳରେ ପୂରା ବଢ଼ିଥିବା ଗଛ ଆବଶ୍ୟକ। ଗଛର ମୁଖ୍ୟତଃ 3ଟି ଉଲ୍ଲେଖନୀୟ ସେବା ମଧ୍ୟରେ ରହିଛି ନିୟନ୍ତ୍ରଣ ସେବା, ଯୋଗାଣ ସେବା ଓ ସାଂସ୍କୃତିକ ସେବା। ନିୟନ୍ତ୍ରଣ ସେବା ମାଧ୍ୟମରେ ଏହା ଜଳଚକ୍ର, ଯବକ୍ଷାରଜାନ ଚକ୍ର, ଅମ୍ଳଜାନ ଚକ୍ର ଓ ପୋଷକ ଚକ୍ରକୁ ଚାଲୁ ରଖିବାରେ ସାହାଯ୍ୟ କରେ। ଯୋଗାଣ ସେବା ମାଧ୍ୟମରେ ଏହା ଆମକୁ କାଠ, ଖାଦ୍ୟ, ତନ୍ତୁ, ରବର, ଲାଖ, ଝୁଣା, ଔଷଧ ଇତ୍ୟାଦି ଯୋଗାଇଥାଏ। ସାଂସ୍କୃତିକ ସେବା ମାଧ୍ୟମରେ ବର, ଅଶ୍ୱସ୍ତ, ବେଲ, ଅଁଳା, ସମୀ ବୃକ୍ଷ ଆମ ସଂସ୍କୃତି ଓ ପରମ୍ପରା ସହ ପ୍ରାଚୀନ କାଳରୁ ଜଡ଼ିତ। ଏହିସବୁ ସେବା ବ୍ୟତୀତ ଗଛ ଅନ୍ୟ ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ବୃକ୍ଷ ଜଳବାୟୁ ନିୟନ୍ତ୍ରଣ ସହ ନାଇଟ୍ରୋଜେନ୍ ଅକ୍ସାଇଡ୍, ଆମୋନିଆ, ସଲଫର ଡାଇଅକ୍ସାଇଡ୍ ପ୍ରଭୃତି ବିଷାକ୍ତ ଗ୍ୟାସ୍ଗୁଡ଼ିକୁ ଅବଶୋଷଣ କରି ତାର ଡାଳ ଓ ପତ୍ରରେ ବାନ୍ଧି ରଖିଥାଏ। ବୃକ୍ଷର ଛାୟା ରାସ୍ତା ଓ ଘରଗୁଡ଼ିକୁ ଶୀତଳ ରଖିବାରେ ସାହାଯ୍ୟ କରେ। ବୃକ୍ଷ ବାଷ୍ପୀକରଣ ପ୍ରକ୍ରିୟାକୁ ମନ୍ଥର କରିବା ଦ୍ୱାରା ଜଳ ସଂରକ୍ଷଣ ହୋଇଥାଏ। ବାଷ୍ପୀକରଣ କହିଲେ ଉଦ୍ଭିଦର ବାୟବ୍ୟ ଅଂଶରୁ ଜଳକ୍ଷୟ ହେବା ପ୍ରକ୍ରିୟାକୁ ବୁଝାଯାଏ। ପରୋକ୍ଷରେ ବୃକ୍ଷ ବିଜୁଳି ଉତ୍ପାଦନ, ପରିବହନ ଓ ବ୍ୟବହାର ସମୟରେ ଅଙ୍ଗାରକାମ୍ଳ ଗ୍ୟାସ୍ର ନିର୍ଗମନକୁ ହ୍ରାସ କରିବାରେ ସହାୟକ ହୋଇ ବିଶ୍ୱ ତାପନ ବା ଗ୍ଲୋବାଲ ୱାର୍ମିଂକୁ ପ୍ରତିହତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତ ଏଠି ଏପିଲେ ବିଶ୍ୱ ତାପନ କହିଲେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧିକୁ ହିଁ ବୁଝାଯାଇଥାଏ। ଆଉ ଏ ବୃଦ୍ଧିର କାରଣ ହେଉଛି ସବୁଜ ଗ୍ୟାସ୍, ଅର୍ଥାତ୍ ଯେଉଁ ଗ୍ୟାସ୍ ଗୁଡ଼ିକ ତାପ ଶୋଷଣ କରେ, ଯେମିତି ଅଙ୍ଗାରକାମ୍ଳ ଗ୍ୟାସ୍, ନାଇଟ୍ରସ ଅକ୍ସାଇଡ଼। ସବୁଜିମା ଚକ୍ଷୁ ରୋଗ ତଥା ମାନସିକ ରୋଗ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଔଷଧୀୟ ବୃକ୍ଷ ଯଥା ଗଙ୍ଗଶିଉଳି, ମଧୁନାଶିନୀ, ଘିକୁଆରୀ, ତୁଳସୀ ଇତ୍ୟାଦିର ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଛି। ଉଦ୍ଭିଦ ତାର ବିଭିନ୍ନ ପ୍ରକାର ରଙ୍ଗର ଫୁଲର ସୌନ୍ଦର୍ଯ୍ୟ ମନମୋହି ନେଇଥାଏ, ମଣିଷର ମନକୁ ଓ ଶାନ୍ତି ଆଣି ଦେଇଥାଏ। ବୃକ୍ଷ ହିଁ ଆମକୁ ବିଭିନ୍ନ ଋତୁର ଆଗମନ ଓ ପ୍ରସ୍ଥାନର ସୂଚନା ପ୍ରଦାନ କରିଥାଏ। ବର୍ଷା ଋତୁରେ ଜଳସ୍ରୋତକୁ ମନ୍ଥର କରିବାରେ ବୃକ୍ଷ ସହାୟତା କରିବା ଦ୍ୱାରା ଅନେକ ପ୍ରଦୂଷକ ଜଳାଶୟକୁ ଯାଇପାରେ ନାହିଁ। ଉଦ୍ଭିଦର ଚେର ମାଧ୍ୟମରେ ଭୂତଳକୁ ଜଳ ପ୍ରବେଶ କରିବା ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ପାଇଥାଏ। ଉଦ୍ଭିଦ ଦ୍ୱାରା ମୃତ୍ତିକା ସଂରକ୍ଷଣ ହୋଇଥାଏ। ବର୍ତ୍ତମାନ ସୁଦ୍ଧା ଆବିଷ୍କୃତ ପ୍ରାୟ 10 ଲକ୍ଷ ପ୍ରଜାତିର ଉଦ୍ଭିଦ ନିଜସ୍ୱ ଗୁଣବଳରେ ଏହି ପୃଥିବୀକୁ ଏକ ନିର୍ଭରଯୋଗ୍ୟ ଆବାସସ୍ଥଳୀରେ ପରିଣତ କରିପାରିଛି। କିନ୍ତୁ ଦ୍ରୁତ ଶିଳ୍ପାୟନ, ସହରୀକରଣ, ରାସ୍ତା ପ୍ରଶସ୍ତିକରଣ, ଜନସଂଖ୍ୟା ବୃଦ୍ଧି, ଜଙ୍ଗଲରେ ନିଆଁ ଲାଗିବା, ବୃହତ ନଦୀବନ୍ଧ ଯୋଜନା ନିର୍ମାଣ ଆଦି ଉଦ୍ଭିଦ ଜଗତର ଅବକ୍ଷୟକୁ ତ୍ୱରାନ୍ୱିତ କରୁଅଛି। ଅଧିକାଂଶ ଚାଷ ଜମିରେ ହିଡ଼ରେ ବୃକ୍ଷର ଛାଇ ଫସଲ ବୃଦ୍ଧିର ବାଧକ ସାଜିଥାଏ, ତେଣୁ ଚାଷୀ ନିଜେ ଗଛ କାଟି ଦେଇଥାଏ। ବିଭିନ୍ନ ସାମୂହିକ ଯାନିଯାତ୍ରା, ପୂଜା ପାର୍ବଣ, ମହୋତ୍ସବ ଇତ୍ୟାଦିରେ ଅନ୍ନପ୍ରାସାଦ ଓ ବିଭିନ୍ନ ସୁସ୍ୱାଦୁ

0: ବ୍ୟଞ୍ଜନ ପ୍ରସ୍ତୁତିରେ ଜାଳେଣୀ କାଠକୁ ବହୁଳ ପରିମାଣରେ ବ୍ୟବହୃତ କରାଯାଇଥାଏ, ଯାହାଦ୍ୱାରା ଏଥିରେ ବୃକ୍ଷ ହିଁ ବଳି ପଡ଼ିଥାଏ। ନିରନ୍ତର ଗଛକଟା ଫଳରେ ଆମ ପୃଥିବୀର ତାପମାତ୍ରା କ୍ରମାନ୍ୱୟରେ ବୃଦ୍ଧି ହେବାରେ ଲାଗିଛି। ଚଳିତ ବର୍ଷ ତାପମାତ୍ରା 47 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିବା ବାସ୍ତବରେ ଚିନ୍ତାଜନକ ବିଷୟ। ଦିନବେଳା ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଘରୁ ବାହାରିବା ସମ୍ଭବ ହୋଇନଥାଏ, ତେଣୁ ରାତିବେଳା ସଡ଼କ ଉପରେ ଯାନବାହନ ଚଳାଚଳ ବୃଦ୍ଧି ପାଇଥାଏ। ଫଳସ୍ୱରୂପ ଦୁର୍ଘଟଣା ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏପରିକି ଖେଳ ତଥା ସାମାଜିକ ଉତ୍ସବ ମଧ୍ୟ ରାତିରେ ହେବା ଦ୍ୱାରା ଶକ୍ତିର ଘୋର ଅପଚୟ ଘଟୁଛି। ଆଧୁନିକ ଯନ୍ତ୍ରପାତିର ଉଦ୍ଭାବନ ଫଳରେ ଗଛଗୁଡ଼ିକୁ ରାସ୍ତାକଡ଼ରୁ ବା ଜମିହୁଡ଼ରୁ ଅନ୍ୟତ୍ର ସ୍ଥାନାନ୍ତରଣ ସ୍ୱଳ୍ପ ସମୟରେ ହୋଇପାରୁଛି, ତେଣୁ ଏଥିପ୍ରତି ଆମେ ସଚେତନ ହେବା ନିହାତି ଜରୁରୀ ଅଟେ। ଉଦ୍ଭିଦ ହିଁ ମନୁଷ୍ୟ ସମେତ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ଆଶା ଭରସାର ସ୍ଥଳ, ତେଣୁ ବୃକ୍ଷରୋପଣ ଓ ତାର ସୁରକ୍ଷା ବାଞ୍ଛନୀୟ ହୋଇପଡ଼ିଛି। ବୈଜ୍ଞାନିକ କୌଶଳରେ ଟିସୁ ପୋଷଣ ମାଧ୍ୟମରେ ଶୀଘ୍ର ବଢ଼ିପାରୁଥିବା ଛାୟା ପ୍ରଦାନକାରୀ ବୃକ୍ଷ ସୃଷ୍ଟି ଦ୍ୱାରା ସମସ୍ୟାର କିଛିଟା ସମାଧାନ ହୋଇପାରିବ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ସରକାରୀ ଜମି ଚିହ୍ନଟ କରି ସେଗୁଡ଼ିକୁ ଗ୍ରୀନ୍ ବେଲ୍ଟ ଜୋନ୍ ଭାବେ ଘୋଷଣା କରି ସେଠାରେ ଛାୟା ପ୍ରଦାୟୀ ବୃକ୍ଷରୋପଣ ଓ ସୁରକ୍ଷା ଦାୟିତ୍ୱ ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାମାନଙ୍କ ଉପରେ ନ୍ୟସ୍ତ କରାଯାଇପାରେ। ଜନସଚେତନା ସୃଷ୍ଟି ପାଇଁ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରି ବୃକ୍ଷରୋପଣ କରାଯାଉଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଆମ ରାଜ୍ୟରେ 9,500 ବିଦ୍ୟାଳୟରେ ଇକୋ କ୍ଲବ୍ ଗଠନ କରାଯାଇଛି। ଏହି କ୍ଲବ୍ ମାଧ୍ୟମରେ ବିଦ୍ୟାଳୟ ପରିସର ଓ ବାହାରେ ବୃକ୍ଷରୋପଣ କରାଯାଉଛି। ବିଭିନ୍ନ ପରିବେଶ ସମ୍ବନ୍ଧିତ ଦିବସ ପାଳନ ଅବସରରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଇକୋ କ୍ଲବ୍ଗୁଡ଼ିକୁ ପ୍ରତିବର୍ଷ ନିମ୍ବ, କରଞ୍ଜ, ବର, ବଉଳ, କୃଷ୍ଣଚୂଡ଼ା, କଦମ୍ବ, ଆମ୍ବ, ପଣସ ପରି ଛାୟା ପ୍ରଦାନକାରୀ ବୃକ୍ଷର ଚାରା ଯୋଗାଇ ଦିଆଯାଉଛି। ଏହା ସହିତ ପ୍ରତିବର୍ଷ ଇକୋ କ୍ଲବ୍ମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। କୋମଳମତି ଛାତ୍ରଛାତ୍ରୀମାନଙ୍କର ମନରେ ପରିବେଶ ସଚେତନତାର ବୀଜ ବପନ କରି ଭବିଷ୍ୟତରେ ସେମାନଙ୍କୁ ଜଣେ ଜଣେ ପରିବେଶ ପ୍ରେମୀ ଭାବରେ ଗଢ଼ି ତୋଳିବାର ଲକ୍ଷ୍ୟ ନେଇ ଇକୋ କ୍ଲବ୍ଗୁଡ଼ିକ ଏବେ କାର୍ଯ୍ୟ କରୁଅଛି। ଛାତ୍ରଛାତ୍ରୀମାନଙ୍କ ଜରିଆରେ ସେମାନଙ୍କର ପିତାମାତା, ପରିବାର ଓ ଗାଁର ଜନସାଧାରଣଙ୍କ ମନରେ ମଧ୍ୟ ପରିବେଶ ସଚେତନତା ସୃଷ୍ଟି କରାଯାଇପାରିବ। ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଜନସଚେତନତା ସୃଷ୍ଟି ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଉଛି। ବ୍ୟାପକ ଜନସଚେତନତା, ଗଛ ପ୍ରତି ମମତା, ଜାଗ୍ରତ ଓ ପରିଣାମଦର୍ଶୀ କାର୍ଯ୍ୟକଳାପ ଦ୍ୱାରା ବୃକ୍ଷ ସମ୍ପଦର ସୁରକ୍ଷା କରାଯାଇପାରିବ, ଯାହାକି ପୃଥିବୀ ପାଇଁ ଅପରିହାର୍ଯ୍ୟ।
1: ପିଲାଇ ଶୁଣୁଥିଲ ଆଲୋଚନା ବୃକ୍ଷ ହିଁ ଜୀବନ, ଏହାକୁ ତୁମମାନଙ୍କୁ କହି ଶୁଣାଉଥିଲେ ଭାଇ ଅଶୋକ କୁମାର ବିଶ୍ୱାଳ। ଜାଣିପାରିଲ ତ ପିଲାଇ ବୃକ୍ଷ ଆମର କେତେ ଉପକାରୀ ଆସେ? ଏହା ଆମକୁ ବିଶ୍ୱ ତାପନରୁ ସୁରକ୍ଷା ଦେବା ସହିତ ଜଳ ସୁରକ୍ଷା ଦେଇଥାଏ, ମୃତ୍ତିକା ସଂରକ୍ଷଣ ମଧ୍ୟ କରିଥାଏ। ବର୍ଷା ବେଳେ ମାଟି ଗୁଡ଼ିକ ଧସିଯିବା ସମୟରେ ଏ ଗଛର ଚେର ଗୁଡ଼ିକ ତାକୁ ସୁରକ୍ଷା ଦେଇଥାଏ। ତୁମେମାନେ ଦେଖିଥିବ ନଦୀ କଡ଼େ ଥିବା ଗଛ ଗୁଡ଼ିକ କେମିତି ଦୁଇପଟର ଖଣ୍ଡିକୁ ଜାବୁଡ଼ି ଧରିଥାନ୍ତି। ଛୋଟ ଛୋଟ କଥା ପିଲାଏ ଆମେ ଅନୁଭବ କରିବା ଦରକାର, ଜାଣିବା ଦରକାର, ତାହେଲେ ଯାଇ ଆମ ପ୍ରକୃତିକୁ ଆମେ ସୁରକ୍ଷିତ ରଖିପାରିବା। ନିଜେ ସଚେତନ ହେବା ଆଉ ଆମ ଆଖପାଖରେ ଯେଉଁମାନେ ଥିବେ ସମସ୍ତଙ୍କୁ ସଚେତନ କରିବା। ଏବେ ଆସ ଗୀତଟିଏ ଶୁଣିବା।

ଗଛ ବିଷୟରେ ଏତେ କଥା ଯେତେବେଳେ ହେଲେ ଆସ ନିମ୍ବର ଔଷଧୀୟ ଗୁଣ ବିଷୟରେ ଜାଣିବା। ଭାଇରାଲ ଜ୍ୱର କିମ୍ବା ଯେକୌଣସି ଜ୍ୱର ହେଲେ ନିମ୍ବ ଗଛର ପତ୍ର, ଫୁଲ, ଫଳ ଓ ଛେଲିକୁ ସିଝାଇ ମହୁ ସହ ସେବନ କଲେ ଆରୋଗ୍ୟ ମିଳିଥାଏ। ନିମ୍ବ କଢ ଖାଇଲେ ଚର୍ମ ରୋଗ ସମେତ କୃମି ରୋଗ ଦୂର ହୋଇଥାଏ। ନିମ୍ବ ଗଛର ଛେଲିକୁ ଛେଚି ହଳଦୀ ଗୁଣ୍ଡ ସହ ମିଶାଇ ଲଗାଇଲେ ବଥ ଫାଟି ଆରୋଗ୍ୟ ମିଳିଥାଏ। ନିମ୍ବ ଛେଲି 5 ଗ୍ରାମ ସହିତ 5ଟି ପତ୍ରକୁ ମିଶାଇ ନିୟମିତ ସେବନ କଲେ ଚର୍ମରେ କୌଣସି ସଂକ୍ରମଣ ହୋଇନଥାଏ। ନିମ୍ବ ମଞ୍ଜି ବାଟି ନଡ଼ିଆ ତେଲରେ ମିଶାଇ ଲଗାଇଲେ କେଶ ଝଡ଼ିବା ବନ୍ଦ ହୋଇଥାଏ। ସେହିପରି ଅକାଳରେ କେଶ

ପାଚିବା ମଧ୍ୟ ଅନେକାଂଶରେ ଦୂର ହୋଇଥାଏ। ନିମ୍ବ ଗଛର ଛେଲିକୁ ଶୁଖାଇ ତାକୁ ଛେଚି ପାଉଡର ପରି କପଡ଼ାରେ ଚଲେଇ ଦାନ୍ତ ଘଷିଲେ ମୁଖ ମଣ୍ଡଳର ଶୋଭା ବର୍ଦ୍ଧନ ହେବା ସହ ନାନାଦି ପାଟି ରୋଗରୁ ଆରୋଗ୍ୟ ମିଳିଥାଏ। ତେଣୁ ପିଲାଏ, ତୁମେମାନେ ତ ଜାଣିଲ ଏଇ ନିମ ଗଛର କେତେ ଯେ ଔଷଧୀୟ ଗୁଣ ରହିଛି। ତେଣୁ ନିଶ୍ଚୟ ଚେଷ୍ଟା କରିବ ରାସ୍ତା କଡ଼ରେ ହେଉ ବା କୋଉଠି ଖୋଲା ଜାଗା ଥିଲେ ସେଠି ନିମ ଗଛଟିଏ ଲଗେଇବା ପାଇଁ। ସମୟ ଇସାରା ଦେଲାଣି ବିଦାୟ ନେବାକୁ। କାର୍ଯ୍ୟକ୍ରମକୁ ଏଇଠି ରଖିବା। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ନିଶ୍ଚୟ ଜଣାଇବ ଏହି ନମ୍ବରରେ। ନମ୍ବରଟି ହେଉଛି 8895994143। ଆଉ ଆମକୁ ଚିଠି ଦେବାର ଠିକଣାଟି ହେଉଛି, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ବିଦାୟ ନେଉଛୁ ଆଜିର ଉପସ୍ଥାପନାରେ। ମୁଁ ତୁମର ସ୍ନିଗ୍ଧା ଅପା।

0: ସ୍ୱର୍ଗଫୁଲ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା।
1: ହ୍ୟାଲୋ
2: ହ୍ୟାଲୋ
1: କିଏ
2: ଆପଣଙ୍କ ସହ କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00 to 11:30 ପର୍ଯ୍ୟନ୍ତ।
2: ଆମ ଫୋନ ନମ୍ବର ହେଲା 0667029562329568।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00 to 10:00 ପର୍ଯ୍ୟନ୍ତ।
3: ହ୍ୟାଲୋ
2: ହ୍ୟାଲୋ
3: କିଏ
2: ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ପୂଜାର କ୍ରମବିଧାନ ସୁଶୃଙ୍ଖଳ, ନିୟନ୍ତ୍ରିତ ଓ ଶାସ୍ତ୍ରସମ୍ମତ। ଏଠାରେ ବୈଦିକ କର୍ମକାଣ୍ଡରୁ ଆରମ୍ଭ କରି ଶାବର ସମର୍ପଣ ବିଧାନ ପର୍ଯ୍ୟନ୍ତ ସୁନୀତି ଓ ରୀତି ପ୍ରଚଳିତ। ସେଇଥିପାଇଁ ତ ପ୍ରଭୁଙ୍କର ପୂଜାବିଧି ଖୁବ୍ ଜଟିଳ ଓ ବ୍ୟାପକ। ଗୋପାଳାର୍ଚ୍ଚନା ବିଧି, ନୀଳାଦ୍ରିନାଥ ପୂଜାବିଧି, ଦୁର୍ଗୋତ୍ସବ ଚନ୍ଦ୍ରିକା, କ୍ରମଦୀପିକା ଆଦି ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ପୂଜାବିଧି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

0: ଶ୍ରୀମନ୍ଦିରରେ ତିନି ଜଣ ପୂଜକ ଏକ ସମୟରେ ରତ୍ନସିଂହାସନରେ ସପ୍ତଧା ମୂର୍ତ୍ତିଙ୍କର ପୂଜା କରିଥାନ୍ତି। ଜଣେ ପୂଜାପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ସହିତ ସୁଦର୍ଶନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ନୀଳମାଧବଙ୍କର ପୂଜା କରିଥାନ୍ତି। ଆଉ ଦୁଇ ଜଣ ପୂଜାପଣ୍ଡା ବଳଭଦ୍ର, ସୁଭଦ୍ରାଙ୍କର ପୂଜା କରନ୍ତି। ଚତୁର୍ଥ ପୂଜାପଣ୍ଡା ଜଣକ ଶ୍ରୀମନ୍ଦିରରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ତଥା ଦ୍ୱାରପାଳ ପୂଜା କରନ୍ତି। ଠାକୁରମାନଙ୍କ ପୂଜା ପଦ୍ଧତି ଏବଂ ପୂଜାପଣ୍ଡାମାନଙ୍କର ସେବା ପୂଜା ହେଉଛି ଆଜିର ଆମର ଆଲୋଚନାର ବିଷୟ। ଏ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ରାମଚନ୍ଦ୍ର ପୂଜାପଣ୍ଡା।
1: ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପାଇବା ପାଇଁ ପୁରାଣ ଇତିହାସମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟଯୁଗରେ 1600 ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ସତ୍ୟଯୁଗର ପ୍ରଭାବ ଯୋଗୁଁ 400 ତପସ୍ୱୀ ଉଦ୍ଧାର ପାଇଥିଲେ। ଅବଶିଷ୍ଟ ଯେଉଁ 1200 ବା 12000 ତପସ୍ୱୀ ରହିଥିଲେ ସେ ତ୍ରେତୟା ଯୁଗରେ ପ୍ରଭୁଙ୍କର ଅଙ୍ଗସଙ୍ଗ ଲାଭ କରି ଜାମ୍ବବ, ହନୁମାନ ଏବଂ ବାନର ସେନା ଭାବରେ ମଧ୍ୟ ଉଦ୍ଧାର ପାଇଲେ। ସେମାନଙ୍କ ମଧ୍ୟରେ ଅବଶିଷ୍ଟ ଯେଉଁ 8000 ରହିଲେ ସେ 8000 ତପସ୍ୱୀମାନଙ୍କ ମଧ୍ୟରେ 4000 ଭଗବାନଙ୍କର ଦେବକୀ, ବସୁଦେବ, ନନ୍ଦ, ଯଶୋଦା ଏବଂ ଅନ୍ୟାନ୍ୟ ଗୋପିକା ଏବଂ ଦାମ ସୁଦାମ ପ୍ରଭୃତି ସଖା ଭାବରେ ଆବିର୍ଭାବ ଭଗବାନଙ୍କ ପାଖରେ ଲୀନ ହେଲେ। ପରବର୍ତ୍ତୀ ଯୁଗରେ ଯେଉଁ 4000 ରହିଲେ କଳିଯୁଗ ପାଇଁ ସେମାନଙ୍କ ମଧ୍ୟରେ ଏହି ସେବାୟତମାନେ ପୁରାଣ ଇତିହାସ ଅନୁସାରେ ସେମାନେ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରି ଉଦ୍ଧାର ପାଇବା ପାଇଁ ସେବକୂଳ ଭାବରେ ଜନ୍ମ ହୋଇଛନ୍ତି। ସେହି ସେବକମାନଙ୍କ ମଧ୍ୟରେ ମୁଖ୍ୟତଃ ପୂଜାପଣ୍ଡା ସେବା ହେଉଛି ଅନ୍ୟତମ। କାହିଁକି ସେବାର ଉତ୍କର୍ଷ ମଧ୍ୟରେ ଦୁଇଟି ସେବାୟତ ପ୍ରଭୁଙ୍କର ଅଙ୍ଗ ଲାଗି ସେବ ଭାବରେ ସ୍ୱୀକୃତି ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ପୂଜାପଣ୍ଡା ଏବଂ ପୁଷ୍ପାଳକ ହେଉଛନ୍ତି ପ୍ରଧାନ ସେବକ ଭାବରେ ଗଣତି ହୋଇଥାନ୍ତି। କାରଣ ଅନ୍ୟାନ୍ୟ ସମସ୍ତ ସେବା ଯଦି ଚ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରହିଥାଏ, କିନ୍ତୁ ଏ ସମସ୍ତ ସେବା ଗୁଡ଼ିକ ପୂଜାପଣ୍ଡା ଏବଂ ସିଙ୍ଗାରୀଙ୍କ ସାହାଯ୍ୟ କରିବା ପାଇଁ ରହିଥାଏ।

ଅନ୍ୟାନ୍ୟ ଜଗନ୍ନାଥଙ୍କର ସେବକମାନେ ଶାଢ଼ୀ ବନ୍ଧିଲା ପରେ ବା ଅନୁମତି ପାଇଲା ପରେ ସେମାନେ ପଟ୍ଟଯୋଶୀ ମହାପ୍ରଭୁଙ୍କ ଅନୁମତି କ୍ରମେ ସେବା କରିଥାନ୍ତି। କିନ୍ତୁ ଜଣେ ପୂଜା ପଣ୍ଡା ହେବାକୁ ହେଲେ ପ୍ରଥମେ ସେ ବିବାହ କରି ତା'ର ଗୃହସ୍ଥ ଜୀବନ ଆଗ ପ୍ରଥମେ କରିବ, ତାପରେ 1200 ବିଶିଷ୍ଟ ଗୋଟିଏ ପୂଜା ପୁସ୍ତକ ଅଛି ଜଗନ୍ନାଥଙ୍କ ପୂଜା, ତାକୁ ସେ ମୁଖସ୍ଥ କରି ସମଗ୍ର ପୂଜା ପଣ୍ଡା ପଣ୍ଡିତ ସଭା ମୁକ୍ତିମଣ୍ଡପ ପଣ୍ଡିତ ସଭା ରାଜାଙ୍କ ଉପସ୍ଥିତିରେ ସେ ପରୀକ୍ଷା ଦେଇଥାଏ। ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଲା ପରେ ସମସ୍ତ ନିଯୋଗମାନଙ୍କ ସ୍ୱୀକୃତି ଏବଂ ଭିତର୍ଚ୍ଚ ମହାପାତ୍ର ପଟ୍ଟଯୋଶୀ ମହାପାତ୍ରଙ୍କ ଅନୁମତି କ୍ରମେ ତାକୁ ପ୍ରଶାସନ ଶାଢ଼ୀ ବନ୍ଧିବାକୁ ବା ପୂଜା କରିବାକୁ ଅନୁମତି ଦିଅନ୍ତି। ସେହି ଅନୁମତି କ୍ରମେ ଜଣେ ପୂଜା ପଣ୍ଡା ଶାଢ଼ୀ ବନ୍ଧାନ୍ତି। ପୂର୍ବତନ 1000 ବର୍ଷ ତଳେ ଯେଉଁଭଳି ମୁନିଋଷିମାନେ ଚଳୁଥିଲେ ସେହିଭଳି ଆଚରଣ ବ୍ୟବହାର କରିବାକୁ ପଡ଼ିଥାଏ। ମୁଣ୍ଡରେ ଗୋଖରାକୃତି ଚୁଟି ଏବଂ ବସ୍ତ୍ର ସିଲେଇ ନଥିବା ବସ୍ତ୍ର ପ୍ରଭୃତି ପରିଧାନ କରିବାକୁ ପଡ଼େ ଏବଂ ପୂର୍ବତନ ଯେଉଁଭଳି ଋଷିମୁନିମାନେ ସନ୍ଧ୍ୟା ଗାୟତ୍ରୀ ତର୍ପଣ ପ୍ରତି ପ୍ରତ୍ୟହ ନିତ୍ୟକର୍ମ ସେଗୁଡ଼ା କଲେ ଜଣେ ପୂଜା ପଣ୍ଡା ଭାବରେ ପ୍ରଭୁଙ୍କର ପୂଜା କରିବା ପାଇଁ ଯୋଗ୍ୟ ହୋଇଥାଏ।

0: ଶ୍ରୀମନ୍ଦିରରେ ପାଞ୍ଚ ଥର ଧୂପ ପୂଜା ଅନୁଷ୍ଠିତ ହୁଏ। ଏହି ପୂଜାରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣଙ୍କ ସହିତ ଅଭେଦ ଚିନ୍ତା କରାଯାଇ ଗୋପୀଜହ୍ନ ବଲ୍ଲଭ ରୂପରେ ପୂଜା କରାଯାଏ। ସେ ଦଶାକ୍ଷରୀ ଅଷ୍ଟାକ୍ଷରୀ ଗୋପାଳ ମନ୍ତ୍ରରେ ପୂଜା ପାଆନ୍ତି। ବଳଦେବଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ରରେ ପୂଜା କରାଯାଏ, ତେଣୁ ସେ ବାସୁଦେବ ରୂପରେ ପୂଜା ପାଆନ୍ତି। ସୁଭଦ୍ରା ମା ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତ ହୁଅନ୍ତି, ତାଙ୍କୁ ଦେବୀ ସୂକ୍ତରେ ମଧ୍ୟ ପୂଜା କରାଯାଏ। ସୁଦର୍ଶନଙ୍କ ପୂଜା ପାଇଁ ସପ୍ତାକ୍ଷର ସୁଦର୍ଶନ ମନ୍ତ୍ର ବ୍ୟବହାର କରାଯାଏ।
1: ପ୍ରତିଦିନ ଜଗନ୍ନାଥଙ୍କ 36 ଜଣ ସେବାୟତ ନିଯୁକ୍ତି ଥାଆନ୍ତି, ତା ଭିତରେ 3 ଜଣ ପୂଜା ପଣ୍ଡା ପ୍ରଭୁଙ୍କର ପୂଜା କରିବା ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତି। ସେହି 3 ଜଣ ପୂଜା ପଣ୍ଡାମାନଙ୍କ ମଧ୍ୟରେ ଜଣେ ହୋମପାଳିଆ ଭାବରେ ଗଣିତ ହୁଅନ୍ତି। ସେ ହୋମପାଳିଆ ପ୍ରଥମେ ଆଗ ରୋଷ ହୋମ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା କରିବା ପରେ ପ୍ରଭୁଙ୍କର ବଲ୍ଲଭ ଭୋଗ କରନ୍ତି। ବଲ୍ଲଭ ପରେ ଧୂପ, ଧୂପ ପରେ ଭୋଗମଣ୍ଡପ, ତାପରେ ମଧ୍ୟାହ୍ନ ଧୂପ, ତାପରେ ପୁନଶ୍ଚ ଯଦି ଆବଶ୍ୟକ ହୁଏ ପଛ ଭଣ୍ଡ, ଏହାପରେ ଜଗନ୍ନାଥଙ୍କ ସନ୍ଧ୍ୟା ଧୂପ ଏବଂ ବଡ଼ସିଙ୍ଗାର, ଏ ପ୍ରତିଦିନର କାର୍ଯ୍ୟ ପୂଜା ପଣ୍ଡାମାନଙ୍କର ଥାଏ। ଏତଦ୍ ବ୍ୟତୀତ ଦ୍ୱାଦଶ ଯାତ୍ରା ଏବଂ ଜନ୍ମକର୍ମ ଗୁଡ଼ିକ ମଧ୍ୟ ପୂଜା ପଣ୍ଡାମାନେ କରିଥାନ୍ତି। ନୃସିଂହ ଜନ୍ମ, ବାମନ ଜନ୍ମ, ରାମ ଜନ୍ମ ଏବଂ କୃଷ୍ଣ ଜନ୍ମ, ବଳଭଦ୍ର ଜନ୍ମ, ଏ ସମସ୍ତ ଜନ୍ମକର୍ମ ଗୁଡ଼ିକ ଏବଂ ରୁକ୍ମିଣୀହରଣ ପ୍ରଭୃତି ବିବାହ କର୍ମ, ଯେତକ ପୂଜା, ମହାସ୍ନାନ ଏବଂ ଅଭିଷେକ କାର୍ଯ୍ୟ, ପ୍ରତିଷ୍ଠା ପ୍ରଭୃତି ଜଗନ୍ନାଥଙ୍କ ମନ୍ଦିରରେ ଅନେକ କାର୍ଯ୍ୟ, ଯେତେ ପୂଜା ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକ ପୂଜା ପଣ୍ଡାମାନେ କରିଥାନ୍ତି। ଏହି ଜଗନ୍ନାଥଙ୍କର ପୂଜା ଭିତରେ 3 ଷୋଡ଼ଶୋପଚାର ପୂଜା ଏବଂ 3 ପଞ୍ଚୋପଚାର ପୂଜା ପ୍ରାୟତଃ ପ୍ରତିଦିନ କରାଯାଇଥାଏ। ଗୋଟିଏ ଷୋଡ଼ଶୋପଚାର ପରେ ଗୋଟିଏ ପଞ୍ଚୋପଚାର ପୂଜା କରାଯାଏ। ଏକାଠି 3 ପଞ୍ଚୋପଚାର ପୂଜା ବା 3 ଷୋଡ଼ଶୋପଚାର ପୂଜା କରାଯାଏ।

ପ୍ରଭୁଙ୍କର ପ୍ରତିନିଧି ବା ଚଳନ୍ତି ପ୍ରତିମା ବାହାରନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଯେଉଁ ଆଜ୍ଞାମାଳ ଆବଶ୍ୟକ ପଡ଼େ ସେ ଆଜ୍ଞାମାଳ ଗୁଡ଼ିକ ପୂଜାପଣ୍ଡାମାନେ ଦେଇଥାନ୍ତି। ସେ ଯାତ୍ରା ସମୟରେ ଅଧିକା ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ସହିତ ଜଣେ ପୂଜାପଣ୍ଡା ବା ପ୍ରଭୁଙ୍କ ସହିତ ପୂଜାପଣ୍ଡା ଯାଇ ବିଭିନ୍ନ ପନ୍ତିଭୋଗ ଗୁଡ଼ିକ ସାରିଥାନ୍ତି ଏବଂ ଚନ୍ଦନ ଯାତ୍ରାରେ ମାଣ୍ଡୁଅ ଭୋଗ ଏବଂ ଖୈକରା ଭୋଗ ଏଗୁଡ଼ିକ ମଧ୍ୟ ପୂଜାପଣ୍ଡାମାନେ କରିଥାନ୍ତି। ରଥ ଉପରେ ଜଗନ୍ନାଥଙ୍କର ଯେମିତି ପୂର୍ବବତ୍ ପ୍ରତ୍ୟହ କାର୍ଯ୍ୟକ୍ରମ ହୋଇଥାଏ ମନ୍ଦିରରେ, ସେହିଭଳି ରଥରେ ମଧ୍ୟ ପ୍ରତ୍ୟହ ମହାସ୍ନାନ, ଧୂପ, ଦୀପରଧୂପ ଏବଂ ବଡ଼ଶିଙ୍ଗାର ଏସବୁ ମଧ୍ୟ ନୀତି ସମାହିତ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରଥମେ ପ୍ରଭୁଙ୍କର ଅବକାଶ ପ୍ରଭୃତି ନୀତି ସରିବା ପରେ ଜଗନ୍ନାଥଙ୍କର ଗୋପାଳ ବଲ୍ଲଭ ଏବଂ ଧୂପ ଏକତ୍ର ସମାହିତ ହୋଇଥାଏ। ଏହାପରେ ଜଗନ୍ନାଥଙ୍କର ମଙ୍ଗଳାର୍ପଣ ପୂଜାପଣ୍ଡାମାନେ କରିଥାନ୍ତି। ସେ ମଙ୍ଗଳାର୍ପଣ ସରିଲା ପରେ ପ୍ରଭୁ ପହଣ୍ଡି ବିଜେ କରି ରଥ ଉପରକୁ ଯାଇଥାନ୍ତି।

0: ମନ୍ଦିରମାନଙ୍କରେ ସାଧାରଣତଃ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ, କିନ୍ତୁ ଶ୍ରୀମନ୍ଦିରରେ ଯେଉଁମାନଙ୍କ ପୂଜା ପଦ୍ଧତିରେ ବତ୍ରିଶ ଉପଚାର ପୂଜାବିଧି ରହିଛି। ଏହି ବତ୍ରିଶ ଉପଚାରମାନ ହେଲା ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସ୍ତ୍ର, ଉପବୀତ, ଉତ୍ତରୀୟ, ଆଭରଣ, ଗନ୍ଧ, ପୁଷ୍ପ, ଆବରଣ, ଘଣ୍ଟା, ଧୂପ, ଦୀପ, ପୁଷ୍ପାଞ୍ଜଳି, ପାଦ୍ୟ, ଆଚମନ, ନୈବେଦ୍ୟ, ଅସନମ, ନିରାଜନ, ଜଳଧାରା, ତାମ୍ବୁଳ, ଦୁର୍ବା, ଅକ୍ଷତ, ବିଲୋମାର୍ଘ୍ୟ, ନମସ୍କାର, ସ୍ତୁତି, କର୍ପୂରବର୍ତ୍ତିକା ଏବଂ ନିରାଜନ। ଏହି ବତ୍ରିଶ ଉପଚାରରେ ଗୋଟିଏ ଉପଚାର ଦୁଇ ବା ତିନି ଥର ବ୍ୟବହାର କରାଗଲେ ମଧ୍ୟ ତାହା ଏକ ଉପଚାରରେ ଗଣନା କରାନଯାଇ ଯେତେଥର ବ୍ୟବହୃତ ହୁଏ ସେତେଥର ଗଣନା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ନିକଟରେ ପାଞ୍ଚଥର ଧୂପ ପୂଜା ହୋଇଥାଏ, ଯଥା ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଧୂପ। ଗୋପାଳ ବଲ୍ଲଭ ପଞ୍ଚ ଉପଚାରରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଷୋଡ଼ଶ ଉପଚାରରେ, ବଡ଼ସିଂହାର ଧୂପ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ।
1: ପୂଜାପଣ୍ଡା ସେବକମାନଙ୍କ ଚାରିତ୍ରିକ ଲକ୍ଷଣ ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଏହି ଶାସ୍ତ୍ରମାନଙ୍କରେ ପୂଜାପଣ୍ଡାମାନଙ୍କ ଲକ୍ଷଣ ସମ୍ପର୍କରେ କୁହାଯାଇଛି ଯେ ସେମାନେ ଧର୍ମଶୀଳ, ତ୍ରିକାଳ ସ୍ନାୟୀ, ପରାନ୍ନ ପରିତ୍ୟାଗୀ, ବିଦ୍ୟାବାନ, ବେଦ ବେଦାଙ୍ଗ ବେତା, ସତ୍ୟବାଦୀ, ଜିତକ୍ରୋଧୀ, ନୀତିଜ୍ଞ ତଥା ଗୋପାଳ, ଭୁବନେଶ୍ୱରୀ, ନାରାୟଣ, ଜଗନ୍ନାଥ, ସୁଦର୍ଶନ, ବଳଦେବ, ମହାଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, ନୃସିଂହ, ରବି, ଗଣେଶ, ହନୁମାନଙ୍କର ମନ୍ତ୍ରକୁ ଶୁଣି ସେମାନଙ୍କର ଏହି ନିରଭିମାନ ତପସିଦ୍ଧ ପ୍ରଭୁ ସେବା ଓ ପୂଜା ମଧ୍ୟରେ ଅନାବିଳ ପ୍ରେମ ଓ ହାର୍ଦ୍ଦିକ ଅନୁରକ୍ତି ପ୍ରକାଶିତ ହୋଇଥାଏ। ଏହି ହେଉଛି ମହାପ୍ରଭୁଙ୍କ ପୂଜାପଣ୍ଡା ସେବାର ବିଶେଷ ଲକ୍ଷଣ।

ଶୁଣିଲି କେତୋଟି ଭକ୍ତିଗୀତ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା।

0: ବୋଲି ମୁହିଁ କଳା କଳା ବୋଲି କହନ୍ତି ସାରା ଜଗତ, ତୋ କଳା ମୁହଁକୁ ଦେଖିବା ପାଇଁ ପ୍ରଭୁ ବାଇୟା ସାରା ଭକତ। କି ଯା ତୁ ଜାଣିଛୁ କହରି କାଳିଆ, ମନ ମୋର ମାନେ ନାହିଁ ଯେତେ ଦେଖିଲେ ବି, ମନ ଖାଲି କହେ ତତେ ରହିଥିବି ଚାହିଁ। ଭିଡ଼ ଭିତରେ ମୁଁ ପଶିପାରୁନାହିଁ ଦୂରରୁ ପ୍ରଣତି ଘେନ, ଦର୍ଶନ ଟିକେ ମିଳିଗଲେ ପ୍ରଭୁ ଭରିଯିବ ମନ ପ୍ରାଣ। ମାନ ସମ୍ମାନ ମାଗୁନାହିଁ କିଛି କୃପା ଦୃଷ୍ଟି ରହିଥାଉ, ଯିବ ଗଲାବେଳେ ତୁଣ୍ଡରେ ମୋର ନିର୍ମାଲ୍ୟ ସହିତ ନାମ ତୋର ରହିଥାଉ। ନୀଳାଚଳ ଧାମର ଅଧିପତି, ସମସ୍ତ ଭକ୍ତଙ୍କର ଆରାଧ୍ୟ ଦେବତା, ପତିତ ପାବନ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଗିନୀ ଦେବୀ ସୁଭଦ୍ରାଙ୍କର ପବିତ୍ର ଚରଣରେ ଆମର ଶତ ଶତ ପ୍ରଣାମ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅସୀମ କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ସମୃଦ୍ଧି ଓ ସଦ୍ଭାବନାରେ ପରିପୂର୍ଣ୍ଣ କରୁ। ତାଙ୍କର କରୁଣାମୟ ଦୃଷ୍ଟି ସଦାସର୍ବଦା ଆମ ସମସ୍ତଙ୍କ ଉପରେ ରହୁ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଏହି ହ୍ୟାଲୋ ଆକାଶବାଣୀ ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ହାର୍ଦ୍ଦିକ ସ୍ୱାଗତ ଏବଂ ଅଭିନନ୍ଦନ। ଆଜିର ଉପସ୍ଥାପନରେ ମୁଁ ଲିପ୍ସା ମହାରଣା। ଆସନ୍ତୁ ପ୍ରଭୁଙ୍କ ପବିତ୍ର ନାମ ସ୍ମରଣ କରି ଆଜିର ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା। ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିନେବା ପ୍ରଥମେ କେଉଁ ଶ୍ରୋତା କଲ୍ କରିଛନ୍ତି ଏବଂ କେଉଁଠୁ କଲ୍ କରିଛନ୍ତି, ଏବଂ ଶୁଣିନେବା ତାଙ୍କର ମନ ପସନ୍ଦର ଗୀତ। ହ୍ୟାଲୋ
1: ମ୍ୟାଡମ୍, ନମସ୍କାର।
0: ନମସ୍କାର, ହ୍ୟାଲୋ ଆକାଶବାଣୀ ଭବାନୀପାଟଣାକୁ ବହୁତ ବହୁତ ସ୍ୱାଗତ ଆଜ୍ଞା, ଆପଣଙ୍କ ପରିଚୟ ଦିଅନ୍ତୁ।
1: ଲକ୍ଷ୍ମୀନଗର ବାହା ଗ୍ରାମ ସିନ୍ଦର ଜିଲ୍ଲା ସୁବର୍ଣ୍ଣପୁରରୁ କହୁଛି।
0: ଲକ୍ଷ୍ମୀ ଭାଇ କେମିତି ଅଛନ୍ତି?
1: ବହୁତ ବଢିଆ ଅଛି ଆଜ୍ଞା, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ଭଲ ଅଛି, ଆଉ ଘରେ ସମସ୍ତେ ଆପଣଙ୍କର କେମିତି ଅଛନ୍ତି?
1: ଘରେ ମଧ୍ୟ ସମସ୍ତେ ଭଲ ଅଛନ୍ତି ଆଜ୍ଞା।
0: ଆଜ୍ଞା, ଯା ହଉ, ଆଜି ଆପଣଙ୍କର ପ୍ରଥମ କଲ୍ ଲାଗିଛି ଭାଇ।
1: ଆଜ୍ଞା ଆଜ୍ଞା।
0: ତ ଭାଇ କୁହନ୍ତୁ, ଆଜି କୋଉ ଗୀତଟି ଆପଣ ଶୁଣିବା ପାଇଁ ପସନ୍ଦ କରିବେ?
1: ଆଜି ଦେବେ ଆଜ୍ଞା, କାବେରୀର ଗୋଟେ ଗୀତ ଅଛି ଆଜ୍ଞା, ଝୁମି ଝୁମି ଯାଉଛି ମନ ନାଚି ଯାଉଛି ଆଜି ଜୀବନର ସବୁ କିଛି ପାଇଛି।
0: ନିଶ୍ଚୟ ଆପଣଙ୍କ ଏଇ ମନ ପସନ୍ଦର ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ
1: ଆଜ୍ଞା।
0: ଆଉ ଆପଣଙ୍କ ପଟେ ବର୍ଷା କେମିତି କଣ ହଉଛି?
1: ବର୍ଷା ଆଜ୍ଞା କମ କମ ହଉଛି ଆଜ୍ଞା, ମାଗି କେତେବେଳେ କେମିତି ହଉଛି, ଘୁରି ଘୁରି କରୁଛି, ଟିକେ କମ ବର୍ଷା ହଉଛି ଆଜ୍ଞା।
0: ଆଉ ଆଜି ପାଗଟି କେମିତି କରୁଛି? ସକାଳୁ କଣ ଖାଇଥିଲେ ଆଜି?
1: ସକାଳୁ ଖାଇଥିଲି ମୁଢି, ଖାଇଥିଲି
0: ମୁଢି, ଖାଇଥିଲି
1: ପରେ ପଖାଳ ଖାଇଲି।
0: ଆଚ୍ଛା ଆଚ୍ଛା, ହଁ
1: ଭୋକ ହେଲାଣି, ମୁଢି ପଖାଳ ଖାଇକି ପୁଣି ମତେ ଭୋକ ଲାଗିଲାଣି।
0: ହଁ ଆଜ୍ଞା, ଠିକ ଅଛି, ତାହେଲେ ଆପଣ ଖାଆନ୍ତୁ। ତାହେଲେ କଲ୍ କଲେ ବହୁତ ଖୁସି ଲାଗିଲା, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ରହିଲୁ, ନମସ୍କାର।
1: ନମସ୍କାର ଆଜ୍ଞା।

0: ନା ଶୁଣାଇ
1: କୋଉ ଚଳଚିତ୍ର କହିପାରିବେ?
0: ମୀରାକା ମୋହନ।
1: ଠିକ ଅଛି, ଆପଣଙ୍କୁ
0: ଏଇ ଗୀତ ଶୁଣେଇଦେବେ ମହମ୍ମଦ ଅଜିତ ଆଉ ଅନୁରାଧା ପୁଡ଼ାଲ ଗାଇଛନ୍।
1: ଆଜ୍ଞା ଆଜ୍ଞା, ନିଶ୍ଚୟ ଆପଣଙ୍କ ଏଇ ମନପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ।
0: ଧନ୍ୟବାଦ ନାନୀ।
1: ଆଉ ବେପାର କେମିତି ଚାଲିଛି?
0: ହଁ, ବେପାର ଠିକ ଚାଲିଛି ନାନୀ।
1: ଏବେ ତ ପାଗ ଯେମିତି ହେଇଛି ଆପଣଙ୍କ ବେପାର ବହୁତ ଜୋରରେ ଚାଲିଥିବ।
0: ଆଉ ଟିକେ ଏଇନେ ଖାଇବା ଲାଗି ଲୋକ ଟିକେ ଆସୁଛନ୍ ନାନୀ।
1: ଏମିତି ଆପଣଙ୍କ ବେପାର ବହୁତ ଭଲରେ ଚାଲୁ।
0: ହଁ ନାନୀ।
1: ଆଜ୍ଞା ଠିକ ଅଛି, କଲ୍ କଲି ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ନାନୀ, ରହିଲି, ନମସ୍କାର।
1: ନମସ୍କାର।

0: नई दिल्ली 110001।
1: मैं आपको निमंत्रण देता हूँ, मेरे मन की बात के लिए आपके मन की बात भी जुड़नी चाहिए।
2: हेलो
3: हेलो
2: आज्ञा नमस्कार। हेलो आकाश पाणी भवानी पटना को बहुत बहुत स्वागत।
3: नमस्कार मैडम, के कोसन लिप्सा कोसन के
2: आज्ञा मु लिप्सा कोथली आपन टी परिचय देबे आज्ञा। आज्ञा
3: जानि पारले?
2: हां मु तो जानि पारली, किंतु समस्त जंती जानि पारबे सेंती टिके आपन परिचय दियो।
3: कहू जी दलगोविंद मिश्र सुलेखा केंद्रा ब्लॉक जाटवा जिल्ला।
2: दलगोविंद आज्ञा केमते अछन कहंतो?
3: बढ़िया आजु
2: आज्ञा। काना करथिले से
3: एटा माने जस्ट लिखा खाइगिरी एटा जस्ट के माने बसी थिली
2: ଗୀତ ଶୁଣାବାର
3: ସବୁ ଯେନ୍ତା ଦେଖିକିରି ମାନେ ଚଲବାର କଥା ମୋର ତାହେଲେ ସେ ଗୀତର ଉଦ୍ଦେଶ୍ୟ ଏନ୍ତା ଆମେ କେନ୍ସି ବି କାମ କରୁଛୁ କିଏ କିଏ ଆମକେ କେନ୍ସି ବି କଥା ବି କହୁଛେ ତାର କଥାକେ ଆମେ ବିଚାର କରିକିରି ଜିନିଷଟା କରବାର କଥା। ଆଉ ସେ ଗୀତ ଅଣ୍ଡେ କା ଅଣ୍ଡା ଫିଲ୍ମର ନାଁ ହଉଛି ଯୋଡି ନମ୍ବର ୱାନ।
2: ନିଶ୍ଚୟ ଆପଣଙ୍କର ମନପସନ୍ଦର ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇ ଦେବୁ।
3: ଟିକେଟ ଟିକେ କରିଦେବେ?
2: ଆଜ୍ଞା କୁହନ।
3: ମୋର ମିସେସ୍ ଦୀପାଞ୍ଜଳି ମିଶ୍ର।
2: ନିଶ୍ଚୟ।
3: ଆଉ ତାର ପରେ ମୋର ଦାଦା ମୁରଲୀ ପ୍ରସାଦ କର ମହୁଲପାଲି, ବଲାଙ୍ଗୀର ବିହାରୀଲାଲ ଭୋଇ, ଯଶୋବନ୍ତୀ ଭୋଇ ମୋର ନାନୀ, ସସ୍ମିତା ଭୋଇ ମୋର ଭଉଣୀ, ତାରପରେ ସୁବଲ ସାହୁ ଏଟା ମୋର ମାମୁଁ ପହଣ୍ଡି ବିଜେପୁର, ତାରପରେ ନାଗୁ ପାତ୍ର, କରମସାନୀ ସାହୁ, ରାଧାକାନ୍ତ ଭୋଇ ମୋର ଭାଇ, ତାଙ୍କର ଟିକେ ଭଗବାନ କେମିତି ଆଡ଼େ କେମିତି ଝିଅ କେମିତି ଯୋଗାଡ଼ କରିଦେଲେ ଭଲ ହେତା, ତାଙ୍କର ବାହାଘର ହେଇନି ପାରବାର ଗୋବିନ୍ଦ ମେହର ବାନହର ଇଶ୍ୱରସେନ ସବର, ତାରପରେ କରମସାନୀ ସାହୁ, ତାରପରେ ଜୟ ଶଙ୍କର ନାଗୁ ପାତ୍ର କଳାହାଣ୍ଡି, ପଙ୍କଜ ମିଶ୍ର ଜୟପୁର ଜୟପୁର, ପରମାନନ୍ଦ କିଷାନ, ହରେଶ ପରୁଆ, ଭକ୍ତଚରଣ ଭୋଇ, ମୁରଲୀ ପ୍ରସାଦ କର, ତାରପରେ ମୁରଲୀ ମେହେର, ରାଧାକାନ୍ତ ଭୋଇ ଡାଲପାଲି, ଆଉ ଲୋକନାଥ ସାହୁ, ତାରପରେ ହେଇଗଲେ ଆମର ସ୍ୱର୍ଣ୍ଣପ୍ରଭା କର, ଆଉ ଯେତିକି ବି ସୁନ୍ଦର ସମସ୍ତଙ୍କର ଶ୍ରୋତା ବନ୍ଧୁ ଏଇ ଗୀତ ଶୁଣିକିରି ମାନେ ସମସ୍ତଙ୍କର ଭଗବାନ ଚଲା ପଥରେ ପୁଷ୍ପବୃଷ୍ଟି କରୁ, ଭଗବାନ ତାଙ୍କର କୋଟି କୋଟି ପରମ୍ପରା କରୁ, ଆଉ ତାଙ୍କର ଚଲା ପଥରେ ପୁଷ୍ପବୃଷ୍ଟି ଧନ ଜନ ଗୋପଲକ୍ଷ୍ମୀ ପ୍ରାପ୍ତି କରୁ, ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କର ମନୋକାମନା ପୂର୍ଣ୍ଣ ହଉ।
2: ବହୁତ ବହୁତ ଧନ୍ୟବାଦ। ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଆମେ ଗୀତଟି ଡେଡିକେଟ୍ କରିଦଉଛୁ, ଆଉ ନିଜକେ ବି ମୁଁ ଡେଡିକେଟ୍ କରିଦେଲି ଗୀତଟା।
3: ଠିକ୍ ଅଛି,
2: କଲ୍ କଲେ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
3: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର। ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣାକୁ ବହୁତ ବହୁତ ସ୍ୱାଗତ।
1: ହଁ ମ୍ୟାଡାମ ନମସ୍କାର,
0: ଟିକେ ପରିଚୟ ଦେବେ?
1: ମୁଁ ଡୁମାଲ ୟୁନିୟନ କଲାହାଣ୍ଡିରୁ ମନୋଜ କୁମାର ପଟେଲ।
0: ମନୋଜ ଭାଇ କେମିତି ଅଛନ୍?
1: ଆଜ୍ଞା ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ଭଲ ଅଛି।
1: ଆପଣଙ୍କ ସହିତ ବହୁତ ଦିନ ପରେ କଥା ହଉଛି ଲିପ୍ସା ଭଉଣୀ।
0: ମୁଁ ବି ଆପଣଙ୍କ ସହିତ ବହୁତ ଦିନ ପରେ କଥା ହଉଛି।
1: ଆଜ୍ଞା ଆଜ୍ଞା।
0: ଆଉ ଆପଣଙ୍କ ବେପାର କେମିତି ଚାଲିଛି?
1: ବେପାର ଚାଲିଛି ଆଜ୍ଞା, ମାନେ ଭେଣ୍ଡି ଚାଲିଛି, ତାପରେ ବରବଟି ଚାଲିଛି।
0: ହଁ ହଁ ହଁ। ଆଜି ମାର୍କେଟ କୁ ଆସିଥିଲେ ନା କେମିତି?
1: ହଁ ଆଜି ମାର୍କେଟ କୁ ଆସିକି ଫୋନ କରିଛି।
0: ଆଜ୍ଞା ଆଜ୍ଞା, ଯାହା ହଉ ମନେ ପକେଇଲେ, ବହୁତ ବହୁତ ଧନ୍ୟବାଦ ସେଥିପାଇଁ। ମତେ କୁହନ୍ତୁ ତାହେଲେ ଆଜି କୋଉ ଗୀତଟି ଶୁଣିବା ପାଇଁ ପସନ୍ଦ କରିବେ ଆପଣ?
1: ଆଜି ବର୍ଷାର ଗୋଟେ ଗୀତ ଦେଇଦେବେ ମ୍ୟାଡମ, ପବନ କା ମହିନା ପବନ କରେ ତୋର, ସେଇ ଗୀତ ଶୁଣେଇଦେବେ।
0: ନିଶ୍ଚୟ ନିଶ୍ଚୟ, ଆପଣଙ୍କୁ ଏଇ ମନପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ।
1: ଏଇ ଗୀତଟା ବହୁତ ଭଲ ଲାଗେ ମ୍ୟାଡମ।
0: ହଁ ଏଇଟା ତ ବହୁତ ଭଲ ଲାଗେ, କହନ୍ତି ନା ଓଲ୍ଡ ଇଜ୍ ଗୋଲ୍ଡ।
1: ଆଜ୍ଞା ଆଜ୍ଞା। ଆଉ ବର୍ଷା ସିଜନ ରେ ଏଇ ଗୀତ ଶୁଣିବାକୁ, ମାନେ ବର୍ଷା ହଉଥିବ ଏଇ ଗୀତ ଶୁଣୁଥିଲେ ବହୁତ ଭଲ ଲାଗେ
0: ଆଉ ଟିକେ ବହୁତ। ହଁ ସତ କଥା କହିଲେ, ବହୁତ ଭଲ ଲାଗେ।
1: ଆଜ୍ଞା ଆଜ୍ଞା।
0: ଆପଣଙ୍କ ଏତେ ବ୍ୟସ୍ତତା ଭିତରେ ଭାଇ ଆମକୁ କଲ୍ କଲେ।
1: ଆକାଶବାଣୀ ଟିମ୍ ସମସ୍ତେ ଭଲ ଅଛନ୍ତି ତ?
0: ହଁ ଆମେ ସମସ୍ତେ ଭଲ ଅଛୁ। ଆପଣ କେମିତି ଅଛନ୍ତି? ଆପଣଙ୍କ ଘରେ କେମିତି ଅଛନ୍ତି?
1: ହଁ ସମସ୍ତେ ତ ଭଲ ଅଛୁ, ଆଉ ପୁଅ ବି ଭଲ ଅଛି, ଝିଅ ଭଲ ଅଛି, ତାପରେ ସ୍ତ୍ରୀ ପରିବାର ସବୁ ଭଲ ଅଛନ୍ତି।
0: ଯାହା ହଉ ଏମିତି ଭଲରେ ଥାନ୍ତୁ, ଖୁସିରେ ଥାନ୍ତୁ। ଯେହେତୁ ଏବେ ବର୍ଷା ପାଗ ଆସିଲେଣି ଭାଇ, ଟିକେ ଦେହକୁ ଜଗି ରଖିକି ଚଳିବା କଥା।
1: ହଁ ସେଇଟା ତ ମଝିରେ ଟିକେ ମୁଁ ବର୍ଷାରେ ଭିଜି ଗଲି ତ ମୋର ମାନେ ସର୍ଦ୍ଦି ଖାସ ଭଳି ହଉଛି। ଆଉ
0: ନା ଭାଇ ଭିଜନ୍ତୁନି, ଆଉ ଯଦି କିଛି ସର୍ଦ୍ଦି ଖାସ ଏମିତି ହଉଛି, ଆପଣ ଗରମ ପାଣି କରନ୍ତୁ କି ତୁଳସୀ ଖାଆନ୍ତୁ, ଏମିତି କିଛି ଉପାୟ କରନ୍ତୁ।
1: ହଁ ହଁ ହଁ।
0: କଲ୍ କଲେ ଭାଇ ବହୁତ ବହୁତ ଧନ୍ୟବାଦ।
1: ହଁ ରହିଲି, ନମସ୍କାର।

0: रे शोर,
1: पवन करे शोर।
0: अरे बाबा शोर नहीं, शोर शोर शोर,
1: पवन करे शोर।
0: हाँ

0: ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇ ଦେବୁ।
1: ଆଉ ଆମର ସଚିବ କେମିତି ଅଛନ୍ତି?
0: ସଚିବ ସାର୍ ବି ବହୁତ ଭଲରେ ଅଛନ୍ତି।
1: ଆଚ୍ଛା, ଆଉ ମାନେ ଆପଣଙ୍କ ସାଇଡ୍ରେ ବର୍ଷା ହେଉଛି?
0: ହଁ, ଆମ ପଟେ ବି ବର୍ଷା ହେଉଛି ଭାଇ, କାଲି ହେଇଥିଲା, ଆଜି ମେଘୁଆ ପାଗ କରିଛି।
1: ସେଇଠି ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳେ ବର୍ଷା ହେଉଥିଲା, ଏବେ ମେଘୁଆ ପାଗ ଅଛି।
0: ଆଜ୍ଞା ଆଜ୍ଞା, ଯେହେତୁ ଏବେ ଆଷାଢ ମାସ ଚାଲିଲା ଭାଇ, ନିହାତି ଭାବରେ ଏମିତି ହିଁ ଚାଲିଥିବ ୱେଦରଟା।
1: ନିଶ୍ଚୟ
0: କଲ୍ କଲି ଭାଇ, ବହୁତ ବହୁତ ଧନ୍ୟବାଦ।
1: ଓକେ, ଧନ୍ୟବାଦ,
0: ନମସ୍କାର।

0: हेलो
1: हेलो
0: किए
2: आपणक सह किछि मीठा मीठा कथा किछि अनुभव किछि अनुभूतिर कथा
3: आम सह कथा हुवंतु फोन माध्यमरे प्रत्येक गुरुवार दिन 11टारु 11:30 मिनिट पर्यंत
2: आमो फोन नंबर हैला
4: 0667029562329568
3: मने रखंतु 0667029562329568 एवं एहार प्रसारण सुनंतु प्रत्येक रविवार दिन सकाळ 9:00 to 10:00 पर्यंत
0: हेलो
1: हेलो
0: किए
2: हेलो आकाशवाणी भवानी पाटणा देश ओ दशर कथा मनर कथा प्रत्येक मासर शेष रविवार माननीय प्रधानमंत्री श्री नरेंद्र मोदी देशवासी उद्बोधन मन की बात मासर शेष रविवार दिन 11:00 शुणंतु मन की बात परे परे सुनिबे एहारो ओडिया भाषांतर एवं सही दिन राति 8:00 शुणंतु ओडिया भाषांतर रो पुनः प्रसारण मन की बात
0: हेलो
5: हेलो ओपा नमस्कार ओपा
0: नमस्कार हेलो आकाशवाणी भवानी पटना को बहुत बहुत स्वागत
5: धन्यवाद ओपा बलांगीर जिला टिटलागढ़ ब्लॉक सिलवा ग्राम रो निराकार रणा कहथिले ओपा नियमित श्रोता
0: निराकार भाई केमति अछंती
5: मु भलो अछि ओपा आपण केमति अछंती ओपा
0: मु भी बहुत भलो अछि आपण को वॉइस सुनि के आउट के भलो हो गेली
5: ओपा बहुत खुशी लागिला ओपा बहुत दिन परे कॉल ते लागिला मजे तो लागु नथिला ओपा सेति पई के मन दुख थिला तो आज बहुत खुशी लागु छी आउ
0: कहंती ना सबरे का फल मीठा होता है
5: ଗୀତ ବି ଶୁଣେଇଦେବେ
0: ଆଜ୍ଞା ଆଜ୍ଞା ନିଶ୍ଚୟ ଆପଣଙ୍କ ମନ ପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ
5: ହଁ ଚକା ଚକା ଭଉଣୀର ଯୋଉଟା ବି ଆଉ ଅପା ଆଉ ଆପଣ ଭଲ ଅଛନ୍ତି ଅପା
0: ମୁଁ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି
5: ଘରେ ବି ସମସ୍ତେ ଭଲ ଅଛନ୍ତି ଅପା ଆଉ
0: ଆଉ କଣ କରୁଥିଲେ ଏବେ
5: ଏବେ ତ ଅପା ମୁଁ ଅଫିସ ରେ ଅଛି ଆଉ ଅଫିସ ରେ ଥାଇକି କଲ୍ ଟି ଲଗେଇଲି ଅପା ଆଉ
0: ଯାହା ହଉ ଅଫିସ ରେ ଥାଇକି ବି ଆମକୁ ମନେ ପକେଇଲେ ବହୁତ ଖୁସି ଲାଗିଲା ଶୁଣିକି
5: ହଁ ଅପା ଅଫିସ ରୁ ଏଇଟା କଲ୍ ଲଗାଇଲି ଅପା ଆଉ ଅଫିସ ରେ ଥାଇକି କଲ୍ ଟି ଲାଗିଗଲା ଅପା ଆଉ ବହୁତ ଖୁସି ଲାଗୁଛି ଅପା ଆଉ ଆକାଶବାଣୀର ସମସ୍ତ କର୍ମକର୍ତ୍ତା ଭଲ ଅଛନ୍ତି ଅପା
0: ସମସ୍ତ କର୍ମକର୍ତ୍ତା ବହୁତ ଭଲ ଅଛନ୍ତି ଆପଣ ଯେହେତୁ ଆମର ନିୟମିତ ଶ୍ରୋତା ମତେ ଗୋଟେ କଥା କହନ୍ତୁ ଆପଣ ସବୁ କାର୍ଯ୍ୟକ୍ରମ ନିୟମିତ ଭାବରେ ଦେଖୁଛନ୍ତି ଏ ଶୁଣୁଛନ୍ତି
5: ହଁ ଅପା ମୁଁ ତ ଯୁବବାଣୀ ଶୁଣେ ଅପା ଆଉ ଚାଷବାସ କାର୍ଯ୍ୟକ୍ରମ ଆଉ ତାପରେ ପରିକ୍ରମା ଶୁଣେ ଅପା ତାପରେ ନାରୀ ମହଲ ଆଉ ତାପରେ ସରଗ ଫୁଲ ଏମିତି ସମୟ ବାହାର କରିକି ଶୁଣେ ଅପା ଆଉ
0: ଯାହା ହଉ ଖୁସି ଲାଗିଲା ଜାଣିକି ଆପଣ
5: ଗାଇବି ବୋଲିଛି ଗାଇପାରିବେ କି
0: ନିଶ୍ଚୟ ନିଶ୍ଚୟ ଗାଆନ୍ତୁ
5: ହଁ ଧୀରେ ଧୀରେ କିଏ ସେ ଛୁଇଁ ଦେଇ ଗଲା ଧୀରେ ଧୀରେ କିଏ ସେ ମନ ଚୋରି କଲା ସକାଳୁ ସକାଳୁ ଆଖି ଖୋଲୁ ଖୋଲୁ ସକାଳୁ ସକାଳୁ ଆଖି ଖୋଲୁ ଖୋଲୁ ଏ ଦୁନିଆ ତ ଲାଗେ ରଙ୍ଗିଲା ଆଜି ଆକାଶେ କି ରଙ୍ଗ ଲାଗିଲା ଆଜି ଆକାଶେ କି ରଙ୍ଗ ଲାଗିଲା ଥ୍ୟାଙ୍କ ୟୁ ଅପା
0: ବହୁତ ସୁନ୍ଦର ପାଗକୁ ସୁହେଳା ଭଳିଆ ଗୀତଟି

0: ଯାଇଛନ୍ତି ଆପଣ, ଆଉ ବହୁତ ଭଲ
1: ହଁ
0: ଲାଗିଲା
1: ପା
0: ଆପଣଙ୍କ ଗୀତ ଶୁଣି।
1: ହଁ ପା ବହୁତ ଖୁସି ଲାଗିଲା ଅପା ଆଉ
0: ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ।
1: ଅପା ଆଜି ଉପସ୍ଥାପନ କିଏ ଥିଲେ ଅପା ଜାଣିପାରିଲେନି ତ
0: ମୁଁ ଥିଲି ଲିପ୍ସା ମହାରଣା।
1: ହଁ ପା ଧନ୍ୟବାଦ ଅପା
0: ଧନ୍ୟବାଦ,
1: ନମସ୍କାର ଅପା
0: ନମସ୍କାର।
1: ନମସ୍କାର।

0: ହ୍ୟାଲୋ,
1: ହଁ, ମୁଁ ଶାନ୍ତନୁ ପଣ୍ଡା କହୁଛି, ହରିଓମ ନଗର ଗୋବିନ୍ଦତଲା ସମ୍ବଲପୁରରୁ।
0: ନମସ୍କାର ଆଜ୍ଞା, କେମିତି ଅଛନ୍ତି?
1: ହଁ ନମସ୍କାର ନମସ୍କାର, ଭଲ ଅଛି।
0: ଆଉ କଣ କରୁଥିଲେ ତାହେଲେ? ଆପଣଙ୍କ ସହିତ ପରେ ମାନେ ପ୍ରଥମ ଥର ପାଇଁ ମୋ କଥା ହଉଛି ଏମିତି ଲାଗୁଛି। ଆରେ ବାପରେ, ସେତେ ଦିନ ଠାରୁ ଆଜି ଆପଣ ଆଉ ଥରେ କଥା ହଉଛନ୍ତି, ଯାହା ହଉ ଖୁସି ଲାଗିଲା। ତାହେଲେ ମତେ କୁହନ୍ତୁ, ଆପଣ କୋଉ ଗୀତଟି ଆଜି ଶୁଣିବା ପାଇଁ ପସନ୍ଦ କରିବେ? ନିଶ୍ଚୟ ନିଶ୍ଚୟ, ଆପଣଙ୍କ ଏଇ ମନପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ।
1: ଧନ୍ୟବାଦ,
0: ବହୁତ ବହୁତ ଧନ୍ୟବାଦ। ନମସ୍କାର
1: ନମସ୍କାର।
2: ନାଇଁ ନାଇଁ।

ଶ୍ରୋତାବନ୍ଧୁ, ସମୟ ଆମକୁ ଇସାରା ଦେଲାଣି। ଆଜି ପାଇଁ ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେଇ ଜଣାଇବେ ନିଶ୍ଚୟ। ଆମର ଫୋନ୍ ନମ୍ବରଟି ହେଲା 8895994143। ଏହି ନମ୍ବରରେ ଆପଣଙ୍କର ମତାମତ ଆମ ପାଖକୁ ପଠାଇ ପାରିବେ। ଏହି ହେଲୋ ଆକାଶବାଣୀ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପାଇଁ ଆପଣ ଆମକୁ କଲ୍ କରିପାରିବେ ପ୍ରତି ଗୁରୁବାର ସକାଳ 11:00 to 11:30 ମଧ୍ୟରେ। ଆମର ଫୋନ୍ ନମ୍ବରଟି ହେଲା 0667029562 3। ଆଉ ଗୋଟିଏ ନମ୍ବର ହେଲା 2956628। ଆଜିର ଏହି ଅଧ୍ୟାୟରେ ଉପସ୍ଥାପନରେ ମୁଁ ଥିଲି ଲିପ୍ସା ମହାରଣା, ଏବଂ ଏହି କାର୍ଯ୍ୟକ୍ରମକୁ ସମ୍ପାଦନା ଏବଂ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ପୁଣି ଭେଟ ହେବା ଆଉ ଏକ ନୂଆ ଅଧ୍ୟାୟରେ, କିଛି କିଛି କଥା ଏବଂ କିଛି କିଛି ସୁନ୍ଦର ଗୀତ ସହ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ, ରହିଲି, ନମସ୍କାର।

ନମସ୍କାର, ଶୁଭ ସକାଳ। ଏଇ ବର୍ଷା ଭିଜା ସକାଳ ଓ ମେଘୁଆ ପାଗରେ ଖୋଲା ଝରକାର ଏକ ନୂତନ ସଂସ୍କରଣ ସହିତ ମୋ ଗୀତାଞ୍ଜଳି ସାହୁ ଆପଣ ସଭିଙ୍କୁ ସ୍ୱାଗତ ଜଣାଉଛି ଆମର କାର୍ଯ୍ୟକ୍ରମର ପରିସରକୁ।

ଆତ୍ମସନ୍ତୋଷ ହେଉଛି ନିଜ ଆତ୍ମାର ସନ୍ତୁଷ୍ଟି ବା ନିଜ ମନର ତୃପ୍ତି। ସାଧାରଣ ଭାବରେ କହିବାକୁ ଗଲେ ନିଜକୁ ନେଇ ଖୁସି ରହିବା, ଅନ୍ୟର ତୁଳନା ନ କରି ନିଜ ପରିସ୍ଥିତି, ନିଜ ପ୍ରୟାସ, ନିଜ ଜୀବନକୁ ସ୍ୱୀକାର କରି ଶାନ୍ତି ଅନୁଭବ କରିବା ହିଁ ଆତ୍ମସନ୍ତୋଷ ବା ସେଲ୍ଫ ସାଟିସ୍ଫେକ୍ସନ୍। ଏହା ଧନ, ପଦବୀ, ନାମ ଉପରେ ନିର୍ଭର କରେ ନାହିଁ। ଏହା କୁଟୀରରେ ରହୁଥିବା ସନ୍ଥଙ୍କ ପାଖରେ ଥାଇପାରେ, ଆଉ ପ୍ରାସାଦରେ ରହୁଥିବା ରାଜା ପାଖରେ ହୁଏତ ନ ଥାଇପାରେ। ଉପନିଷଦରେ କୁହାଯାଇଛି, ସନ୍ତୋଷ ହିଁ ପରମ ସୁଖମ୍, ଅର୍ଥାତ୍ ସନ୍ତୋଷ ହିଁ ସବୁଠୁ ବଡ଼ ସୁଖ। କିନ୍ତୁ ସମ୍ପ୍ରତି ମଣିଷ ସମାଜକୁ ଅନୁଧ୍ୟାନ କଲେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ମଣିଷ ନିଜ ଫଳପ୍ରାପ୍ତିକୁ ନେଇ କେତେବେଳେ ବି ସନ୍ତୁଷ୍ଟ ହୋଇପାରୁନାହିଁ। ଆହୁରି କିଛି ପାଇବାର ଆଶା ଭିତରେ ସେ କେତେବେଳେ ଯେ ଆତ୍ମସନ୍ତୋଷକୁ ହରାଇ ଦୁଃଖକୁ ନିମନ୍ତ୍ରଣ ଜଣାଉଛି, ସେ କଥା ସେ ଜାଣିପାରୁନାହିଁ। ସୁତରାଂ ସାରା ଜୀବନ ସେ ଅଫସୋସକୁ ପାଥେୟ କରି ବଞ୍ଚି ରହିବାକୁ ବାଧ୍ୟ ହେଉଛି।

ସମୟଚକ୍ରରେ ଯୁଗ ପରିବର୍ତ୍ତନ ହେଉଛି ଆଉ ଟେକ୍ନୋଲୋଜି ମଧ୍ୟ ସୁଦୃଢ଼ ହେଉଛି। ଏହାକୁ ତାଳ ଦେଇ ସବୁକିଛି ବଦଳିବାକୁ ଲାଗିଛି। ଏବେ ପିଲାଙ୍କ ହାତରେ ଖାତା କଲମ କମ୍, ଟ୍ୟାବ୍ ଲ୍ୟାପଟପ୍ ଅଧିକ ରହିଛି। ଅଫ୍ଲାଇନ୍ ବହିର ସ୍ଥାନ ନେଇଛି ଅନ୍ଲାଇନ୍। ଅନ୍ଲାଇନ୍ ମାଧ୍ୟମରେ ପିଲାମାନେ ଘରେ ବସି ବିଭିନ୍ନ ପ୍ରକାରର ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରୁଛନ୍ତି। ଏବେ ପିଲାଙ୍କୁ ଅଫ୍ଲାଇନ୍ ବହିର ବିଶେଷ ଦରକାର ହେଉନଥିବା ବେଳେ ପିଲାମାନେ ଅନ୍ଲାଇନ୍ ଉପରେ ଅଧିକ ଫୋକସ୍ କରୁଛନ୍ତି। ଭାରତୀୟ ପ୍ରଶାସନିକ ପରୀକ୍ଷା ଆଇଏଏସ୍ କିମ୍ବା ଓଏଏସ୍ ପରୀକ୍ଷା ହେଉ, ପିଲାମାନେ ଅନ୍ଲାଇନ୍ରୁ ପ୍ରସ୍ତୁତ ହୋଇ ସଫଳତା ମଧ୍ୟ ହାସଲ କରୁଛନ୍ତି। ଅନେକ କୃତି ଛାତ୍ରଛାତ୍ରୀ ୟୁଟ୍ୟୁବ୍, ଟେଲିଗ୍ରାମ୍ ଭଳି ଆପ୍ ସମେତ ଅନେକ କୋଚିଂ ସେଣ୍ଟରର ଆପ୍ରୁ ପ୍ରସ୍ତୁତ କରି ସଫଳତା ପାଉଛନ୍ତି। ଦିନକୁ ଦିନ ବଢ଼ୁଛି ଅନ୍ଲାଇନ୍ ପୁସ୍ତକର କ୍ରେଜ୍। ଅଫ୍ଲାଇନ୍ ଅପେକ୍ଷା ଅନ୍ଲାଇନ୍ ପୁସ୍ତକ ଉପରେ ଗୁରୁତ୍ୱାରୋପ ପ୍ରଦର୍ଶନ କରୁଛନ୍ତି ପିଲାମାନେ। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବଡ଼ ବଡ଼ ସହରର ବିଭିନ୍ନ ସରକାରୀ ବେସରକାରୀ ଲାଇବ୍ରେରୀରେ ଅଧ୍ୟୟନ କରିବା ସହିତ କୋଚିଂ ସେଣ୍ଟରର ଆପ୍ରୁ ଲାଇଭ୍ କ୍ଲାସ୍ ସହିତ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା କମ୍ପିଟେଟିଭ୍ ବହି ସବୁ ଅଫ୍ଲାଇନ୍ରେ ଟିକେ କମ୍ ବିକ୍ରି ହେଉଥିବାର ବହି ଦୋକାନୀମାନେ ମତ ଦିଅନ୍ତି।

ପ୍ରତିବର୍ଷ ଜୁଲାଇ ଏକ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ଭାରତରେ ବନ ମହୋତ୍ସବ ପାଳନ କରାଯାଏ। ଏକ ସପ୍ତାହ ବ୍ୟାପୀ ଏହି ବୃକ୍ଷରୋପଣ ଉତ୍ସବ ଜନସଚେତନତା ସୃଷ୍ଟି କରିବା ତା ସହିତ ଦେଶକୁ ସବୁଜିମାରେ ପରିଣତ କରିବାର ପ୍ରୟାସ ତଥା ବୃକ୍ଷରୋପଣ ପ୍ରତି ପ୍ରତ୍ୟେକଟି ବ୍ୟକ୍ତିଙ୍କର ମନରେ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ପାଳିତ କରାଯାଏ। ଏହାର ଆରମ୍ଭ 1950 ମସିହାରେ ତତ୍କାଳୀନ କେନ୍ଦ୍ରୀୟ କୃଷିମନ୍ତ୍ରୀ କେଏମ୍ ମୁନ୍ସିଙ୍କ ଦ୍ୱାରା ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ସନ୍ତୁଳନ, ଜନଭାଗିଦାରିତା ଏବଂ ବନ ସଂରକ୍ଷଣ। ଏହି ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ବନ ବିଭାଗ ଦ୍ୱାରା ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ବିଦ୍ୟାଳୟ, ସାମାଜିକ ସଂଗଠନମାନଙ୍କୁ ବୃକ୍ଷ ପ୍ରଦାନ କରି ଏହାକୁ ରୋପଣ କରିବା ପାଇଁ ଉତ୍ସାହିତ କରାଯାଇଥାଏ। ବୃକ୍ଷ କାର୍ବନ୍ ଡାଇଅକ୍ସାଇଡ଼କୁ ଗ୍ରହଣ କରି ଅମ୍ଳଜାନ ଛାଡ଼ିଥାଏ, ଫଳରେ ଜଳବାୟୁ ପରିବର୍ତ୍ତନ ତଥା ଗ୍ଲୋବାଲ୍ ୱାର୍ମିଂର ପ୍ରଭାବ କମ୍ କରିବାରେ ସାହାଯ୍ୟ କରିଥାଏ। ବନଧ୍ୱଂସୀକରଣ ବା ଡିଫରେଷ୍ଟେସନକୁ ଛାଡ଼ି ବନୀକରଣ ବା ଏଫରେଷ୍ଟେସନକୁ ଆପଣାଇବା। ବୃକ୍ଷ ମୃତ୍ତିକା ସଂରକ୍ଷଣ, ଭୂତଳ ଜଳସ୍ତରର ବୃଦ୍ଧି ତଥା ଜୈବ ବିବିଧତା ସୃଷ୍ଟି କରି ପ୍ରକୃତିକୁ ସୁରକ୍ଷା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆସନ୍ତୁ ଏହି ଅବସରରେ ନିଜେ ସଚେତନ ହେବା ଏବଂ ଅନ୍ୟକୁ ସଚେତନ କରିବା। ସମୟ ଆସିଛି ଜଣେ ଜଣେ ବ୍ୟକ୍ତି ଅନ୍ତତଃ ଗୋଟିଏ ଗଛ ଲଗାଇବା, ଏକ ପେଡ଼ ମା କି ନାମ ଅଭିଯାନରେ ସାମିଲ ହେବା।

ବୋହୁ, ନା ଅଛି ସେ ସମୟ, ନା ଅଛି ସେ ସାଧବ ବୋହୁ। ଆଜି ମଧ୍ୟ ବର୍ଷା ହେଉଛି, ମାଟି ଭିଜୁଛି, ହେଲେ ଆଗଭଳି ଆଉ ଆସୁନି ସାଧବ ବୋହୁ। ମାଟିରେ ପଡ଼ୁନି ତାର ପାଦଚିହ୍ନ, ସମସ୍ତେ ତାକୁ ଭଲ ପାଆନ୍ତି, ତା କଥା ମଧ୍ୟ କହନ୍ତି, କିନ୍ତୁ ତାର ଅସ୍ତିତ୍ୱ ଆଜି ସଙ୍କଟରେ। ଏ ଶୌଖିନ କୀଟ ସାଧବ ବୋହୁ ବିଲୁପ୍ତ ହେବାକୁ ବସିଲାଣି ପ୍ରାୟତଃ। ରାସାୟନିକ ସାର ଓ କୀଟନାଶକ ଯୋଗୁଁ ଲୋପ ପାଉଛି ଏହାର ବଂଶ। କୁଆଡ଼େ ଗଲା ଏ ସାଧବ ବୋହୁ? ଭାରି ଇଚ୍ଛା ଲାଗେ ବର୍ଷା ଆସିଲେ ଏମାନଙ୍କୁ ଦେଖିବାକୁ। ଦଳ ଦଳ ହୋଇ ବୁଲୁଥିବାର ଦେଖିଲେ ମନ ଆନନ୍ଦିତ ହୋଇଉଠେ। ମୌସୁମୀ ଆସିଲେ ସେ ଆସେ, ତାକୁ କେହି କେହି ପାଟପୋକ ମଧ୍ୟ କହିଥାନ୍ତି। କୁହାଯାଏ ସାଧବ ବୋହୁ କାଳେ ରଥଯାତ୍ରା ଦେଖିବାକୁ ଆସେ, ବର୍ତ୍ତମାନ କିନ୍ତୁ ଆଉ ଦେଖିବାକୁ ମିଳୁନି ଏହି ସାଧବ ବୋହୁ। ଏବେ ପରିବେଶ ଆଉ ପାଣିପାଗ ବଦଳିଛି, ସତ୍ୟ ଅଭା ଝୁରୁଛି ସାଧବ ବୋହୁକୁ ଆଷାଢ଼ର ପ୍ରଥମ ବର୍ଷା।

ବର୍ଷା ଆସିଲେ ଆସେ ସାଧବ ବୋହୂ, ମାଟିରେ ତାର କୁନି କୁନି ପାଦରେ ସତ୍ୟ ବା ଠୁକୁଠୁକୁ ହୋଇ ଚାଲେ ଲାଲ ରଙ୍ଗର ଟୁକୁଟୁକୁ ସାଧବ ବୋହୂ। ଭାରି ମନଲୋଭା ଦେଖିବାକୁ ଏହି ଛୋଟ ପୋକଟି, ଭାରି ଭଲ ଲାଗେ ତାକୁ ମାଟିରୁ ଉଠାଇ ହାତ ପାପୁଲିରେ ରଖି ଚଲାଇବାକୁ, ତାର ଦେହ ଆଉଁସିବାକୁ।

ମୁଢ଼ି ଆମ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ, ଆମର ଗର୍ବ ମଧ୍ୟ। ଓଡ଼ିଶା ହେଉ କିମ୍ବା ଓଡ଼ିଶା ବାହାରେ, ଆଜି ପ୍ରାୟ ସବୁଠୁ ମୁଢ଼ି ବହୁତ ଆଗ୍ରହର ସହିତ ଖିଆଯାଉଛି। ସମୟ ବଦଳିଛି, ହେଲେ ମୁଢ଼ିର ସ୍ୱାଦ ଓ ଲୋକପ୍ରିୟତା କେବେ ମଧ୍ୟ ବଦଳି ନାହିଁ। ବର୍ତ୍ତମାନ ବିଭିନ୍ନ ପ୍ରକାର ମସଲା, ପିଆଜ, ଟମାଟୋ, ଧନିଆ ପତ୍ର, କଞ୍ଚା ଲଙ୍କା, ଚଣା, ବାଦାମ ମିଶାଇ ମୁଢ଼ିକୁ ଆହୁରି ସୁସ୍ୱାଦୁ କରାଯାଉଛି। ଆଗରୁ ମୁଢ଼ି ପକୁଡ଼ି କିମ୍ବା ମୁଢ଼ି ନଡ଼ିଆ ଖିଆଯାଉଥିଲା, ହେଲେ ସମୟ ବଦଳିଛି, ତା'ର ସ୍ୱାଦରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଉଛି। ବର୍ଷା ପାଗରେ ମୁଢ଼ି ସହିତ ବାଦାମ ଭଜା ବା ମୁଢ଼ି ସହିତ ପକୁଡ଼ି ଆଉ ତା ସାଙ୍ଗରେ ଚା'ର ମଜା ଏକ ସ୍ୱତନ୍ତ୍ର ଏବଂ ନିଆରା। ଏହାର ଚାହିଦା ଏବେ ଭାରତ ବାହାରେ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳ ହେଲେ ଅନେକଙ୍କ ଘରେ ପ୍ରଥମେ ଖୋଜାଯାଏ ମୁଢ଼ି ଡବା। ସେ ଧନୀ ହୁଅନ୍ତୁ କି ଗରିବ ହୁଅନ୍ତୁ, ମୁଢ଼ି ସମସ୍ତଙ୍କର ପ୍ରିୟ। ହାଲୁକା, ସହଜ ପାଚ୍ୟ ଓ ସୁବିଧାଜନକ ଖାଦ୍ୟ ଭାବରେ ଏହାର ନିଜସ୍ୱ ପରିଚୟ ରହିଛି।

ଇତିହାସର ଆଇନାରେ ଆଜି ଦିନର ମହତ୍ତ୍ୱ ସମ୍ପର୍କରେ ଜାଣିବା ଆସନ୍ତୁ। ଏଥର 1954 ମସିହା ବିବିସିର ପ୍ରଥମ ଟିଭି ସମାଚାର ବୁଲେଟିନ୍ର ପ୍ରସାରଣ। 1954 ମସିହା ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥାପନା। 1957 ମସିହା ଭାରତର ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ, ଓକିଲ, ରାଜନୀତିଜ୍ଞ ତଥା ଆଧୁନିକ ବିହାରର ପ୍ରତିଷ୍ଠାତା ଅନୁଗ୍ରହ ନାରାୟଣ ସିହ୍ନାଙ୍କ ପରଲୋକ। 1981 ମସିହା 31,811 ଅଙ୍କକୁ ପାଏରେ କାଲକୁଲେଟ୍ କରି ରାଜିନ ମହାଦେବ ବିଶ୍ୱ ରେକର୍ଡ଼ କରିଥିଲେ। 1994 ମସିହା ଜେଫ୍ ୱେଜେସ୍ଙ୍କ ଇ କମର୍ସ ୱେବସାଇଟ୍ ଆମାଜନ୍ର ସ୍ଥାପନା। 1995 ମସିହା ଆଜିର ଦିନରେ ଭାରତର ପ୍ରସିଦ୍ଧ ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କର ଜନ୍ମ ହୋଇଥିଲା। 1998 ମସିହା ଟ୍ୟାଙ୍କ ବିରୋଧୀ ମିସାଇଲ ନାଗର ସଫଳ ପରୀକ୍ଷଣ। 1998 ମସିହା ତାମିଲନାଡ଼ୁରେ ଡଲଫିନ୍ ସିଟିର ଉଦ୍ଘାଟନ କରାଗଲା। 2004 ମସିହା ୟୁରୋକପ୍ ଫୁଟବଲ ମ୍ୟାଚ୍ ଜିତି ଇତିହାସ ରଚିଲା ଗ୍ରୀସ୍। 2004 ମସିହା ଇଣ୍ଡୋନେସିଆରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ଆୟୋଜିତ।

ଏଥର କିଛି ସ୍ଥାନୀୟ ଖବର। ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 98ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ସମାଜ ପକ୍ଷରୁ ଆଜି ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ବ୍ଲକସ୍ତରୀୟ ଗୋପବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଅନୁଯାୟୀ ଜିଲ୍ଲା ପ୍ରଶାସନ ତଦନ୍ତ ପାଇଁ 5 ଜଣିଆ ଟିମ୍ ଗଢ଼ିଲା। ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଖଡ଼ିଆଲସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଗଣମାଧ୍ୟମ ଓ ଯୋଗାଯୋଗ ସମ୍ବନ୍ଧୀୟ ସମ୍ମିଳନୀ ନୂଆପଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି। ଗୋଲାମୁଣ୍ଡା ବ୍ଲକରେ ବହୁପ୍ରତୀକ୍ଷିତ ମେଗା ପାନୀୟ ଜଳ ପ୍ରକଳ୍ପ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ବିପତ୍ତି ପାଲଟିଛି। ପାଇପ୍ ବିଛାଇବା ନାଁରେ ରାସ୍ତା ନଷ୍ଟ, ଫଳରେ ବଢ଼ୁଛି ଦୁର୍ଘଟଣା। ଭବାନୀପାଟଣାରେ ସ୍ୱାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲରେ ସ୍ୱାମୀ ବିବେକାନନ୍ଦଙ୍କ ମହାସମାଧି ଦିବସ ପାଳିତ ହୋଇଯାଇଛି। ମଦନପୁର ରାମପୁର ଥାନା ଅଗଜଝରନ୍ ଘାଟି ନିକଟରେ 2 ଜଣ ବାଇକ୍ ଆରୋହୀଙ୍କଠାରୁ ଲୁଟ୍ ଘଟଣାରେ ପୁଲିସ 5 ଜଣଙ୍କୁ ଗିରଫ କରିଛି। ନୂଆପଡ଼ା ଜିଲ୍ଲାରେ ରବିଧାନ ସଂଗ୍ରହ କଟନୀ ନାଁରେ କାଟିନେଲେ 14.94 କୋଟିର ଧାନ। ମିଲର୍ସଙ୍କ ଲୁଟ୍ ତରାଜରେ ଚାଷୀ ଶୋଷିତ, ପ୍ରତି ଚାଷୀଙ୍କ ହାରାହାରି 8,224 ଟଙ୍କା କ୍ଷତି। ଏଥର ପାଣିପାଗର ସୂଚନା। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟ ପାଣିପାଗ ସୂଚନାର ପୂର୍ବାନୁମାନ ଅନୁଯାୟୀ ଆହୁରି 24 ଘଣ୍ଟା ପ୍ରବଳ ବର୍ଷା ହୋଇପାରେ। ସୋମବାରଠାରୁ କ୍ରମଶଃ ବର୍ଷାର ପ୍ରକୋପ କମିବ। ରାଜ୍ୟର ବିଭିନ୍ନ ଜିଲ୍ଲା ତଥା କଳାହାଣ୍ଡିରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସୁନ୍ଦରଗଡ଼, କଳାହାଣ୍ଡି, ଦେବଗଡ଼, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ସମୟ ହୋଇଛି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। କାର୍ଯ୍ୟକ୍ରମ ସମ୍ବନ୍ଧୀୟ ନିଜର ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ନିଶ୍ଚୟ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ପୁଣି ଥରେ କହି ରଖୁଛୁ 8895994143। ଆଜି ଦିନଟି ଭଲରେ ବିତୁ ଆପଣ ସଭିଙ୍କ ପାଇଁ ଏହି କାମନା ନେଇ ରହୁଛି ମୁଁ ଗୀତାଞ୍ଜଳି ସାହୁ। ନମସ୍କାର।

ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ୍ ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସତ୍ୟଭାମା ମହାପାତ୍ର, ଗୀତ ରଚନା ସୁବାସ ଚନ୍ଦ୍ର ପିସି।

0: ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ ଚାଷର କଥା କାର୍ଯ୍ୟକ୍ରମ।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ପୁଟଲ, ସାରୁ, ମାଖନ ଆରୁ ଲଇନି। ତ ଇସବୁ ଚାଷ୍ କଲା ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ କି ଇ ସମିଆ ଦେଖିକରି ଅମୃତଭଣ୍ଡା ଚାଷ୍ ବି କରିଥିସନେ। ଇଟା ଖାଏବାକେ ଯେନ୍ତା ସ୍ୱାଦ, ତାର୍ ଚାହିଦା ବି ଚାର୍ ବାଟେ ବେଶୀ ଏ। ଇଟାକେ ଖରାଦିନେ ଆମେ ଖୋଉଛୁଁ ବୋଇଲେ ତାର୍ ଲାଭ ବେଶୀ ଏ। ଇ ଭିତରେ ପେପିନ୍ ଥିବା କାରଣନୁ ଇଟା ଆମର୍ ହଜମ ଶକ୍ତିକେ ବଢ଼େଇଥିସି। ତାର୍ ସନେ ଇ ଭିତରେ ଭିଟାମିନ୍ ସି ଆରୁ ଆଣ୍ଟିଅକ୍ସିଡେଣ୍ଟ ଥିବା କାରଣନୁ ଇଟା ଦିହିର୍ ଚର୍ବିକେ ବଢ଼ାବାକେ ନେଇଦିଏ ଆରୁ ହୃଦୟ ରୋଗୀମାନଙ୍କର ଲାଗି ଇଟା ବେଶୀ ଉପକାରୀ ଏ। ତ ଚାଷୀ ଦାଦାମାନେ ଏବେ କଥା ଆସୁଛେ, ଇ ଅମୃତଭଣ୍ଡା ଚାଷ୍ ଲାଗି ଆମେ କେନ୍ ଭଳିଆ ପ୍ରସ୍ତୁତି ସବୁ କର୍ମା, ଇ କଥା ଗୋଟେକେ ବି ଆମ୍କେ ଠିକ୍ ହିପାସେ ବୁଝି ନେବାକେ ପଡ଼୍ବା ଏ। ଆମର୍ ଚାଷୀ ଦାଦାମାନେ ଭିନ୍ନ ଭିନ୍ନ ପ୍ରଜାତିର ଅମୃତଭଣ୍ଡା ଚାଷ୍ କରିପାରବେ ଏ। ନୂଆ ନୂଆ ଜ୍ଞାନ କୌଶଳକେ ନେଇକରି ଇ ଚାଷ୍ ନେ ଭଲ ଲାଭ ବି ପାଇପାରବେ ଏ। ଯଦି କୃଷି ବୈଜ୍ଞାନିକ ଆଜ୍ଞାମାନଙ୍କର ସାହାଯ୍ୟ ନେବେ ବୋଇଲେ ନୂଆ ବ୍ରିଡ୍ ଚାଷ୍ କରିକରି ଭଲ ଲାଭ ଦୁଇଟା ବି ପାଇପାରବେ। ତ ଏବେ କଥା ଆସୁଛେ ଇ ଚାଷ୍ ଲାଗି ଜଳବାୟୁ କେନ୍ତା ରହିବାର କଥା।

0: ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ଠିକ୍ ହି ପାସେ ବୁଝି ନେବାକେ ପଡ଼ବା। ଏ ଇନର୍ ଲାଗି ଗରମ ଆର୍ଦ୍ର ଜଳବାୟୁ ନେ ଇ ଅମୃତଭଣା ଚାଷ ଭଲ ହି ପାସେ କରାଯାଇ ପାରବା। ଏ ଇଟା ବେଶୀ ସେ ବେଶୀ 38°C ନୁ 44°C ନେ ଇ ଚାଷ ଭଲ ହି ପାରବା। ଏ ଆର୍ ଯଦି 5°C ନୁ ଇଟା କମ୍ ରହୁଛେ ବୋଇଲେ ଇ ଚାଷ ସେନ ଭଲ ନେଇ ହେଇପାରେ। ବେଶୀ ଗରମ ଆରୁ ବେଶୀ ଥଣ୍ଡା ଇ ଚାଷ ଲାଗି କ୍ଷତିକାରକ। ସେଥିର୍ ଲାଗି ଚାଷୀ ଦାଦାମାନେ ଜମିର ଉତ୍ତର ପଶ୍ଚିମ ଇ ଦିଗ ନେ ଇଟାକେ ଲଗାବାରଟା ବେଶୀ ଭଲ ରହିବା। ଯଦି ବେଶୀ ଥଣ୍ଡା ହେଇକରି ଥଣ୍ଡା ଉସ୍ ପଡ଼ୁଛେ ବୋଇଲେ ରାତିର ଶେଷ ଭାଗନେ ଆମେ ଜଳସେଚନ କରବାରଟା ବେଶୀ ଭଲ ହେବା। ସେନ୍ତା ଏବେ କଥା ଆସୁଛେ ଇ ଚାଷ ଲାଗି ଜମି ପ୍ରସ୍ତୁତି କେନ୍ତା କରବାକେ ପଡ଼ବା, ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଯଦି ଜମି ଉର୍ବର ଅଛେ ବୋଇଲେ ଆରୁ ପାଣି ନିଷ୍କାସନ ଠିକ୍ ହେଇପାରୁଛେ ବୋଇଲେ ଇ ଚାଷ ଲାଗି ଇଟା ସବୁଠାନୁ ଭଲ ହେ। କାଁକା ଯେ ପାଣି ବେଶୀ ପୁରି ରହିଥିବାର ଜାଗାନେ କଦଲୀ ଆରୁ ଅମୃତଭଣ୍ଡା ଲଗାବାରଟା ଉଚିତ ନେଇ ସେ। ଯଦି ଗଛ ମନକେ ରୋଗ ପୋକ ହେବାର ସମ୍ଭାବନା ରହୁଛେ ବୋଇଲେ ଗଭୀର ମାଇଟ ଭିତରେ ଇ ଅମୃତଭଣ୍ଡା ଚାଷ ନେଇ କରବାରଟା ଭଲ ହେ। ସେନ୍ତା ସମିଆ ଦେଖିକରି ଜମିକେ ଭଲ କରି ହଲ କରି ଦେଇକରି କ୍ଷେତ୍ରର ସ୍ତର ପ୍ରସ୍ତୁତ କରବାକେ ପଡ଼ବା। ଏ ଯଦି ଜମି ଟିକେ ଢାଲୁଆ ଅଛେ ବୋଇଲେ ଇଟା ଆର୍ ଟିକେ ଭଲ କଥା। 4 meter ମଝିନେ ଗୋଟେ ଲମ୍ବା ଆରୁ ଚଉଡ଼ା ଆରୁ ଗଭୀର ଖାଲ କରବାକେ ପଡ଼ବା। ଗଛ ଲଗାବାର 10 days ଆଗରୁ ମାଇଟନେ 20 kg ଗାଈ ଗୋବର ଖତ, 50 g ସୁପର ଫସ୍ଫେଟ ଆରୁ 250 g ପଟାସ ମିଶେଇ ଦେଇକରି ଇସବୁ ଖାଲ ମନକେ ମାଇଟ ପକେଇ ଦେମା। ସେନ୍ତା ଏବେ କଥା ଆସୁଛେ ଇ ଚାଷ ଲାଗି ବିହନ କେନ୍ତା ହେବାର କଥା, ଇ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଗୋଟେ ହେକ୍ଟର ଜମିନେ 300 g-700 g ମଞ୍ଜି ଆବଶ୍ୟକ ପଡ଼ିଥିସି, ସେ ମଞ୍ଜି ଭିତରୁ ଏକା ଅମୃତଭଣ୍ଡା ଗଛ ପ୍ରସ୍ତୁତ ହେଇଥିସି। ଯଦି ଗୋଟେ ହେକ୍ଟର ଚାଷ ନେ ସବୁ ଖାଲନେ ଯଦି 2-2 ଗଛ ଲଗାମା ବୋଇଲେ ଗଛ ସଂଖ୍ୟା 5,000 ପଦକେ ହେଇପାରବା। ସେନ୍ତା ଏବେ କଥା ଆସୁଛେ ଇ ଗଛ ଲଗାବାର ଠିକ୍ ସମୟ ଆରୁ ତାର ପଦ୍ଧତି କେନ୍ଟା, ଇ କଥା ଗୋଟେକି ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଅମୃତଭଣ୍ଡା ଗଛକେ ଆଗେ ଇଟାକେ ବିହନେ ପ୍ରସ୍ତୁତ କରବାକେ ପଡ଼ସି। ଜୁନ୍ ଆରୁ ଜୁଲାଇ ମାସେ ଆଗରୁ ପ୍ରସ୍ତୁତ କରାଯାଇଥିବାର ଗାତ ମନକେ ଗଛ ଲଗାଯାଇ ପାରବା। ଏ ଯେନ କି ଜଳସେଚନର ଠିକ୍ ବ୍ୟବସ୍ଥା ଅଛେ ବୋଇଲେ ଚାଷୀ ଦାଦାମାନେ ଇଟାକେ ସେପ୍ଟେମ୍ବର ନୁ ଅକ୍ଟୋବର ପଦକେ ଆରୁ ଫେବୃଆରୀ ନୁ ମାର୍ଚ୍ଚ ମାସ ପଦକେ ଇ ଅମୃତଭଣ୍ଡା ଗଛ ଲଗେଇ ପାରବେ। ସେନ୍ତା ଏବେ ଦେଖମା ଇ ଫଲ କାଟବାର ସମୟ କେନ୍ଟା, ଇ କଥା ଗୋଟେକି ବି ଆମକେ ଠିକ୍ ହି ପାସେ ଜାଣବାକେ ପଡ଼ବା। ଚାରା ଲଗାବା 10 months ଯେତେବେଳେ ହେଇଯିବା ତ ଇ ଫଲ ସବୁ ସେ ସମୟନେ ପାଚି ଯାଇସିଏ। ଯଦି ଫଲ ମନକର ରଙ୍ଗ ଗାଢ ପତର ରଙ୍ଗ ନୁ ହଲଦିଆ ରଙ୍ଗ ହେଇଗଲାନା ବୋଇଲେ ଆରୁ ଯେତେବେଳେ ଫଲ ମନକେ ଛିଇଁଲେ ଗୁରସ ନେଇ ବାହାରି କରି ପାଣି ନେଇ ହେଲେ କିଛି ତରଲିଆ ପଦାର୍ଥ ବାହାରୁଛେ ବୋଇଲେ ଆମର ଚାଷୀ ଦାଦାମାନଙ୍କେ ବୁଝିବାକେ ପଡ଼ବା ଯେ ଫଲ ମନେ ପୁରା ପାଚି ଗଲାନା।
1: ଶୁଣୁଥିଲେ ଚାଷର କଥା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓ ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣା ପତ୍ର। ଭିଭିଜି ରାମଜି ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି। କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2,954କୁ ବୃଦ୍ଧି। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଇଣ୍ଡୋନେସିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଗତି ପ୍ରଦାନ କରିବ ଏବଂ ସହଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିବ। ଆଜି ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ନୂତନ କ୍ଷେତ୍ର ଖୋଲିବା ସହ ଦୁଇ ବୃହତ ଦେଶ ମଧ୍ୟରେ ସମ୍ପର୍କର ନିବିଡ଼ତା ତଥା ଅର୍ଥନୈତିକ ସହଭାଗିତା ପରିଲକ୍ଷିତ ହେବ। ବ୍ୟାପକ ରଣନୈତିକ ସହଭାଗିତା ଉପରେ ଆଲୋକପାତ କରି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ସହଭାଗିତାର ପ୍ରମୁଖ କ୍ଷେତ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ଅନ୍ୟତମ। ଏତଦ୍ବ୍ୟତୀତ ସମ୍ପର୍କରେ ଅଧିକ ଅର୍ଥନୈତିକ ବିଷୟବସ୍ତୁ ମଧ୍ୟ ରହିଛି। ସେ କହିଛନ୍ତି, ବାଣିଜ୍ୟ କାରବାର $30 ବିଲିୟନ୍ରୁ ଅଧିକ ରହିଥିବା ବେଳେ ଏଥିରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ଭାରତରୁ ଇଣ୍ଡୋନେସିଆକୁ ନୁହେଁ, ବରଂ ଇଣ୍ଡୋନେସିଆରୁ ଭାରତକୁ ମଧ୍ୟ ଅଧିକ ପୁଞ୍ଜିନିବେଶ ପାଇଁ ଆମେ ଆଶାବାଦୀ ଅଛୁ। ସାମୁଦ୍ରିକ ପଡ଼ୋଶୀ ହୋଇଥିବାରୁ ଆମେ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ

0: ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମଜବୁତ କରିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ହେଉଛନ୍ତି ଏହି କ୍ଷେତ୍ରର ଦୁଇ ପ୍ରମୁଖ ଶକ୍ତି। ଉଭୟ ଦେଶ ମଧ୍ୟରେ ଅଧିକ ସହଯୋଗ, ସାମୁଦ୍ରିକ ଯୋଗାଯୋଗ ମାର୍ଗଗୁଡ଼ିକୁ ମୁକ୍ତ ରଖିବା ସୁନିଶ୍ଚିତ କରିବା, ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ମଲାକା ପ୍ରଣାଳୀ ଦେଇ ବିଶ୍ୱ ବାଣିଜ୍ୟର ଏକ ବଡ଼ ଭାଗ ପରିବହନ ହୋଇଥାଏ ଏବଂ ମଲାକା ପ୍ରଣାଳୀ ଯେପରି ମୁକ୍ତ ରହେ ଏବଂ ହର୍ମୋଜ ପ୍ରଣାଳୀ ଭଳି ପରିସ୍ଥିତିର ସମ୍ମୁଖୀନ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଇଣ୍ଡୋନେସିଆକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ଗ୍ରାମୀଣ ଭିବିଜି ରାମଜୀ ଆକ୍ଟ 2025 ଚଳିତ ମାସ 1 ତାରିଖରୁ ସଫଳତାର ସହ ଲାଗୁ ହୋଇଥିବାରୁ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ଚୌହାନ ଆଜି ଏହି ଅଭିଯାନ ଅଧୀନରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତିରେ 25,000 କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି।
1: विकसित भारत जी राम जी योजना एक साथ पूरे देश में लागू हो गई। 5 साल में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा। अपने मजदूर भाई बहनों के लिए एक बेहतर योजना देना चाहते थे, मोदी जी ने जो मार्गदर्शन हम सबका किया ये उन्हीं की संकल्पबद्धता का प्रतीक है।
0: ବିକଶିତ ଭାରତର ସଂକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଆକ୍ଟ ଅଧୀନରେ ଆସନ୍ତା 5 ବର୍ଷ ମଧ୍ୟରେ 2.86 ଲକ୍ଷ ପଞ୍ଚାୟତରେ 7.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ଭାରତ ତା'ର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆସନ୍ତାକାଲିଠାରୁ କେରଳର କୋଚିଠାରେ 2-ଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବା ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି, ଯେଉଁଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ କହିଛି, ଏହି ବୈଠକ ଚଳିତ ମାସ 8 ଏବଂ 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ 2 ଦିନ ମଧ୍ୟରେ 32,313 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରିଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ 20,145 ଜଣ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ସମାନ ସମୟରେ ପୀଠ ପରିଦର୍ଶନ କରିଥିବା 14,515 ଜଣ ଶ୍ରଦ୍ଧାଳୁଙ୍କ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି। ଦ୍ୱିତୀୟ ଦିନର ତୀର୍ଥଯାତ୍ରୀଙ୍କ ମଧ୍ୟରେ 1,611 ଜଣ ପୁରୁଷ, 4,480 ଜଣ ମହିଳା, 379 ଜଣ ଶିଶୁ, 142 ଜଣ ସାଧୁ, 35 ଜଣ ସ୍ୱାଧୀ, 17 ଜଣ ତୃତୀୟ ଲିଙ୍ଗୀ ଏବଂ 481 ଜଣ ସୁରକ୍ଷାକର୍ମୀ ସାମିଲ ଥିଲେ। ଅନ୍ୟପକ୍ଷରେ ବାର୍ଷିକ ଅମରନାଥ ଯାତ୍ରାରେ ଭାଗ ନେଉଥିବା ତୀର୍ଥଯାତ୍ରୀଙ୍କ ଚତୁର୍ଥ ବ୍ୟାଚ୍ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ପ୍ରସ୍ଥାନ କରିଛି। ଏହି ବ୍ୟାଚ୍ରେ 291 ଗାଡ଼ିରେ 6,731 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 139 ଗାଡ଼ିରେ 4,131 ଜଣ ତୀର୍ଥଯାତ୍ରୀ ପାରମ୍ପରିକ ପହଲଗାମ ମାର୍ଗ ଆଡ଼କୁ ଗତି କରୁଥିବା ବେଳେ 152 ଗାଡ଼ିରେ 2,590 ଜଣ ତୀର୍ଥଯାତ୍ରୀ ସ୍ୱଳ୍ପ ଦୂରତାର ବାଲତାଲ ମାର୍ଗ ଦେଇ ଆଗକୁ ବଢ଼ୁଛନ୍ତି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ତୀର୍ଥଯାତ୍ରା ପରିଚାଳିତ ହେଉଛି, ଯେଉଁଥିରେ କର୍ତ୍ତୃପକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତାୟତ ସୁନିଶ୍ଚିତ କରିବା ସହ ଉଭୟ ମାର୍ଗରେ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ ପାଣ୍ଡବାଣୀ ଗାୟିକା ତିଜନ ବାଈଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ତିଜନ ବାଈ ନିଜର ଦମଦାର କଣ୍ଠସ୍ୱର, ଆକର୍ଷଣୀୟ ଉପସ୍ଥିତି ଏବଂ ଅନନ୍ୟ ପରିବେଷଣ ଶୈଳୀ ଦ୍ୱାରା ମହାଭାରତର କାହାଣୀଗୁଡ଼ିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି, ତିଜନ ବାଈ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଏବଂ ବର୍ଷ ବର୍ଷର କଠିନ ସାଧନା ମାଧ୍ୟମରେ ଛତିଶଗଡ଼ର ସମୃଦ୍ଧ ପାଣ୍ଡବାଣୀ ପରମ୍ପରାକୁ ଦେଶ

0: ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତିଜନ ବାଇ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଛତିଶଗଡ଼ର ଏହି ଲୋକକଳାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେଇଥିଲେ। ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସମାଜର ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଉତ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ରାମବିଳାସ ପାଶ୍ୱାନ ସର୍ବଦା ସ୍ମରଣୀୟ ହୋଇ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାମବିଳାସ ପାଶ୍ୱାନଙ୍କ ସମଗ୍ର ଜୀବନ ଗରିବ କଲ୍ୟାଣ ପାଇଁ ସମର୍ପିତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ରାମବିଳାସ ପାଶ୍ୱାନ ନିଜର ସମଗ୍ର ଜୀବନକୁ ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ସଂଗ୍ରାମରେ ସମର୍ପିତ କରିଥିଲେ। ଭେନେଜୁଏଲାରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି ପାଇଛି ଏବଂ 16,000ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାତୀୟ ଆସେମ୍ବଲି ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ଏହି ସୂଚନା ଦେଇ କହିଛନ୍ତି, ସେଠାରେ ପ୍ରାୟ 16,000 ଲୋକ ବାସହରା ହୋଇପଡ଼ିଛନ୍ତି। ଦେଶରେ ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଅନ୍ୟପକ୍ଷରେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ଶୋକ ଘୋଷଣା କରି କହିଛନ୍ତି, ଏହି ବିନାଶକାରୀ ଭୂକମ୍ପ ଯୋଗୁଁ ହୋଇଥିବା ଜୀବନହାନିରେ ସମଗ୍ର ଦେଶ ମର୍ମାହତ। ସୂଚନାଯୋଗ୍ୟ, ଜୁନ୍ 24 ତାରିଖରେ ଏହି ଦକ୍ଷିଣ ଆମେରିକୀୟ ଦେଶରେ 7.2 ଏବଂ 7.5 ତୀବ୍ରତାର 2 ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରବଳ ଝଟକା ଯୋଗୁଁ କାରାକାସରେ ଅନେକ କୋଠାବାଡ଼ି ଭାଙ୍ଗି ପଡ଼ିଥିଲା, ଯାହା ଭେନେଜୁଏଲାର ଏକ ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ DRCରେ ଇବୋଲା ସଂକ୍ରମଣ ଜାରି ରହିଥିବା ବେଳେ 1528 ଜଣ ଇବୋଲାରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ଏଥିରେ 492 ଜଣଙ୍କର ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ସ୍ଥିତି ରିପୋର୍ଟ ଅନୁଯାୟୀ 239 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 628 ଜଣ ରୋଗୀ ଏକାନ୍ତବାସରେ ଅଛନ୍ତି କିମ୍ବା ଚିକିତ୍ସିତ ହେଉଛନ୍ତି। ଏଥିସହ ଅନ୍ୟ 185 ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଣ୍ଡି ବିଜ୍ଞ ଭାଇରସ୍ ଦ୍ୱାରା ହେଉଥିବା ଇବୋଲାର ସମ୍ଭାବ୍ୟ ଚିକିତ୍ସାର ମୂଲ୍ୟାଙ୍କନ ପାଇଁ DRCରେ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିଛି, ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ। ICC ମହିଳା T20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ଇଂଲଣ୍ଡର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି ଏବଂ ICC ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ।
1: The headlines. Government withdraws emergency curbs on natural gas supplies following resumption of LNG shipments through Strait of Hormuz. Union Minister of Rural Development Shivraj Singh Chauhan releases 25,000 crore rupees assistance to states under Viksit Bharat Guarantee for Rozgar and Ajivika Mission Grameen Act. Centre orders Meta to remove child abuse ads from Instagram, seeks reply in 7 days. Renowned Pandwani singer of Chhattisgarh Tijan Bai passes away. President, Vice President and Prime Minister express grief over her demise. IMD issues red alert for very heavy rainfall over Gujarat, Konkan, Goa, Central Maharashtra and Odisha today. And in ICC Women's T20 World Cup Finals, England to face Australia in London this evening. Government has withdrawn the emergency curbs on natural gas supplies after liquefied natural gas LNG shipments through the Strait of Hormuz resumed following a ceasefire in the West Asia conflict. In a notification, Ministry of Petroleum and Natural Gas said the Natural Gas Supply Regulation Order 2026 has been amended, removing key emergency provisions that had allowed the government to prioritize the allocation of domestically produced natural gas and imported LNG. The emergency order was issued in March this year under the Essential Commodities Act after disruptions to LNG shipments through the Strait of Hormuz. Union Minister of Rural Development Shivraj Singh

0: ପ୍ରବଳ ବର୍ଷା ସମ୍ଭାବନା। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟାରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତି, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: ଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ। ବର୍ତ୍ତମାନ ଏ ଡ୍ରାଫ୍ଟ ରୋଡ଼ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000। ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ନ କରିନାହାନ୍ତି। ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଡ଼ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ ମାସ 4 ସେପ୍ଟେମ୍ବର ମାସ 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ସରକାର 10 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 5 ନିର୍ବାଚନ ମଣ୍ଡଳୀରେ 377 ଭୋଟ୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି, ଫଳରେ ମୋଟ ଭୋଟ୍ କେନ୍ଦ୍ର ସଂଖ୍ୟା 1,703 ହୋଇଛି। ସୂଚନା ଅନୁଯାୟୀ ମୋଟ ଭୋଟରଙ୍କ ସଂଖ୍ୟା 12,84,618 ନିର୍ଦ୍ଧାରିତ ହୋଇଛି। ବୌଦ୍ଧ କଣ୍ଟାମଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ତାଲିକା ପ୍ରକାଶ କରାଯାଇଛି। ଜିଲ୍ଲାରେ 3,41,026 ଜଣ ଭୋଟର ରହିଥିବା ବେଳେ ଆଜି ଚିଠା ତାଲିକାରେ 3,23,394 ଜଣ ଭୋଟର ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ଚିଠା ତାଲିକା ପ୍ରକାଶ କରି କହିଛନ୍ତି, ଜିଲ୍ଲାରେ ପୂର୍ବରୁ 1,449 ମତଦାନ କେନ୍ଦ୍ର ରହିଥିବା ବେଳେ ଏସ୍ଆଇଆର୍ ପରେ ଏହା ବୃଦ୍ଧି ପାଇ 1,647 ପହଞ୍ଚିଛି। ଜିଲ୍ଲାରେ ପୂର୍ବରୁ 12,51,135 ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ 11,90,895 ଜଣ ଭୋଟର ରହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ସ୍ୱରୂପ ରାଜ୍ୟଗୁଡ଼ିକ ପାଇଁ 25,000 କୋଟି ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଆଜି ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ଚୌହାନ ଚଳିତ ମାସ 1 ସଫଳ ଭାବେ ଲାଗୁ ହୋଇଥିବା ଭିଭିଜି ରାମଜୀ ଯୋଜନା ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ମନରେଗା ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ 3 ଅଧିକ ସମୟ ଲାଗିଥିବା ବେଳେ ଏହି ଯୋଜନା ଗୋଟିଏ ଦିନରେ ସାରା ଦେଶରେ ଲାଗୁ କରାଯାଇଛି।
2: मनरेगा को पूरे देश में लागू करने में 3 लगे थे, लेकिन मुझे आप सब पर गर्व है, 1-2 नहीं, पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 100 नहीं, अब 125 रोजगार, 5 में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गाँव का निर्माण हो जाएगा।
0: ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଆସନ୍ତା 5 ଭିଭିଜି ରାମଜୀ ଯୋଜନାରେ 2,86,000 ପଞ୍ଚାୟତରେ 7,50,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଯୋଜନାର ପ୍ରାରମ୍ଭିକ ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଯୋଜନା ଲାଗୁ ହେବାର ପ୍ରଥମ ସପ୍ତାହରୁ ଦେଶର ଅନେକଗୁଡ଼ିଏ ପଞ୍ଚାୟତରେ ଗ୍ରାମୀଣ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇଛି। ଏହି ଯୋଜନା ଅଧୀନରେ ଦୈନିକ ମଜୁରୀ 10% ବୃଦ୍ଧି ପାଇଥିବାବେଳେ କୌଣସି ରାଜ୍ୟରେ ଦୈନିକ ମଜୁରୀ ହାର 300 କମ୍ ରହିନାହିଁ। ଭିଭିଜି ରାମଜୀ ଯୋଜନାରେ ପାଣ୍ଠିର ଅଭାବ ହେବ ନାହିଁ ଏବଂ ସରକାର ସ୍ୱଚ୍ଛତାର ସହ ଏହି ଯୋଜନା କାର୍ଯ୍ୟକାରିତା ନେଇ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରକାଶ ପାଇଲା ଚିଠା ଭୋଟର ତାଲିକା। ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି

0: ଆୟୋଜିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 ପରୀକ୍ଷା କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବା ପରେ ଜ୍ୱରରୁ ସାମାନ୍ୟ ଉପଶମ ମିଳିଛି। ଦେବସ୍ନାନ ପୂର୍ଣ୍ଣମୀରେ 108 ଘରା ସୁବାସିତ ଜଳରେ ସ୍ନାନ କରି ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଆଜିକୁ 6 ଦିନ ହେବ ଦୈତାପତି ଓ ପତି ମହାପାତ୍ରମାନେ ଗୁପ୍ତ ସେବା କରୁଛନ୍ତି। ଆଜି ସୁଦୁସୁଆରଙ୍କ ଘରୁ ଆସିଥିବା ଓଷ ମହାପ୍ରଭୁଙ୍କୁ ଲାଗି କରାଯିବ। ମଧ୍ୟାହ୍ନ ଧୂପନୀତି ସରିବା ପରେ ବେହରଣ ଦ୍ୱାର ଦେଇ ଦୈତାପତି ପ୍ରବେଶ କରି ଓଷ ଲାଗି କରୁଛନ୍ତି। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶକ୍ରମେ ଆୟୁର୍ବେଦ ପଦ୍ଧତିରେ ଶ୍ରୀଜୀଉଙ୍କ ଚିକିତ୍ସା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦେବଗଡ଼ ବନଖଣ୍ଡ ପକ୍ଷରୁ 77ତମ ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ ପରିବେଶ ସୃଷ୍ଟି ପାଇଁ ଚାରା ରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଦେବଗଡ଼ ବନଖଣ୍ଡ ଅଧିକାରୀ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାର ସମସ୍ତ ଧାନମଣ୍ଡିରେ ଚାଷୀଙ୍କଠାରୁ 100% ଧାନ କ୍ରୟ ହୋଇଥିବା ଜଣାପଡ଼ିଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ରବିଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଢୋଲକିଆ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସମସ୍ୟା ଦେଖାଦେଇଥିଲେ ମଧ୍ୟ ସେଗୁଡ଼ିକର ସଫଳ ସମାଧାନ ହେବା ସହ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇ ଦେୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲାରେ 9,78,000 କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 9,64,000 କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗ 50 କିଲୋମିଟର ଦୂରରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ 60 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 25 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିଆପଡ଼ାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କଟକ ଏବଂ ନବରଙ୍ଗପୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45-55 କିଲୋମିଟର/ଘଣ୍ଟା। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
0: ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଖାଲୁଆ ସ୍ଥାନରେ ବର୍ଷାପାଣି ଜମି ରହିଛି। କେତେକ ସ୍ଥାନରେ ସଡ଼କ ଉପରେ 2-3 ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, ପ୍ରକାଶ ପାଇଲା ଚିଠା ଭୋଟର ତାଲିକା, ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ରାଜ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ। ଗୀତ ରଚନା କରିଛନ୍ତି କୁଶୋର ମୁନିର। ସଙ୍ଗୀତ ପରିଚାଳନା ଜିତ୍ ଗାଙ୍ଗୁଲି।

ପରବର୍ତ୍ତୀ ଗୀତଟି ନେଇଛୁ ଗଜନୀ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଜାଭେଦ ଅଲ୍ଲୀ। ଗୀତ ରଚନା କରିଛନ୍ତି ପ୍ରସୂନ ଯୋଶୀ। ସଙ୍ଗୀତ ପରିଚାଳନା ଏ ଆର୍ ରେହମାନ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ସ୍ତ୍ରୀ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଆସ୍କି ଓ ସଚିନ ଜିଗର। ଗୀତ ରଚନା କରିଛନ୍ତି ବାୟୁ, ସଙ୍ଗୀତ ପରିଚାଳନା ସଚିନ ଜିଗର।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀର। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3:25। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତକ୍ରମରେ ପରଜା ଗୀତ। ପରିବେଷଣ କରିବେ ଝିଙ୍କୁ ହନ୍ତାଳ ଏବଂ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଚିଠି ପାଇଛୁ କାର୍ଯ୍ୟକ୍ରମ ଶୁଣିବେ ରାତି 8:00। ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15। ଶିଳ୍ପୀ ହରିଓମ ସରନ। ରାତି 8:30 ସ୍ପୋର୍ଟ ସ୍କାନ୍। ରାତି 9:15 ସ୍ପଟ ଲାଇଟ୍। ରାତି 9:30 ଅଖିଳ ଭାରତୀୟ ହିନ୍ଦୀ ରୂପକ ଓ ରାତି 10:00 ରବିବାସରୀୟ ସଙ୍ଗୀତ ସଭା। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ପୁଣିଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର୍ଏଫ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ଶ୍ରୋତା ବନ୍ଧୁ ନମସ୍କାର। ଭାରତ ସରକାରଙ୍କ ଜନହିତକର ଯୋଜନାକୁ ନେଇ ପ୍ରସ୍ତୁତ ଉଦୟ ଭାରତ କାର୍ଯ୍ୟକ୍ରମକୁ ଆପଣଙ୍କୁ ସାଦର ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଡିଲେଶ୍ୱର ରଣା, ନମସ୍କାର। ଶ୍ରୋତା ବନ୍ଧୁ, ଆପଣମାନେ ଜାଣନ୍ତି ପ୍ରତି ଅଧ୍ୟାୟରେ ଆମେ ଭାରତ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଅନେକ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥାଉ, ଯାହା ସାଧାରଣ ଲୋକଙ୍କ ଜୀବନଯାପନ ପ୍ରଣାଳୀକୁ ସହଜ, ସରଳ ଓ ସୁଗମ କରିଥାଏ। ଏହି ଯୋଜନା ସବୁ ଉନ୍ନତମାନର ଜୀବନଶୈଳୀ ପାଇଁ ପଥକୁ ପ୍ରଶସ୍ତ କରାଇଥାଏ। ଏଥିପାଇଁ ଆମେ ସମସ୍ତେ ଏହାର ବିଭିନ୍ନ ଦିଗ ଓ ସୁବିଧା ସୁଯୋଗ ଉପରେ ଜାଣିବାର ଆବଶ୍ୟକତା ରହିଛି। ତେବେ ଆଜିର ଅଧ୍ୟାୟରେ ଆମେ ଜାଣିବା ଭିଭିଜି ରାମଜୀ ଯୋଜନା ବିଷୟରେ। ଏହା କେନ୍ଦ୍ର ସରକାରଙ୍କ ଏକ ପରିକଳ୍ପିତ ଯୋଜନା, ଯାହା ସାଧାରଣ ଲୋକଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦେବା ପାଇଁ ସୁଯୋଗ ପ୍ରଦାନ କରିଥାଏ। ଏହି ଯୋଜନା ଗତ ଜୁଲାଇ 1 ତାରିଖରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଥିବା ବେଳେ ଅଧିକ ଦିନର କାମ ଓ ମଜୁରୀ ପାଇଁ ଏଥିରେ ବ୍ୟବସ୍ଥା ରହିଛି। ସେହିପରି ଏହା ଗ୍ରାମାଞ୍ଚଳର ସମୃଦ୍ଧି ପାଇଁ ବେଶ ସହାୟକ ହେବ ବୋଲି ଜଣାପଡ଼ିଛି। ତେବେ ଏହା କିଭଳି ଭାବେ କାର୍ଯ୍ୟକାରୀ ହେବ, ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା ଜଣେ ଅଧିକାରୀଙ୍କ ପାଖରୁ।
1: ସାର୍ ନମସ୍କାର।
2: ନମସ୍କାର ସାର୍,
1: ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
2: ମୁଁ ଶ୍ରୀ ସୌମ୍ୟ ରଞ୍ଜନ ସାହୁ, ବର୍ତ୍ତମାନ ଘୋଡ଼ାମନ୍ଦ ଗ୍ରାମ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟରତ।
1: ତେବେ ସାର୍, ଆପଣଙ୍କଠୁ ପ୍ରଥମେ ଜାଣିବା ପାଇଁ ଚାହିଁବି ଯେ ଭାରତ ସରକାରଙ୍କ ପକ୍ଷରୁ ଏବେ ଯେଉଁ କାର୍ଯ୍ୟକ୍ରମଟି ଲୋକମାନଙ୍କ ପାଇଁ ଜାରି ହୋଇଛି, ଭିଭିଜି

0: ନିଶ୍ଚିନ୍ତ ଭାବରେ ଜଳ ସୁରକ୍ଷା କରିବା ଆମର ଦାୟିତ୍ୱ। ସେଥିପାଇଁ ଜଳ ସୁରକ୍ଷା କ୍ଷେତ୍ରରେ ଯେଉଁ କାମ ଗୁଡ଼ିକ ଅଛି ସେ କାମ ଗୁଡ଼ିକ କଲେ ଆମର ଜଳ ସୁରକ୍ଷା ହେଲେ। ଆପଣ ଶୁଣିଥିବେ ଯେ ଭୂତଳ ଜଳ ଏବେ ଧୀରେ ଧୀରେ ବହୁତ ତଳକୁ ଚାଲିଗଲାଣି, ତ ଆମେ ଯେମିତି ଭୂତଳ ଜଳକୁ ଆଉ ଥରେ ରିଚାର୍ଜ କରିବା, ତା ମାନେ ଆମେ ପାଣି ମଧୁର ଜଳ ଯେଉଁ ପିଉଛେ ସେଇଟା ବି ତା'ର ସ୍ତରଟା ଉପରକୁ ଉଠିବ ଏବଂ ଆମେ ସବୁବେଳେ ପାଣି ପାଇପାରିବା।
1: ବହୁତ ସୁନ୍ଦର କଥା ଆପଣ ଯେଉଁ ଚାରୋଟି କ୍ଷେତ୍ର କଥା କହିଲେ, ସେଥିରେ ଆମର ଯେଉଁମାନେ କାମ କରିବା ପାଇଁ ଇଚ୍ଛୁକ ଅଛନ୍ତି ସେମାନେ କାମ କରିପାରିବେ ଏବଂ ସରକାରଙ୍କ ତରଫରୁ ଯେଉଁ ମଜୁରୀ ନିର୍ଦ୍ଧାରିତ ହୋଇଛି ତାହା ପାଇପାରିବେ। ତେବେ ଜଣେ ଲୋକ ଏଇ ଭିଭି ଜିରାମଜୀ ଅଧୀନରେ କାମ କରିବା ପାଇଁ ତାର କ'ଣ ସବୁ ଯୋଗ୍ୟତା ରହିଥିବା ଦରକାର ବା ତା ପାଖରେ କ'ଣ କ'ଣ ସବୁ କାଗଜପତ୍ର ଥିବା ଦରକାର?
0: ଏହା ପଞ୍ଚାୟତ ସ୍ତରରେ ଜବ୍ କାର୍ଡ଼ ଦିଆଯାଏ। ମନେକର ଜଣେ ଲୋକ ସେ କାମ କରିବା ପାଇଁ ଇଚ୍ଛୁକ, ସେ ଗ୍ରାମ ପଞ୍ଚାୟତକୁ ଆସି ଯଦି ଗୋଟେ ଦରଖାସ୍ତ ଦେବ ନା ମୋତେ କାର୍ଯ୍ୟ ଯୋଗାଇ ଦିଅ, ତାହେଲେ ତାଙ୍କୁ ଆମେ ଗ୍ରାମ ପଞ୍ଚାୟତରୁ 15 ଦିନ ଭିତରେ ତାଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଏ ଏବଂ ତାକୁ କିଛି ବେଶୀ କିଛି ଡକ୍ୟୁମେଣ୍ଟ ଲାଗେନି। ତାଙ୍କର ଆଧାର କାର୍ଡ଼ ଏବଂ ବ୍ୟାଙ୍କ ପାସ୍ବୁକ୍ ଲାଗେ, ତାହାଦ୍ୱାରା DBT ବେସ୍ରେ ସେ ପଇସା ପାଇପାରିବ। ତ ତାଙ୍କୁ ଆମେ ସେ ଦରଖାସ୍ତ ଯୋଗେ ଆମେ କାମ ଯୋଗାଇ ଦେଇପାରିବୁ।
1: ଯେଉଁ ଶ୍ରୋତା ବନ୍ଧୁମାନେ ଆଜି ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ମଧ୍ୟ ଏହି ଯୋଜନା ବିଷୟରେ ଅବଗତ ହେବେ ଏବଂ ଏଥିପାଇଁ ଯେଉଁ ପ୍ରକ୍ରିୟା ରହିଛି ସେହି ପ୍ରକ୍ରିୟା ଦେଇ ସେମାନେ ଯିବେ। ତେବେ ଏହି ଯେଉଁ ସବୁ କାର୍ଯ୍ୟକ୍ରମ ହେଉଛି ଏଇଟା ସରକାରଙ୍କ ତରଫରୁ କିଭଳି ଭାବରେ ଟ୍ରେକିଂ ହେଉଛି?
0: ଏହି କାର୍ଯ୍ୟକ୍ରମକୁ ଏବେ ତ ନୂଆ ନୂଆ ଲଞ୍ଚ ହେଇଛି ଭିଭିଜି ରାମଜୀ, ତା'ର ୱେବସାଇଟ୍ ଦ୍ୱାରା ଏଇଟା ସମସ୍ତେ ଦେଖିପାରିବେ। ସେ ୱେବସାଇଟ୍ରେ ଉପଲବ୍ଧ ସାଧାରଣ ଲୋକ ବି ସେ ତା'ର କେତେ ଟଙ୍କା ତାକୁ ପୈଠ କରାଯାଇଛି, ସେ ଠିକ୍ ହିସାବରେ ପାଉଛି କି ନାହିଁ, ସେ ସବୁ ସେ ୱେବସାଇଟ୍ ମାଧ୍ୟମରେ ଉପଲବ୍ଧ ଅଛି, ସେ ଦେଖିପାରିବ। ବର୍ତ୍ତମାନ ତ ସବୁ ଡିଜିଟାଲ EKYC କରାଯାଇଛି, ତା ମାଧ୍ୟମରେ ସମସ୍ତଙ୍କର ଫିଙ୍ଗର ଦେଇକି ମଧ୍ୟ ତାଙ୍କର ଆଟେଣ୍ଡାନ୍ସ ନିଆଯିବ। ସେଇଠି ଯେଉଁମାନେ କାମ କରିଯାଇଥିବେ ପ୍ରକୃତ କାମ ପାଇବା ଲୋକ ସେ କାମଟା ପାଇବ ଏବଂ ସେ ଉନ୍ନତ କରିବ।
1: ନିଶ୍ଚିତ ଭାବରେ ଜଣେ ବ୍ୟକ୍ତି ପାଇଁ ଏହା ବହୁତ ଉପାଦେୟ ଯୋଜନା। ତେବେ ଯେତେବେଳେ ଜଣେ ଲୋକ ପାଖରେ କାମ କରିବାର ସୁବିଧା ବା ସମୟ ରହୁଛି ସେତେବେଳେ ସେ ଲୋକଟି କେମିତି ଏହି ଯୋଜନାରେ ସାମିଲ ହୋଇପାରିବ?
0: ଯେତେବେଳେ ଆମ କୃଷି କାର୍ଯ୍ୟ ଚାଲୁଛି, ବର୍ଷା ଋତୁ ଆସିଗଲା, ଶ୍ରମିକମାନେ ଯେତେବେଳେ ଜମିରେ ସେମାନେ ଲାଗି ପଡ଼ୁଛନ୍ତି, ତ ସେଥିପାଇଁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ସରକାର ଦ୍ୱାରା ମୋଟ 60 ଦିନ ପାଇଁ କାମକୁ ବିରତ ରଖିପାରିବେ। ସେହି ସମୟରେ ଚାଷୀ ଭାଇମାନେ ଶ୍ରମିକ ଭାଇମାନଙ୍କୁ ସେହି କାମରେ ଲଗାଇ ତାଙ୍କର ସେମାନେ ପଇସା ପାଇପାରିବେ।
1: ସୁନ୍ଦର କଥା ଯେ ଯେତେବେଳେ ଶ୍ରମିକମାନେ ଅନ୍ୟ କାମରେ ନିୟୋଜିତ ହେଉଛନ୍ତି ବା ସେମାନଙ୍କ ପାଖରେ ଯେତେବେଳେ କର୍ମନିଯୁକ୍ତି ରହୁଛି ସେହି ସମୟକୁ ବାଦ ଦେଇ ସେମାନେ ବସି ପଡ଼ୁଥିବା ସମୟରେ ସେମାନଙ୍କୁ କିଭଳି ଭାବରେ କର୍ମନିଯୁକ୍ତି ଯୋଗାଇ ଦିଆଯିବ ସେ କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ଏକ ବୈପ୍ଳବିକ ପରିବର୍ତ୍ତନ। ତେବେ ଏଇ ଯେଉଁ ଯୋଜନା ମାଧ୍ୟମରେ ଗୋଟିଏ ଗାଁ କିଭଳି ଭାବରେ ସମୃଦ୍ଧ ହେବ ବୋଲି ଆପଣ ଭାବୁଛନ୍ତି?
0: ପ୍ରତ୍ୟେକ କାମ ଗାଁର ଆବଶ୍ୟକତା ମୁତାବକ ନିର୍ଦ୍ଧାରିତ ହେବ, ଗାଁର ବିକାଶ ପ୍ରାଥମିକତା ହେବ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପୂରଣ କରାଯିବ।
1: ଆଉ ଗୋଟେ କଥା ଏଠି ଆପଣଙ୍କୁ ମୁଁ ପଚାରିବାକୁ ଚାହିଁବି ଯେ ଏଇ ଯେଉଁ ଭିଭିଜି ରାମଜୀ ଯୋଜନା ରହିଛି ଏହା ମାଧ୍ୟମରେ ଯେଉଁ ଗାଁ ଗୁଡ଼ିକ ପଛରେ ରହିଯାଇଛି ସେମାନଙ୍କୁ ଆଗକୁ ଉଠାଇବାର କିଛି ପ୍ରାବଧାନ ରହିଛି କି?
0: ବିକଶିତ ଭାରତ ଜି ରାମଜୀ ଯୋଜନା ଅଧୀନରେ ଆବଶ୍ୟକତା ଅନୁଯାୟୀ ପାଣ୍ଠି ଯୋଗାଇ ଦିଆଯିବ ଏବଂ କମ୍ ବିକଶିତ ଅଞ୍ଚଳ ଗୁଡ଼ିକୁ ଅଧିକ ଗୁରୁତ୍ୱ ମିଳିବା, ଯାହା ଗାଁକୁ ସମୃଦ୍ଧ କରିବ।
1: ସୁନ୍ଦର କଥା ଯେ ଆମେ ଏହି ଯୋଜନା ମାଧ୍ୟମରେ ଗାଁର ବିକାଶ ପାଇଁ ଯେଉଁ ପାଣ୍ଠି ମିଳୁଛି ତାହାକୁ ଆଧାର କରିକି ଆମେ ଗାଁର ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରିପାରିବା। ତେବେ ଯେତେ ସବୁ ଯୋଜନା ରହିଲା ଏଠି ଗୋଟେ ଶବ୍ଦ ଲାଗିଛି ଶେଷରେ ଜି, ମାନେ ଗ୍ରାମୀଣ, ତ ଏଇ ଯେଉଁ ଗ୍ରାମୀଣ ଶବ୍ଦ ଯେତେବେଳେ ଲାଗିଛି ନିଶ୍ଚିତ ଭାବରେ ଏହି ଯୋଜନା ଗୁଡ଼ିକ ଗାଁକୁ ଆଧାର କରିକି ହେଇଥିବ। ଏହି ଯୋଜନା ଗୁଡ଼ିକ କେତେ ମାତ୍ରାରେ ଗ୍ରାମ କେନ୍ଦ୍ରିକ ବୋଲି ଆପଣ ଭାବୁଛନ୍ତି?
0: ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଅଧୀନରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଗ୍ରାମସଭା ମାଧ୍ୟମରେ ପ୍ରସ୍ତୁତ କରାଯିବ। ପ୍ରଥମେ ଆମେ ଗ୍ରାମସଭାରେ ସେଇଠି ଡିସାଇଡ୍ ମାନେ ସୁନିଶ୍ଚିତ କରିବୁ ଯେ କେଉଁ କେଉଁ ଗ୍ରାମ କାମ କରାଯିବ, ଗ୍ରାମବାସୀ ବୃନ୍ଦମାନଙ୍କର ଅଧୀନରେ ତାହା ଡିସାଇଡ୍ ହେଲା ପରେ ତାହା ଗ୍ରାମସଭାରେ ସ୍ୱୀକୃତି ପ୍ରାପ୍ତ ହେଲା ପରେ ସେ ଯୋଜନା ଗୁଡ଼ିକୁ ଏହି ଭିଭିଜି ରାମଜୀ ଯୋଜନାରେ ପ୍ରାଧାନ୍ୟ ଦିଆଯିବ ଏବଂ ସେ କାମ ଗୁଡ଼ାକ କରାଯିବ।
1: ଆପଣଙ୍କ କହିବା ଅନୁଯାୟୀ ଆମ ଗାଁର ଯେଉଁ ମୌଳିକ ଆବଶ୍ୟକତା ରହିଛି ବା ଯେଉଁ ଆବଶ୍ୟକତା ଗୁଡ଼ିକ ଗାଁକୁ ସମୃଦ୍ଧ କରିବା ପାଇଁ ନିହାତି ଆବଶ୍ୟକ ସେହି ଯୋଜନା ବା ସେହି

0: କାର୍ଯ୍ୟଗୁଡ଼ିକୁ ଦୃଷ୍ଟିରେ ରଖିକି ତାହାକୁ ଆମେ ଗୋଟେ ରିଜୋଲ୍ୟୁସନ୍ ମାଧ୍ୟମରେ ପ୍ରସ୍ତୁତ କରିକି ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟ ନିର୍ଦ୍ଧାରଣ କରିସାରିଲା ପରେ ଆମେ ତାହାକୁ ଭିଭିଜିରାମଜି ମାଧ୍ୟମରେ ଲୋକମାନଙ୍କୁ କାମ ଯୋଗାଇ ଦେଇପାରିବା ଏବଂ ଯେଉଁ PM ଗତିଶକ୍ତି ଯୋଜନା ରହିଛି ବା ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ରହିଛି ତା ମାଧ୍ୟମରେ ଆମେ ଭିଭିଜିରାମଜି କାର୍ଯ୍ୟକ୍ରମକୁ ଆହୁରି ସଶକ୍ତ କରିପାରିବା। ତେବେ ଜଣେ ହିତାଧିକାରୀ ଯିଏ ଭିଭିଜିରାମଜି ଅଧୀନରେ କାମ କରିଛି ସେ ପଇସା ପାଇବା ପାଇଁ କୌଣସି ଅଫିସକୁ ଯୋଗାଯୋଗ କରିବାକୁ ପଡ଼ିବ ନା ସିଧାସଳଖ ତାଙ୍କୁ କେନ୍ଦ୍ରୀୟ ଆକାଉଣ୍ଟରୁ ପଇସା ମିଳିଯିବ?
1: ଯେଉଁ ଶ୍ରମିକ ଭାଇ କାମ କରିବା ପାଇଁ ଯାଉଛନ୍ତି ତାଙ୍କୁ 15 ଦିନ ମାଧ୍ୟମରେ ସରକାର ପଇସା ଯୋଗାଇ ଦେବା ପାଇଁ ସୁନିଶ୍ଚିତ କରିଛନ୍ତି। ତ ଆମର ଗ୍ରାମ ରୋଜଗାର ସେବକ ଥାନ୍ତି ଆମ ପଞ୍ଚାୟତ ଲେଭେଲରେ, ସେମାନେ ଆସିକି ତାଙ୍କୁ ବୁଝିଲେ ମଧ୍ୟ ତାଙ୍କ ପଇସା କେତେ ଦୂର ଆସିଲାଣି ପଡ଼ିଲା କି ନାହିଁ ସେ କହିଦେଇପାରିବେ। ତ ସରକାରଙ୍କ ଦ୍ୱାରା 15 ଦିନ ମାଧ୍ୟମରେ ପଇସା ପାଇବା ପାଇଁ ଗ୍ୟାରେଣ୍ଟି ଦିଆଯାଇଛି, ସେଥିପାଇଁ ଏଠାରେ କୌଣସି ଲୋକ ଭୟଭୀତ ହେବାର ନାହିଁ। 15 ଦିନ ମାଧ୍ୟମରେ ପଇସା ପଡ଼ିବ ଏବଂ ଯଦି ସେମାନେ ଜାଣିବା ପାଇଁ ଚାହୁଁଛନ୍ତି, ଯଦି ଏବେ ବର୍ତ୍ତମାନ ଆମ ଗ୍ରାମାଞ୍ଚଳରେ ଦେଖନ୍ତୁ ଏମିତି ଲୋକମାନେ ବି କାମ କରୁଛନ୍ତି ଯାହା ପାଖରେ ମୋବାଇଲ ବି ନାହିଁ, ସେମାନେ ଗରିବ ଲୋକ, ତ ସେମାନେ ଯଦି ପଞ୍ଚାୟତ ଅଫିସକୁ ଆସିକି ଆମ ଗ୍ରାମ ରୋଜଗାର ସେବକଙ୍କୁ ପଚାରିଦେବେ ମୋ ପଇସା ପଡ଼ିବ କି ନାହିଁ କେତେ ଦୂର ଗଲା, ସେ ଏଇ ୱେବସାଇଟରେ ଦେଖିକି ମଧ୍ୟ ତାଙ୍କୁ କହିଦେଇପାରିବେ ତାଙ୍କ ପଇସା ପଡ଼ିଲା କି ନାହିଁ, ଏଠାରେ ସେ ସୁନିଶ୍ଚିତ କରିବେ।
0: ତେବେ ସବୁରି ମୂଳରେ ଥାଏ ପାଣ୍ଠି ବା ଅର୍ଥ, ଅର୍ଥ ବିନା କୌଣସି କାର୍ଯ୍ୟକ୍ରମ ସଫଳ ହୋଇପାରେ ନା। ତେବେ ଏଇ ଯେଉଁ ଅର୍ଥ ଯୋଗାଇବା ପାଇଁ କେବଳ କେନ୍ଦ୍ର ସରକାର ଦାୟିତ୍ୱ ନେଇଛନ୍ତି ନା ରାଜ୍ୟ ସରକାରଙ୍କର ମଧ୍ୟ ଏଠି ଭାଗିଦାରୀ ରହିଛି?
1: ଯେଉଁଟା ମହାତ୍ମା ଗାନ୍ଧୀ ନରେଗା ଯେଉଁଟା ଥିଲା ସେଇଠି କେନ୍ଦ୍ର ସରକାରଙ୍କର ବହୁତ ଯୋଗଦାନ ଥିଲା, କିନ୍ତୁ ଏହି ଭିଭିଜିରାମଜି ଯୋଜନାରେ ବୋଥ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ପଇସା ଲାଗିବ ଏବଂ ତା ପାଇଁ ମଧ୍ୟ ଆମର ଦେଖିଥିବେ ଏଥର ବଜେଟ୍ ପ୍ରସ୍ତୁତ ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ସେ ଭିଭିଜିରାମଜି ଯୋଜନାରେ ମଧ୍ୟ ପଇସା ରଖିଛନ୍ତି। ସେ ବଜେଟ୍ରେ ପାଖାପାଖି 4,000 କୋଟି ନା 5,000 କୋଟି ମୁଁ ଏକ୍ଜାକ୍ଟ କହିପାରୁନି ସେ ରଖିଛନ୍ତି। ତ ଏହି ଯୋଜନାରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ପଇସା ଲାଗିବ ଏବଂ ଶ୍ରମିକ ଭାଇମାନଙ୍କୁ ଦିଆଯିବ।
0: ଆପଣ ତ ଭିଭିଜିରାମଜି କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ଯେଉଁ କାର୍ଯ୍ୟ ସବୁ ହେବ ସେ ବିଷୟରେ ଆଲୋଚନା କଲେ, ତେବେ ଯୁବବର୍ଗ ବା ଯେଉଁମାନେ କିଛି କାମ କରୁନାହାନ୍ତି ବେରୋଜଗାର ଅଛନ୍ତି ବୋଲି କୁହାଯାଇପାରେ ସେମାନଙ୍କ ପାଇଁ କିଛି ସୁବିଧା ରହିଛି କି?
1: ନିଶ୍ଚିନ୍ତ ଭାବରେ ସାର୍, ବେରୋଜଗାରୀ ଭତ୍ତା ରହିଛି, ବେରୋଜଗାରୀ ଭତ୍ତା, ଯାହାକି ମୁଁ ପୂର୍ବରୁ କହୁଥିଲି ଆପଣମାନଙ୍କୁ ଯେ ପଞ୍ଚାୟତକୁ ଆସିକି ସେମାନେ ଦରଖାସ୍ତ ଦେବେ କାମ କରିବା ପାଇଁ, ଆମେ ଯଦି ପଞ୍ଚାୟତରୁ ତାଙ୍କୁ କାର୍ଯ୍ୟ ଦେଇପାରିଲୁନି ଯଦି ସମୟ ସୀମା ମଧ୍ୟରେ, ତାହେଲେ ତାଙ୍କୁ ବେରୋଜଗାରୀ ଭତ୍ତା ପ୍ରଦାନ କରାଯିବ।
0: ଗ୍ରାମାଞ୍ଚଳର ଯେଉଁମାନେ କାମ ପାଇପାରୁନାହାନ୍ତି ଯେଉଁମାନେ ବାହାରକୁ ଯାଉଛନ୍ତି କାମ କରିବା ପାଇଁ ସେମାନଙ୍କ ପାଇଁ ଏ ଯୋଜନାଟି କେତେ ମାତ୍ରାରେ ସେମାନଙ୍କୁ ସହାୟକ ହେବ ବୋଲି ଆପଣ ଭାବୁଛନ୍ତି?
1: ଆମର ଯେଉଁ KBK ଅଞ୍ଚଳ ଅଛି ସରକାରଙ୍କର ବହୁତ ଗୁଡ଼ିଏ ଯୋଜନା ମଧ୍ୟ ରହିଛି। ଆମ କଳାହାଣ୍ଡିରେ ଆପଣ ଦେଖିଥିବେ ଆମ 5ଟା ମାଇଗ୍ରେସନ୍ ବ୍ଲକ୍ ଅଛି, ଯେଉଁଠୁ ମାଇଗ୍ରେସନ୍ ମାନେ ଆମ ରାଜ୍ୟରୁ ଅଲଗା ରାଜ୍ୟକୁ ମଧ୍ୟ ଯାଉଛନ୍ତି ଲୋକ, ତ ସେମାନଙ୍କୁ ରଖିବା ପାଇଁ ତାଙ୍କର କାର୍ଯ୍ୟ ବଢ଼ାଇ ଦିଆଯାଇଛି ଏବଂ ଏହି ଯୋଜନାରେ ଲୋକ ବାହାରକୁ ନଯାଇ ଆମ ଜିଲ୍ଲା ଭିତରେ କାମ କରି ସେମାନେ ନିଜକୁ ସ୍ୱାବଲମ୍ବୀ କରିପାରିବେ ଏବଂ ଜୀବନ ଜୀବିକା ଶୈଳୀକୁ ସେମାନେ ନିଶ୍ଚିନ୍ତ ଭାବରେ ସୁଦୃଢ଼ କରିପାରିବେ। ସରକାରଙ୍କର ଏହି 125 ଦିନର ଯେଉଁଟା କାର୍ଯ୍ୟ ଅଛି ସେମାନେ ଏହି ପଇସା ପାଇ ନିଜକୁ ନିଜ ସୁଦୃଢ଼ କରିପାରିବେ ଏବଂ ଜୀବନ ଜୀବିକା ଠିକ୍ ସୁଚାରୁ ରୂପେ ଚଳାଇ ପାରିବେ।
0: ନିଶ୍ଚିତ ଭାବରେ ଦାଦନ ସମସ୍ୟା ରୋକିବା ଦିଗରେ ଏହା ଏକ ପ୍ରକୃଷ୍ଟ ପଦକ୍ଷେପ। ତେବେ ଏଇ ଯେଉଁ ଭିଭିଜିରାମଜି କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଲୋକମାନଙ୍କୁ ଜଣାଇବା ପାଇଁ ଆପଣଙ୍କ ସ୍ତରରେ କ'ଣ କ'ଣ ସବୁ ଉଦ୍ୟମ କରୁଛନ୍ତି?
1: ଯେତେବେଳେ 2025 ମସିହାରେ ଏହି ଆକ୍ଟଟା ଆସିଥିଲା ତାପରେ ପରେ ଆମେ ଗ୍ରାମସଭା ମଧ୍ୟ କରିଥିଲୁ, ଗାଁକୁ ଗାଁ ଯାଇ ପଲ୍ଲୀସଭା କରିଥିଲୁ, ସେଇଠି ଏଇ ଭିଭିଜିରାମଜି ବିଷୟରେ ବହୁତ ସଚେତନ ଶିବିର କରାଯାଇଥିଲା, ଯାହାଫଳରେ ତୃଣମୂଳ ସ୍ତରରେ ଏହା ଏହି ଯୋଜନା ପହଞ୍ଚି ପାରିଛି ଏବଂ ସମସ୍ତ ଶ୍ରମିକ ଭାଇମାନଙ୍କୁ ଜଣା ଅଛି ଏ ଯୋଜନା ବିଷୟରେ। ଏହି ଯୋଜନାଟା ରାଜ୍ୟ ସରକାରଙ୍କ ଅନୁମତିରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟଠାରେ July 2 ତାରିଖରେ ଶୁଭ ଉଦ୍ଘାଟନ କରାଯାଇଛି।
0: ଜାତୀୟ ସ୍ତରରୁ ଆରମ୍ଭ କରିକି ତୃଣମୂଳ ସ୍ତର ପର୍ଯ୍ୟନ୍ତ କିଭଳି ଭାବରେ ଭିଭିଜିରାମଜି କାର୍ଯ୍ୟକାରୀ ହେବ ସଫଳତାର ସହ ସେଥିପାଇଁ ସରକାରଙ୍କ ତରଫରୁ ମଧ୍ୟ ସଚେତନ କାର୍ଯ୍ୟକ୍ରମ।

0: କରାଯାଉଛି। ତେବେ ଏ ଯେଉଁ ଭିଭି ଜିରାମଜି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନ ଧାରଣରେ କେତେ ଉନ୍ନତି ଆସିବ ବୋଲି ଆପଣ ଭାବୁଛନ୍ତି?
1: ବର୍ତ୍ତମାନ 100 ଦିନରୁ 125 ଦିନ କାର୍ଯ୍ୟ ହୋଇଛି, ତ ଜଣେ ଲୋକ ତାର ଏବଂ ପଇସାର ମଧ୍ୟ ବଢ଼ାଯାଇଛି। 200 ଟଙ୍କାରୁ ସେ 300 ଟଙ୍କା ପର୍ଯ୍ୟନ୍ତ କରାହୋଇଛି। ତ ଗୋଟେ ଗରିବ ପରିବାର ଏହି 125 ଦିନ କାମ କଲା ପରେ ସେ ବହୁତ ଖୁସିରେ ରହିପାରିବ, ଏବଂ ଆମ ଯେଉଁ ମାଇଗ୍ରେସନ୍ ରେଟ୍ ଅଛି ତାହା ନିଶ୍ଚିନ୍ତ ଭାବରେ କମିବ ବୋଲି ମୋର ଆଶା ଅଛି।
0: ବହୁତ ସୁନ୍ଦର କଥା ଯେ ଏହି ଯୋଜନା ମାଧ୍ୟମରେ ଅନେକ ଗୁଡ଼ିଏ ହିତାଧିକାରୀ ଉପକୃତ ହେବେ ଏବଂ ସେମାନଙ୍କର ଜୀବନ ଧାରଣରେ ମଧ୍ୟ ଉନ୍ନତି ଆସିବ। ତେବେ କଥାବାର୍ତ୍ତା ଶେଷରେ ଆପଣଙ୍କୁ ପଚାରିବାକୁ ଚାହିଁବି ଯେ ଆଜି ଆପଣଙ୍କୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି, ଏହି ଭିଭି ଜିରାମଜୀ ଯୋଜନା ଯେଉଁମାନେ ହିତାଧିକାରୀ ଅଛନ୍ତି ବା ଯେଉଁମାନେ ହେବାକୁ ଚାହୁଁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ କ'ଣ କହିବେ?
1: ମୁଁ ଶ୍ରମିକ ଭାଇମାନଙ୍କୁ ଅନୁରୋଧ କରିବି, ସେମାନେ ଯଦି ଏ ଯୋଜନା ବିଷୟରେ କିଛି ଜାଣିପାରୁନାହାନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ତାଙ୍କର ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ଗ୍ରାମ ରୋଜଗାର ସେବକଙ୍କୁ ଯାଇ ଏ ବି ଯୋଜନା ବିଷୟରେ ପଚାରିପାରିବେ ଏବଂ ଏହି ଯୋଜନାର ଲାଭ ଉଠାଇ ପାରିବେ। ସମସ୍ତେ ଯିଏ କାମ ଚାହୁଁଛନ୍ତି ସେ ନିଶ୍ଚିନ୍ତ ଭାବରେ ଯାଇକି ଗ୍ରାମ ପଞ୍ଚାୟତରେ ଦରଖାସ୍ତ ଦିଅନ୍ତୁ ଏବଂ କାମ ପାଇ ନିଜର ଜୀବନଶୈଳୀକୁ ସୁଦୃଢ଼ କରନ୍ତୁ।
0: ଯାହା ବି ହେଉ ସାର୍, ଆଜି ଆପଣ ଆମକୁ ସମୟ ଦେଲେ ଏବଂ ଭାରତ ସରକାରଙ୍କ ତରଫରୁ ଯେଉଁ ଉନ୍ନୟନମୂଳକ ଯୋଜନା ଭିଭି ଜିରାମଜୀ ଉପରେ ଏତେ ସୁନ୍ଦର ଭାବରେ ଆଲୋଚନା କଲେ, ଭିଭି ଜିରାମଜୀର ତାର ବିଭିନ୍ନ ଦିଗ ଉପରେ ଆମ ସହ କଥାବାର୍ତ୍ତା କଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
1: ନମସ୍କାର।

ଶ୍ରୋତା ବନ୍ଧୁ, ଆଜିର ଅଧ୍ୟାୟରେ ତ ଶୁଣିଲେ ଭିଭିଜି ରାମଜୀ ଯୋଜନା ବିଷୟରେ। ତେବେ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଚିଠିଟିଏ ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ହ୍ୱାଟ୍ସଅପ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତ ଦେଇପାରିବେ। ଆମ ନମ୍ବରଟି ହେଉଛି 8895994143। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆସନ୍ତା ଅଧ୍ୟାୟରେ ପୁଣି ଏକ ନୂଆ ଯୋଜନା ସହ ଉପସ୍ଥିତ ହେବୁ। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଡିଲେଶ୍ୱର ରଣା, ନମସ୍କାର।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ନମସ୍କାର, ଶୁଭ ସନ୍ଧ୍ୟା। ରବିବାର ସନ୍ଧ୍ୟାର ମନମତାଣିଆ ସମୟରେ ଆପଣ ସଭିଙ୍କୁ ଏକ ଆକର୍ଷଣୀୟ ଶିକ୍ଷଣୀୟ ଯାତ୍ରାରେ ନେଇଯିବା ପାଇଁ ଆସିଛି ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ସେଫାଳି। ସଭିଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜି ସନ୍ଧ୍ୟାର ଏହି ମନୋରଞ୍ଜନ ଭରା ଶିକ୍ଷଣୀୟ କାର୍ଯ୍ୟକ୍ରମ ମନୋରଞ୍ଜନୀ।

ଆଜି ମନୋରଞ୍ଜନୀ ସନ୍ଧ୍ୟାରେ ଆମେ କଥା ହେବା ଯାତ୍ରା ସମ୍ପର୍କରେ, ଗମନାଗମନ ସମ୍ପର୍କରେ, ପରିବହନ ସମ୍ପର୍କରେ, ତା ସହ ପୁଣି ଅନେକ କଥା ହେବା ଆମ ଯାତ୍ରା ସମୟରେ ରହୁଥିବା କିଛି ନିୟମ, ଅନୁଶାସନ, ସଡ଼କ ସୁରକ୍ଷା ସମ୍ପର୍କରେ। ତେବେ ଚାଲନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଆମ ମନୋରଞ୍ଜନୀ ସନ୍ଧ୍ୟାର ଏହି ସୁଗମ ପଥର ଯାତ୍ରା। କାହିଁ ପ୍ରାଚୀନ କାଳରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପରିବହନ, ଗମନାଗମନ ଆମ ଜୀବନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି। ପ୍ରାଚୀନ କାଳରେ ଲୋକମାନେ ଦୂର ଦୂରାନ୍ତ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯାଉଥିଲେ। ଆଜି ଭଳି ଏତେ ସୁଦୃଢ଼ ପରିବହନ ବ୍ୟବସ୍ଥା ନଥିଲା ସେ ସମୟରେ। ସମୟର ପରିବର୍ତ୍ତନ ଘଟିବା ସହ ପରିବହନ ବ୍ୟବସ୍ଥାର ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି। ସାମାଜିକ, ଆର୍ଥିକ ଏବଂ ଦୈନନ୍ଦିନ ଜୀବନରେ ମଧ୍ୟ ଅନେକ ପ୍ରଭାବ ପକାଇଛି ଏହି ପରିବହନ ବ୍ୟବସ୍ଥା। ତେବେ ଆସନ୍ତୁ ପ୍ରଥମେ ଜାଣିନେବା ପୁରୁଣା କାଳରେ ଆମ ଭାରତରେ କେମିତି ଚାଲିଥିଲା ଏହି ପରିବହନର ବ୍ୟବସ୍ଥା। ପରିବହନ ମାନବ ଜୀବନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ପୂର୍ବକାଳରୁ ଆଜି ପର୍ଯ୍ୟନ୍ତ ପରିବହନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଦେଖାଯାଇଛି। ଏହି ପରିବର୍ତ୍ତନ କେବଳ ପରିବହନକୁ ପ୍ରଭାବ ପକାଇ ନାହିଁ, ଏହା ସାମାଜିକ, ଆର୍ଥିକ ଏବଂ ଦୈନନ୍ଦିନ ଜୀବନରେ ମଧ୍ୟ ଅନେକ ପ୍ରଭାବ ପକାଇଛି। ପ୍ରାଚୀନ ଭାରତରେ ଲୋକମାନେ ପାଦରେ ଚାଲି ଚାଲି ଅନେକ ଦୂରଦୂରାନ୍ତକୁ ଯାଉଥିଲେ। ଜଙ୍ଗଲ, ପାହାଡ଼ ମଧ୍ୟ ଦେଇ ପାଦରେ ଚାଲି ଚାଲି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥିଲେ। ତାଙ୍କ ପଦଚଲା ରାସ୍ତା ପାହାଡ଼, ପର୍ବତ, ନଦୀକୂଳ ଆଦି ସମସ୍ତ ସ୍ଥାନରେ ଥିଲା। ଅନେକ କଷ୍ଟ ଓ ଅସୁବିଧାର ସମ୍ମୁଖୀନ ହୋଇ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ

ଦେଶକୁ ଯାତ୍ରା କରୁଥିଲେ। ଧୀରେ ଧୀରେ ପଶୁର ବ୍ୟବହାର କରି ଲୋକମାନେ ଗମନାଗମନ କରିବା ଆରମ୍ଭ କଲେ। ଅଶ୍ୱ ପିଠିରେ ହାତୀ ପିଠିରେ ବସି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲେ। ମୁଗଲ ଶାସନ ତଥା ଅନ୍ୟ ରାଜାମାନଙ୍କ ଶାସନ ସମୟରେ ରଥ, ଅଶ୍ୱଚାଳିତ, ହାତୀ ଚାଳିତ ଯାନରେ ଲୋକମାନେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଆରମ୍ଭ କଲେ। ଯୁଦ୍ଧ ପାଇଁ ଓ ବାଣିଜ୍ୟ ପାଇଁ ନୌସେନାର ଉନ୍ନତି କରାଗଲା। ବଡ଼ ବଡ଼ ଜାହାଜ ଗଠନ କରାଗଲା। ସେହି ଜାହାଜ ମାଧ୍ୟମରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାଣିଜ୍ୟ କରିବା ପାଇଁ, ଯୁଦ୍ଧ କରିବା ପାଇଁ ଯାଉଥିଲେ। ତା ସହ ହାତୀ, ଘୋଡ଼ା ଆଦି ପଶୁର ବ୍ୟବହାର କରି ଲୋକମାନେ ଯୁଦ୍ଧ ପାଇଁ ଯାଉଥିଲେ। ରଥର ବ୍ୟବହାର କରି ବଡ଼ ବଡ଼ ରାଜା ମହାରାଜାମାନେ ଯୁଦ୍ଧରେ ତଥା ଅନ୍ୟ ସ୍ଥାନମାନଙ୍କୁ ଗମନ କରୁଥିଲେ। ଯେତେବେଳେ ଭାରତରେ ବ୍ରିଟିଶ ଶାସନ ଆରମ୍ଭ ହେଲା, ସେହି ସମୟରେ ଏହି ଗମନାଗମନ ଓ ସଡ଼କରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଲା। ଜାହାଜ ଓ ନୌସେନାରେ ଅନେକ ପରିବର୍ତ୍ତନ ଆସିଲା। ତା ସହ ସ୍ଥଳପଥ, ଆକାଶ ମାର୍ଗରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଗଲା। ରେଳର ବ୍ୟବହାର କରାଗଲା, ଉଡ଼ାଜାହାଜର ବ୍ୟବହାର କରାଗଲା, ନାନା ପ୍ରକାରର ସାଇକେଲ, ଦୁଇଚକିଆ ଯାନ, ଚାରିଚକିଆ ଯାନର ବ୍ୟବହାର କରିବା ମଧ୍ୟ ଆରମ୍ଭ କରାଗଲା। ସଡ଼କମାନଙ୍କର ପରିବର୍ତ୍ତନ ଆସିଲା। ପାଦଚଲା ରାସ୍ତାରୁ ଧୀରେ ଧୀରେ ପିଚୁ ସିମେଣ୍ଟର ରାସ୍ତା ତିଆରି ହେବା ଆରମ୍ଭ ହେଲା। ରେଳ ଚାଲିବା ପାଇଁ ରେଳର ରାସ୍ତା ତିଆରି ହେଲା। ବିମାନ ଉଡ଼ିବା ପାଇଁ ବିମାନ ବନ୍ଦର ସବୁ ବ୍ୟବହାର କରାଗଲା। 1932 ମସିହାରେ ଟାଟା ଏୟାରଲାଇନ୍ସ ପ୍ରଥମେ ଆରମ୍ଭ ହୋଇଥିଲା। ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟା 1932 ମସିହା ଅକ୍ଟୋବର 15 ତାରିଖ ଦିନ ଟାଟା ଏୟାରଲାଇନ୍ର ପ୍ରଥମ ଉଡ଼ାଜାହାଜ ଉଡ଼ାଇଥିଲେ। ସେ ଥିଲେ ଭାରତୀୟ ପ୍ରଥମ ପାଇଲଟ ଯିଏ ଉଡ଼ାଜାହାଜ ଉଡ଼ାଇଥିଲେ। ଏହି ଉଡ଼ାଜାହାଜଟି କରାଚିରୁ ମୁମ୍ବାଇ ପର୍ଯ୍ୟନ୍ତ ଉଡ଼ାଣ ଭରିଥିଲା। ସେହିପରି 1853 ମସିହାରେ ଭାରତର ପ୍ରଥମ ରେଳଗାଡ଼ି ଚାଲିଥିଲା। ଏହା ମୁମ୍ବାଇର ପୁରୀ ବନ୍ଦରରୁ ଥାନେ ପର୍ଯ୍ୟନ୍ତ ପ୍ରାୟ 34 କିଲୋମିଟର ପ୍ରାୟ 400 ଜଣ ଯାତ୍ରୀଙ୍କ ସହ ଯାତ୍ରା କରିଥିଲା। ଆମ ଦେଶର ପ୍ରଥମ ରେଳଗାଡ଼ି ଚାଲିଥିଲା 1853 ମସିହା ଏପ୍ରିଲ ମାସ 16 ତାରିଖ ଦିନ। ସ୍ୱାଧୀନତା ପରେ ଭାରତରେ ପରିବହନ ବ୍ୟବସ୍ଥାର ଅନେକ ବୃଦ୍ଧି ଦେଖିବାକୁ ମିଳିଲା। ସଡ଼କ, ରେଳ, ବିମାନ ଏବଂ ନୌକା ପରିବହନର ବୃଦ୍ଧି ଘଟିଲା। ଏବେ ଆମ ଭାରତର ରେଳପଥ, ବିମାନ ପରିବହନ, ରାଷ୍ଟ୍ରୀୟ ରାଜପଥ ଏବଂ ଏକ୍ସପ୍ରେସ୍ର ଅନେକ ବିକାଶ ଘଟିସାରିଛି। ଆମ ଭାରତରେ ଯାତ୍ରା ବର୍ତ୍ତମାନ ସୁବିଧାଜନକ ହୋଇସାରିଛି। ପ୍ରାଚୀନ ସମୟରୁ ଯୁଗ ପରିବର୍ତ୍ତନ ସହ ପରିବହନ ବ୍ୟବସ୍ଥାର ମଧ୍ୟ ବିକାଶ ଘଟିଛି। ସମାଜକୁ ଅନେକ ସୁବିଧା ଯୋଗାଇଛି ଏହି ପରିବହନ ବ୍ୟବସ୍ଥା। ବାଣିଜ୍ୟ, ଅର୍ଥନୈତିକ ଉନ୍ନତି, ସାମାଜିକ ସଂଯୋଗ ଏବଂ ଉଦ୍ୟୋଗରେ ଉନ୍ନତି ଘଟାଇଛି ଏହି ପରିବହନ ବ୍ୟବସ୍ଥା। ଏଇ ଯେମିତି 1853 ମସିହାର 34 କିଲୋମିଟର ଚାଲିଥିବା ରେଳ ଯାତ୍ରା ବର୍ତ୍ତମାନ ସମୟରେ ନିଜ କାୟାକୁ ଏମିତି ବିସ୍ତାର କରିସାରିଛି ଯେ ସାରା ବିଶ୍ୱରେ ଚତୁର୍ଥ ଦୀର୍ଘତମ ରେଳ ବ୍ୟବସ୍ଥାର ସ୍ଥାନ ପାଇଛି ଭାରତୀୟ ରେଳ। ବର୍ତ୍ତମାନ ସମୟରେ ଭାରତୀୟ ରେଳ ବ୍ୟବସ୍ଥା ପ୍ରତିଦିନ ପ୍ରାୟ 69,181 କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ବ୍ୟାପି ଗମନାଗମନକୁ ଶୀଘ୍ରତର ଓ ସହଜ କରିସାରିଛି।

ଯୁବବନ୍ଧୁ, ଏବେ ଆସନ୍ତୁ ଯାତ୍ରାକୁ ଆଗକୁ ବଢ଼ାଇବା। ଆଉ ଆସିଯିବା ସଡ଼କ ପଥକୁ। ସଡ଼କ ପଥରେ ଚାଲିବା ପୂର୍ବରୁ, ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆମକୁ ପ୍ରଥମେ ଜାଣିନେବାକୁ ପଡ଼ିବ ସଡ଼କର ନିୟମାବଳୀ ସମ୍ପର୍କରେ, ଟ୍ରାଫିକ୍ ରୁଲ୍ ସମ୍ପର୍କରେ। ତେବେ ଆସନ୍ତୁ ପ୍ରଥମେ ଜାଣିବା କିପରି ଆମେ ସଡ଼କରେ ସୁରକ୍ଷା ରହିପାରିବା, ସଚେତନ ହୋଇପାରିବା, ଆଉ ସାବଧାନତା ଅବଲମ୍ବନ କରି ନାନା ପ୍ରକାର ଦୁର୍ଘଟଣାରୁ ନିଜକୁ ତଥା ଅନ୍ୟମାନଙ୍କୁ ବଞ୍ଚାଇ ପାରିବା। ରାସ୍ତା ସୁରକ୍ଷା ସଭିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମ ଜନଜୀବନ, ଅର୍ଥନୀତି ଏବଂ ସମାଜର ସୁସ୍ଥ ବିକାଶକୁ ବଢ଼ାଇଥାଏ ଏହି ସଡ଼କ ସୁରକ୍ଷା। ଏହି ରାସ୍ତା ସଡ଼କର ନିୟମ ଏବଂ ସୁରକ୍ଷା ପଦ୍ଧତିର ଏକ ଦୀର୍ଘ ଇତିହାସ ମଧ୍ୟ ରହିଛି, ଯାହା ପ୍ରାଚୀନ ଭାରତରୁ ଆରମ୍ଭ ହୋଇ ବର୍ତ୍ତମାନ ଯୁଗ ପର୍ଯ୍ୟନ୍ତ ଲୋକମାନଙ୍କୁ ସଚେତନ ଓ ଦୁର୍ଘଟଣାରୁ ରକ୍ଷା କରି ଚାଲିଛି। ପ୍ରାଚୀନ ଭାରତରେ ମହାଜନ ପଦ ଓ ମୌର୍ଯ୍ୟ ଏବଂ ଗୁପ୍ତ ଶାସନ କାଳରେ ବହୁତ ଉନ୍ନତ ରାସ୍ତା ପଦ୍ଧତି ରହିଥିଲା। ଅଶୋକ ରାଜବଂଶ ତଥା ଗୁପ୍ତ ରାଜ୍ୟରେ ରାସ୍ତା ଏବଂ ସଡ଼କ ପ୍ରଣାଳୀର ଉନ୍ନତି ଅନେକ ସମୟରେ ଦେଖାଯାଏ। ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ରକ୍ଷଣାକାରୀ ବ୍ୟବସ୍ଥା ସେ ସମୟରେ ମଧ୍ୟ ଥିଲା, ଏବଂ ରାଜାମାନେ ସେମାନଙ୍କ ସଡ଼କ ଓ ରାସ୍ତା ପାଇଁ ରଖାଖୋରି ରଖୁଥିଲେ। ନାଳନ୍ଦା, ତକ୍ଷଶିଳା ପରି ପ୍ରାଚୀନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯାତାୟତ ଓ ପରିବହନ ବିଷୟରେ ମଧ୍ୟ ପଢ଼ିବା ପାଇଁ ଅନେକ ପୋଥି ଓ ପୁସ୍ତକ ମିଳିଯାଏ। ସେହି ପୁସ୍ତକ ଓ ପୋଥି ପଢ଼ିଲେ ଜଣାପଡ଼େ ଯେ ପୂର୍ବ ଭାରତରେ, ପ୍ରାଚୀନ ଭାରତରେ ମଧ୍ୟ ଆମ ସଡ଼କ ସୁରକ୍ଷାର ଅନେକ ନିୟମ ରହିଥିଲା। ଭାରତରେ ଏହି ଟ୍ରାଫିକ୍ ନିୟମ କେବଳ ବର୍ତ୍ତମାନର ନୁହେଁ, ଆଗରୁ ଯେମିତି କହିଲି ମୌର୍ଯ୍ୟ, ଗୁପ୍ତ ଏବଂ ଏମିତିକି ମୋଗଲ ଯୁଗରେ ମଧ୍ୟ ଲୋକମାନଙ୍କ ଗମନାଗମନ ଓ ପ୍ରସ୍ଥାନ ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରଣାଳୀ ଥିଲା। ଏହା ସହ ଚାଳକ ଏବଂ ପଦଯାତ୍ରୀମାନଙ୍କ ପାଇଁ ମଧ୍ୟ ଅଲଗା ଅଲଗା ପଥ ରହୁଥିଲା। ବ୍ରିଟିଶ ଶାସନ କାଳରେ ଭାରତରେ ରେଳପଥ, ରାସ୍ତା ଏବଂ ସଞ୍ଚାର ବ୍ୟବସ୍ଥାର ଅନେକ ପରିବର୍ତ୍ତନ ଆସିଲା। 1861 ମସିହାରେ ଇଣ୍ଡିଆନ୍ ପେନାଲ୍ କୋଡ୍ IPCର ପ୍ରଣୟନ କରାଗଲା। ଏହାପରେ ଏହି ଆଇନ ଅନୁଯାୟୀ 1988 ମସିହାରେ ପ୍ରଣୟନ କରାଗଲା ମୋଟର ଭାଇକିଲ୍ ଏକ୍ଟ। ମୋଟର ଭାଇକିଲ୍ ଏକ୍ଟରେ ଅନେକ ନିୟମାବଳୀ ରହିଛି ଯାନବାହନ ସମ୍ପର୍କରେ, ଯାନବାହନ ଚଲାଇବା ଓ ରାସ୍ତାଘାଟରେ ଗମନାଗମନ କରିବା ସମ୍ପର୍କରେ। ସ୍ୱାଧୀନ ଭାରତର ମୋଟର ଭାଇକିଲ୍ ଏକ୍ଟ 1988 ରାସ୍ତା ସୁରକ୍ଷାର ନିୟମ, ଆକ୍ସିଡେଣ୍ଟ ବୀମା ଏବଂ ଡ୍ରାଇଭିଂ ଲାଇସେନ୍ସ ସମ୍ପର୍କିତ ଅନେକ ନୂଆ ନିୟମ ପ୍ରଣୟନ କରିଛନ୍ତି। ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ସେଫ୍ ଡ୍ରାଇଭ୍ ସେଫ୍ ଲାଇଫ୍ ଅଭିଯାନ ଚାଲିଛି। ହେଲମେଟ୍ ଓ ସିଟ୍ ବେଲ୍ଟ ବାନ୍ଧିବାର ସଚେତନତା ମଧ୍ୟ ଦିଆଯାଉଛି। ଟ୍ରାଫିକ୍ ଆୱାରନେସ୍ ପ୍ରୋଗ୍ରାମ ଭଳି ବହୁତ ଅଭିଯାନ ଦେଖିବାକୁ ମିଳୁଛି। ରାସ୍ତାରେ ସୁରକ୍ଷା ବୃଦ୍ଧି କରିବାକୁ ଉଦ୍ୟମ କରାଯାଇଛି। ଅନେକ ସ୍ଥାନରେ CCTV, ଟ୍ରାଫିକ୍ ସିଗ୍ନାଲ୍ସ, ରୋଡ୍ ସେନ୍ସର୍ସ ଏବଂ ଅଟୋମେଟେଡ୍ ଚାଲାଣ ସିଷ୍ଟମ ଭଳି ନୂଆ ନୂଆ ପ୍ରଯୁକ୍ତି ବିଦ୍ୟାର ମଧ୍ୟ ବ୍ୟବହାର କରାଯାଉଛି। ସମାଜର ଅନୁଶାସନ ଏବଂ ନିୟମିତ ଚଳନ ନିମନ୍ତେ ଟ୍ରାଫିକ୍ ନିୟମଗୁଡ଼ିକ ଅତ୍ୟନ୍ତ

ଗୁରୁତ୍ୱପୂର୍ଣ୍ଣ, ଯେଉଁଠି ଲୋକେ ଏବଂ ଯାନବାହନ ନିର୍ଦ୍ଦିଷ୍ଟ ନିୟମ ଅନୁସରଣ କରି ଚଳନ୍ତି ସେଠି ଅନିୟମିତତା, ଦୁର୍ଘଟଣା ଏବଂ ଜନସାଧାରଣଙ୍କ ଜୀବନରେ ଅସୁବିଧା ହୋଇନଥାଏ। ଯୁବବନ୍ଧୁ, ଏହି ଟ୍ରାଫିକ୍ ନିୟମ କେବଳ ଆଇନ ନୁହେଁ, ଏହା ଲୋକଙ୍କ ସୁରକ୍ଷା ଏବଂ ଆରାମଦାୟକ ଯାତ୍ରା ନିମନ୍ତେ ଅତ୍ୟନ୍ତ ଜରୁରୀ। ଏହି ନିୟମର ଅନୁସରଣ କଲେ ଦୁର୍ଘଟଣା କମିବ ଏବଂ ଲୋକଙ୍କ ଜୀବନରେ ନିରାପତ୍ତା ଆସିବ। ଏଥିପାଇଁ କେବଳ ଜଣେ ନୁହେଁ, ଆମେ ସମସ୍ତେ ଦାୟିତ୍ୱବାନ ହେବା ଆବଶ୍ୟକ। ଆମେ ସମସ୍ତେ ନିୟମକୁ ଅନୁସରଣ କରି ଅନ୍ୟମାନଙ୍କୁ ତଥା ଆମ ନିଜକୁ ସାବଧାନ ଓ ସୁସ୍ଥ ରଖିବା ଆବଶ୍ୟକ। ଆମ ଯାତ୍ରାରେ ଆଗକୁ ତ ଟ୍ରାଫିକ୍ର ଅନେକ ନିୟମ ସମ୍ପର୍କରେ ଜାଣିବା, ଆହୁରି ଜାଣିବା ଆମ ଯୁବକ ଯୁବତୀମାନଙ୍କ ଦାୟିତ୍ୱ ସମ୍ପର୍କରେ। ହେଲେ ତା ପୂର୍ବରୁ ଆମ ମନୋରଞ୍ଜନର ଯାତ୍ରାରେ ନେଇଯିବା ଗୋଟିଏ ଛୋଟ ସଙ୍ଗୀତମୟ ବିରତି।

ଯୁବବନ୍ଧୁ, ଗୀତ ପୂର୍ବରୁ ତ କଥା ହେଉଥିଲୁ ପରିବହନର ନିୟମାବଳୀ ଓ ଟ୍ରାଫିକ୍ ରୁଲ୍ ସମ୍ପର୍କରେ। ଏହି ଟ୍ରାଫିକ୍ ରୁଲ୍ ଆମ ଯାତାୟତକୁ ସୁବିଧାଜନକ କରିବା ପାଇଁ ତିଆରି ହୋଇଛି। ଏହି ନିୟମଗୁଡ଼ିକର ଅନୁସରଣ କଲେ ଚାଳକ ଏବଂ ପଦଚାଳୀମାନେ ସୁରକ୍ଷିତ ରହିପାରିବେ। ଏହା ଏକ ସୁସଂଗଠିତ ପ୍ରଣାଳୀ ଯାହା ଆମକୁ ଯାତ୍ରା ସମୟରେ ନିରାପଦର ଅନୁଭବ ଦେଇଥାଏ। ପରିବହନ ସମୟରେ ଆମେ କିଛି ମୁଖ୍ୟ ସୂତ୍ରକୁ ଧ୍ୟାନ ଦେବା। ସଠିକ୍ ଗତି ସୀମା ରଖି ଗାଡ଼ି ଚଲାଇବା। ଅତ୍ୟଧିକ ସ୍ପିଡ୍ ବା ଗତି ଆମ ସମସ୍ତଙ୍କୁ ବିପଦରେ ପକାଇପାରେ, ତେଣୁ ଗତିର ସୀମାକୁ ଆମେ ସମସ୍ତେ ଅନୁସରଣ କରିବା ଆବଶ୍ୟକ। ହେଲମେଟ୍ ଓ ସିଟ୍ ବେଲ୍ଟର ବ୍ୟବହାର କରିବା। ଦୁଇ ଚକିଆ ଯାନ ଚଲାଇବା ବେଳେ ହେଲମେଟ୍ ପିନ୍ଧିବା ଏବଂ ଚାରିଚକିଆ ଯାନରେ ଥିଲେ ସିଟ୍ ବେଲ୍ଟ ପିନ୍ଧିବା। ସିଗ୍ନାଲର ଅନୁସରଣ କରିବା। ଲାଲବତୀ ଜଳିଲେ ରହିଯିବା। ହଳଦିଆ ବତୀ ଜଳିଲେ ନିଜକୁ ପ୍ରସ୍ତୁତ କରିନେବା ଏବଂ ସବୁଜ ବତୀ ଜଳିଲେ ଗାଡ଼ି ଚଲାଇବା। ମଦ୍ୟପାନ ବା ନିଶାଯୁକ୍ତ ଦ୍ରବ୍ୟ ଖାଇ ଗାଡ଼ି କେବେ ମଧ୍ୟ ଚଲାଇବା ନାହିଁ। ମଦ୍ୟପାନ ତଥା ନିଶାଯୁକ୍ତ ଦ୍ରବ୍ୟ ବ୍ୟବହାର ଯୋଗୁଁ ମନୋଯୋଗ ଓ ନିୟନ୍ତ୍ରଣ କମିଯାଏ, ଯାହାଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ବଢ଼ିଯାଇଥାଏ। ଜେବ୍ରା କ୍ରସିଂ ଏବଂ ଅନ୍ୟାନ୍ୟ ଚିହ୍ନ ସବୁର ଅନୁସରଣ କରିବା। ଗାଡ଼ି ଚଲାଉଥିବା ସମୟରେ ଧ୍ୟାନ ଦେବା ଯେମିତି ପଦଚାଳୀମାନେ ଜେବ୍ରା କ୍ରସିଂରେ ରାସ୍ତା ପାର କରିବେ, ଏବଂ ଆବଶ୍ୟକ ଚିହ୍ନଗୁଡ଼ିକୁ ମଧ୍ୟ ଗାଡ଼ି ଚଲାଇବା ସମୟରେ ତଥା ସଡ଼କରେ ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ସମୟରେ ଆମେ ମନେ ରଖି କାର୍ଯ୍ୟ କରିବା। ଆମେ ତ ସମସ୍ତେ ଜାଣିଛୁ ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘଟଣା କେତେ ମାତ୍ରାରେ ବଢ଼ିଯାଇଛି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାରତରେ ଏକ ଘଣ୍ଟାରେ ପ୍ରାୟ 17 ଜଣ ଏହି ଦୁର୍ଘଟଣାଗ୍ରସ୍ତ ହୁଅନ୍ତି।

ଏହି ଦୁର୍ଘଟଣା ଘଟିବାର କେତୋଟି ପ୍ରମୁଖ କାରଣଗୁଡ଼ିକ ହେଉଛି ଅତ୍ୟଧିକ ଗତିରେ ଗାଡ଼ି ଚଳାଇବା, ମଦ୍ୟପାନ ଓ ନିଶାଦ୍ରବ୍ୟ ଗ୍ରହଣ କରି ଗାଡ଼ି ଚଳାଇବା, ଅସତର୍କତା ଏବଂ ମୋବାଇଲର ବ୍ୟବହାର କରି ରାସ୍ତାରେ ଯାତାୟତ କରିବା, ଅବୈଧ ଆଗକୁ ଅଗ୍ରସର ହେବା ବା ଓଭରଟେକ୍ କରିବା। ସଠିକ୍ ରାସ୍ତା ଓ ରାସ୍ତାର ବିଭିନ୍ନ ନିୟମାବଳୀର ଠିକ୍ ଭାବରେ ଜ୍ଞାନ ନଥିଲେ ମଧ୍ୟ ରାସ୍ତାରେ ଅନେକ ପ୍ରକାର ଦୁର୍ଘଟଣା ଘଟିବାର ସମ୍ଭାବନା ବଢ଼ିଯାଇଥାଏ। ସମସ୍ତେ ଯଦି ପରିବହନର ନିୟମକୁ ଅନୁସରଣ କରିବା ତେବେ ରାସ୍ତାର ଦୁର୍ଘଟଣା କମିଯିବ। ଅତ୍ୟଧିକ ଗତିକୁ ବର୍ଜନ କରି ନିୟମଗୁଡ଼ିକୁ ମନେ ରଖି ଯଦି ଗାଡ଼ି ଚଲାଇବା ତେବେ ଆମର ଜୀବନ ଏବଂ ଅନ୍ୟମାନଙ୍କର ଜୀବନ ସୁରକ୍ଷିତ ହୋଇପାରିବ। ଆମେ ଯୁବପିଢ଼ି ଏହି ଦେଶର ଭବିଷ୍ୟତ ଏବଂ ଶକ୍ତିଶାଳୀ ଅଂଶ ଆମେ ଏହି ଦେଶର। ସମାଜର ଯେକୌଣସି ପରିବର୍ତ୍ତନରେ ଯୁବକମାନେ ଯୁବତୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଯାତାୟତରେ ଦୁର୍ଘଟଣା ରୋକିବା ଏବଂ ସୁନିୟମିତ ଯାତାୟତର ବ୍ୟବସ୍ଥା ଗଠନ କରିବାରେ ମଧ୍ୟ ଆମର ଅଗ୍ରଗଣ୍ୟ ଭୂମିକା ରହିଛି। ତେଣୁ ଯୁବବନ୍ଧୁ, ଆସନ୍ତୁ ଆମେ ଏବେ ଜାଣିବା ଆମେ କେମିତି ନିଜେ ସେହି ନିୟମଗୁଡ଼ିକୁ ମାନିପାରିବା ଆଉ ଅନ୍ୟ ସଭିଙ୍କୁ ସଚେତନ କରି ସୁରକ୍ଷିତ ରଖିପାରିବା। ଆମେ ସମସ୍ତେ ପ୍ରଥମେ ଗୋଟେ ଗୋଟେ ଉଦାହରଣ ପ୍ରସ୍ତୁତ କରିବା। ଆମେ ନିଜେ ସଚେତନ ହେବା ଆଉ ଅନ୍ୟମାନଙ୍କୁ ସଚେତନ କରିବା। ଆମେ ଯୁବକମାନେ ଯଦି ଯାତାୟତ ସମୟରେ ନିୟମ ମାନି ଗାଡ଼ି ଚଲାଇବା, ହେଲମେଟ୍ ଏବଂ ସିଟ୍ ବେଲ୍ଟ ପିନ୍ଧିବା, ତାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହେବ। ଆମେ ଯୁବଶକ୍ତି ଆମ ଉଦାହରଣ ଓ ଆମ ପ୍ରତିଦିନର କାର୍ଯ୍ୟ ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବା। ଆମେ ସଚେତନତା ଅଭିଯାନ ମଧ୍ୟ ଚଲାଇପାରିବା। ସ୍କୁଲ, କଲେଜ ତଥା ଆମ ଘରର ଆଖପାଖ ଅଞ୍ଚଳରେ ଯାତାୟତର ସୁରକ୍ଷା ସମ୍ପର୍କରେ ଅନ୍ୟମାନଙ୍କୁ ସଚେତନ କରିପାରିବା। ବିଭିନ୍ନ ସଂଗଠନ, ଏନ୍ଜିଓ ଏବଂ ସ୍ଥାନୀୟ ପ୍ରଶାସନ ସହିତ ମିଶି ଦେଶବ୍ୟାପୀ ଅଭିଯାନ ଚଲାଇ ଲୋକମାନଙ୍କୁ ଜାଗୃତ କରିପାରିବା। ଏହା ସହ ସୋସିଆଲ ମିଡିଆ, ରେଡିଓ, ଟିଭି ଆଦିରେ ମଧ୍ୟ ଆମେ ସଚେତନତାର ବାର୍ତ୍ତା ଦେଇପାରିବା ଆମ ସମାଜକୁ। ଆଜିର ଡିଜିଟାଲ ଯୁଗରେ ତ ସୋସିଆଲ ମିଡିଆ ଏକ ଶକ୍ତିଶାଳୀ ଉପକରଣ। ଏହି ସୋସିଆଲ ମିଡିଆର ବ୍ୟବହାର କରି ସଚେତନ କରିବା ସହଜ ହୋଇପାରିବ। ଅନୁଶାସନହୀନ ଯାତାୟତକୁ ରୋକିବା ସହ ରାସ୍ତାରେ ନିୟମ ଉଲ୍ଲଂଘନ କରୁଥିବା ଲୋକମାନଙ୍କୁ ରୋକିପାରିବା। ଆମ ଶାସନ ବିଭାଗ ଆମ ସରକାରଙ୍କୁ ସାହାଯ୍ୟ କରିପାରିବା ଅନୁଶାସନ ଭଙ୍ଗ କରୁଥିବା ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ। ରୋଡ୍ ସେଫ୍ଟି କ୍ଲବ ଏବଂ ଅଭିଯାନରେ ଆମେ ଅଂଶଗ୍ରହଣ କରିବା। ଏହି କ୍ଲବ ସବୁ ମାଧ୍ୟମରେ ଆମେ ନିୟମ ଭଙ୍ଗ କରୁଥିବା ଲୋକମାନଙ୍କୁ ସଚେତନ କରିପାରିବା। ନାଟକ, ସଙ୍ଗୀତ, ଫ୍ଲାକାର୍ଡ ଆଦିର ବ୍ୟବହାର ଦ୍ୱାରା ମଧ୍ୟ ଆମେ ଲୋକମାନଙ୍କୁ ସଚେତନ କରିପାରିବା। ଦୁର୍ଘଟଣା ରୋକିବା ପାଇଁ ଆମେ ଯୁବ ସମାଜ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ କରିବା ନିହାତି ଆବଶ୍ୟକ। ଆମେ ଯଦି ଯାତାୟତର ନିୟମ ମାନିବା, ଅନ୍ୟମାନଙ୍କୁ ସଚେତନ କରିବା ଏବଂ ସମାଜରେ ଉଦାହରଣ ତିଆରି କରିପାରିବା ତେବେ ଆମେ ଏକ ସୁରକ୍ଷିତ ଏବଂ ଅନୁଶାସିତ ସମାଜର ଗଠନ କରିପାରିବା। ତେବେ ଚାଲନ୍ତୁ ଯୁବବନ୍ଧୁ, ମନୋରଞ୍ଜନର ରାସ୍ତାରେ ଚାଲୁ ଚାଲୁ ନେଇଯିବା ଆଉ ଏକ ଛୋଟ ସଙ୍ଗୀତମୟ ବିରତି।

ଘଟଣା ଘଟୁଛି। ଏହି ଦୁର୍ଘଟଣା ସବୁକୁ ଦେଖି ଆମେ ଅନେକ ସମୟରେ ଅଣଦେଖା କରିଦେଉ। ଲୋକମାନେ ଡରିଯାଆନ୍ତି ଯେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ସେମାନଙ୍କୁ ବାରମ୍ବାର ପୋଲିସ ପାଖକୁ ଯିବାକୁ ପଡ଼ିବ, ସେମାନଙ୍କୁ ଅନେକ ପ୍ରଶ୍ନ ପଚାରିଯିବ ଓ ସେମାନଙ୍କ ଦୈନନ୍ଦିନ ଜୀବନ ବାଧାଗ୍ରସ୍ତ ହେବ। କିନ୍ତୁ ଆପଣମାନେ ଜାଣନ୍ତି କି ସେହି ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କର ମଧ୍ୟ ଲାଭ ହୋଇପାରିବ। ସେହି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଯଦି ବଞ୍ଚାଇ ପାରିବେ, ସେମାନଙ୍କୁ ଡାକ୍ତରଖାନାକୁ ପହଞ୍ଚାଇ ପାରିବେ, ଆଶୁ ଚିକିତ୍ସା ଦେଇପାରିବେ, ତେବେ ଆପଣଙ୍କୁ ମଧ୍ୟ ଲାଭ ହେବ। ଆପଣଙ୍କୁ ଭାରତ ସରକାରଙ୍କ ଠାରୁ ସାର୍ଟିଫିକେଟ୍ ମିଳିବା ସହ କିଛି ଅର୍ଥରାଶି ମଧ୍ୟ ମିଳିପାରିବ। ହଁ ଯୁବବନ୍ଧୁ, ଆମ ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ଦ୍ୱାରା ସ୍ମେରିଟନ୍ ସ୍କିମ୍ ନାମକ ଏକ ସ୍କିମ୍ ରହିଛି। ସ୍ମେରିଟନ୍ ଶବ୍ଦର ଅର୍ଥ ହେଉଛି ଜଣେ ଅଚିହ୍ନା ବ୍ୟକ୍ତି ଯିଏ ଜାଣିନଥିବା ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଆଶୁ ଚିକିତ୍ସା ବା ଡାକ୍ତରଖାନାକୁ ନେଇଯାଆନ୍ତି। ତାଙ୍କୁ ଗୋଲ୍ଡେନ୍ ଆୱାର ମଧ୍ୟରେ ସଠିକ୍ ଚିକିତ୍ସା ଦେବା ପାଇଁ ଡାକ୍ତରଙ୍କ ପାଖରେ ପହଞ୍ଚାଇ ଦିଅନ୍ତି। ଗୋଲ୍ଡେନ୍ ଆୱାର ହେଉଛି ଦୁର୍ଘଟଣାରୁ ଘଣ୍ଟାଏ ମଧ୍ୟର ସମୟ। ଦୁର୍ଘଟଣା ହେବାର ଘଣ୍ଟାଏ ମଧ୍ୟରେ ଯଦି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଦିଆଯାଏ, ତେବେ ସେହି ବ୍ୟକ୍ତିଙ୍କ ବଞ୍ଚିବାର ଓ ଦୁର୍ଘଟଣାରେ ତାଙ୍କର ଅଧିକ କିଛି କ୍ଷତି ନ ହେବାର ସମ୍ଭାବନା ବଢ଼ିଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସ୍ମେରିଟନ୍ ସ୍କିମ୍ରେ କେମିତି ଆପଣ ଲାଭପ୍ରାପ୍ତ ହୋଇପାରିବେ। ଭାରତୀୟ ନାଗରିକ ଭାବରେ ଆପଣ ସ୍ମେରିଟନ୍ ସ୍କିମ୍ରେ ବର୍ଷକ ମଧ୍ୟରେ ପାଞ୍ଚ ଥର ଅର୍ଥ ଲାଭ କରିପାରିବେ। ଯଦି ଆପଣ ନିଜ ଆଖପାଖରେ କୌଣସି ଏମିତି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ଦେଖୁଛନ୍ତି, ଆପଣ ତାଙ୍କୁ ସେହି ଘଣ୍ଟାଟି ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଇ ଦିଅନ୍ତୁ। ନିଜ ନାମ ଓ ପରିଚୟ ଲେଖାଇ ନିଅନ୍ତୁ। ଆପଣଙ୍କୁ ସ୍ମେରିଟନ୍ ସ୍କିମ୍ ଅନୁଯାୟୀ 5,000 ଟଙ୍କା ଅର୍ଥ ରାଶି ମିଳିବ। ତାହା ସହ ମିଳିବ ଆପଣଙ୍କୁ ଏକ ସାର୍ଟିଫିକେଟ୍। ପ୍ରତ୍ୟେକ ବର୍ଷ ଆମ ଭାରତରେ 10ଟି ଗୁଡ୍ ସ୍ମେରିଟାନ୍କୁ ଚୟନ କରାଯାଏ। ସେହି ଗୁଡ୍ ସ୍ମେରିଟାନ୍ମାନେ ନିଜ ବର୍ଷ ମଧ୍ୟରେ ଅତ୍ୟଧିକ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ବଞ୍ଚାଇଥାନ୍ତି ଓ ଡାକ୍ତରଖାନାରେ ପହଞ୍ଚାଇଥାନ୍ତି। ସେହି ମଧ୍ୟରୁ ସେହି 10ଟି ଗୁଡ୍ ସ୍ମେରିଟାନ୍ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ଅର୍ଥରାଶି ଓ ପୁରସ୍କାର ପ୍ରଦାନ କରାଯାଏ ଆମ ଭାରତ ସରକାରଙ୍କ ଦ୍ୱାରା। ତେବେ ଯୁବବନ୍ଧୁ, ଆମେ ସମସ୍ତେ ଆମ ଜୀବନରେ ଗୋଟେ ଗୋଟେ ଗୁଡ୍ ସ୍ମେରିଟାନ୍ ହେବାକୁ ଚେଷ୍ଟା କରିବା, ଆମ ଆଖପାଖରେ ଘଟୁଥିବା ଦୁର୍ଘଟଣାମାନଙ୍କୁ ରୋକିବାକୁ ଚେଷ୍ଟା କରିବା, ଆଉ ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କୁ ସଦା ସର୍ବଦା ସାହାଯ୍ୟ କରିବାକୁ ଆଗକୁ ବଢ଼ିଯିବା। ଗମନାଗମନ ପରିବହନର କଥା ହେଉ ହେଉ ସମୟ ହୋଇଗଲାଣି ଆପଣମାନଙ୍କଠାରୁ ବିଦାୟ ନେଇ ଆଜିର ମନୋରଞ୍ଜନୀ ଯାତ୍ରାକୁ ଶେଷ କରିବା ପାଇଁ। ହେଲେ ଏହି ଯାତ୍ରାକୁ ଶେଷ କରିବା ପୂର୍ବରୁ ଆପଣମାନଙ୍କଠାରେ ଗୋଟିଏ ଛୋଟ ଅନୁରୋଧ ରହିଲା। ଆଜିର ଯାତ୍ରୀମାନେ ଆପଣମାନଙ୍କ ମନକୁ ଆଜିର ଯାତ୍ରା କେତେ ମାତ୍ରାରେ ଛୁଇଁ ପାରିଛି ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜ ମତାମତ ଦେଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ, 8895994143। ତେବେ ଆଉ ଥରେ ଦେଖା ହେବା ଆଉ ଏକ ସୁନ୍ଦର ମନୋରଞ୍ଜନ ଭରା ଶିକ୍ଷଣୀୟ ଯାତ୍ରାରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣମାନଙ୍କ ପ୍ରିୟ ଯୁବସାଥୀ ସେଫାଳିକୁ। ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ନମସ୍କାର।

ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 kHz, FM ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର୍ ମାଧ୍ୟମରେ।

0: 1, 2, 3, 4.
1: सुनो, चाय नियो। अरे चाय नियो मो।
2: गला।
1: कौन है मिति कौन?

0: ପୂର୍ବରୁ ଏହି ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆଦିବାସୀ ଗୀତକ୍ରମରେ ପ୍ରଚାର କଲୁ ପରଜା ଗୀତ ପରିବେଷଣ କରିଥିଲେ ଝିଙ୍କୁ ହନ୍ତାଳ ସାଥୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆସନ୍ତାକାଲି ପୁରୀରେ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ପୂର୍ବରୁ ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ୱୟନ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଆସନ୍ତାକାଲିର ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ସମୀକ୍ଷା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରଥଯାତ୍ରାର ସୁପରିଚାଳନା ନେଇ ଆଜି ପୁରୀ ପୁଲିସ୍ ପକ୍ଷରୁ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା ଓ ନିର୍ବିଘ୍ନ ଦର୍ଶନ ପୁଲିସ୍ର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ସିଂ କହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବ୍ରହ୍ମପୁର ଉଦନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଦନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଦନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ର ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,083 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 3,33,00,000 ଭୋଟର୍ସ ଥିଲେ, 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000, 14,000 ଲୋକଙ୍କର ଫର୍ମ ସେମାନେ ରିଟର୍ନ କରିନାହାନ୍ତି। ତେଣୁ ଏମିତି ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା 4 ସେପ୍ଟେମ୍ବର 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଚିଠା ତାଲିକା ପ୍ରକାଶ ପାଇଛି। ବର୍ତ୍ତମାନର ସଂଶୋଧନ ପରେ ଜିଲ୍ଲାରେ 7,38,310 ଜଣ ଭୋଟର ରହିଛନ୍ତି। ପୁରୀ ଜିଲ୍ଲାରେ ଏସ୍ଆଇଆର୍ ପରେ ଆଜି ପ୍ରକାଶିତ ଚିଠା ଭୋଟର ତାଲିକାରେ ମୋଟ 13,2,768 ଜଣ ଭୋଟର ରହିଛନ୍ତି। କନ୍ଧମାଳ ଜିଲ୍ଲାରେ 39,056 ଜଣଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ସେହିଭଳି କଟକରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 19,30,615 ଜଣଙ୍କ ନାମ ରହିଛି। ଯାଜପୁର ଜିଲ୍ଲାରେ ଏହି ତାଲିକାରେ 14,32,087 ଜଣଙ୍କୁ ସାମିଲ କରାଯାଇଛି। ରାୟଗଡ଼ାରେ ଚିଠା ଭୋଟର ତାଲିକାରେ 7,14,700 ଜଣ ମତଦାତାଙ୍କ ମଧ୍ୟରୁ 93.63% ଭୋଟରଙ୍କୁ ସାମିଲ କରାଯାଇଥିବା ଜିଲ୍ଲା ପ୍ରଶାସନ

0: ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟରେ 9,04,134 ଜଣ ମତଦାତା ତାଲିକାରେ ସାମିଲ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଥିବାର ଦୃଷ୍ଟିଗୋଚର ହୋଇଛି। ଫଳରେ ମ୍ୟୁଟେସନ୍ ଏବଂ ଜମିପଟାରେ ଅନ୍ତର୍ଭୁକ୍ତି ସମୟରେ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନିଷ୍ପତ୍ତି ନେଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି, ପଞ୍ଜୀକରଣ ମହାନିରୀକ୍ଷକ, ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ୍ ସମ୍ପୂର୍ଣ୍ଣ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ଭୂଦାନ ଯୋଗ୍ୟ ସମିତିକୁ ଦାନ କରାଯାଇଥିବା ଜମି, ସେଥିରୁ ବଣ୍ଟନ ହୋଇଥିବା ଜମି, ହାଲ୍ ଜମିପଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କ ସପକ୍ଷରେ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରମାଣିତ କରି ଏକ ମାସ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିକାଶ ସୁନିଶ୍ଚିତ କରିବା ସହିତ ଅଙ୍ଗନୱାଡ଼ି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଦେବଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସହ ତୃଣମୂଳ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଶକ୍ତିକରଣ, ଜୀବିକା ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତ ବିନିମୟ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ ପରୀକ୍ଷାର୍ଥୀଙ୍କ ସହ ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ, ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ ଜୁନ୍ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 265.5 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ 4% ଅଧିକ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି।
1: ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ମନା କରାଯାଇଛି ସମୁଦ୍ର ଭିତରକୁ ଯିବା ପାଇଁ। ପବନର ବେଗ ରହିବ 45-55 km/h, ଗଷ୍ଟିଂ ରହିବ ଝଟକା ପବନ। ଅବପାତଟି ନର୍ଥ ଓଡ଼ିଶା ଦେଇ ଗତି କରିବ, ସେଥିପାଇଁ ନର୍ଥ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ହୁଏତ ବର୍ଷା ସହିତ ପବନ 40-50 km/h କମ୍ ଜାଗାରେ ରହିବାର ସମ୍ଭାବନା ରହିଛି।
0: ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବା ସହ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000+ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ନୂଆ କାର୍ ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ୍ ଦେବି।

0: କିଛି ତ ଡିଟେଲ୍ସ ଭରିବାର ଅଛି,
1: ରହିଯା ବୁଦ୍ଧୁ।
0: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି।
2: ଓ
1: ତୁ ବୁଝିଗଲୁ ନା, ରିଲାକ୍ସ।
0: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
3: RBI କହେ ସ୍ମାର୍ଟ ବନ କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ, ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନଦୀ କେବଳ ଜଳଧାରା ନୁହେଁ, ଏହା ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶାନ୍ତ ସ୍ନିଗ୍ଧ ଜଳଧାର ନେଇ ପ୍ରବାହିତ ନଦୀଟି ମା ପରି ଆଶ୍ୱାସନା ଦେଇଥାଏ। ଭାରତରେ ନଦୀକୁ ଲୋକେ ପୂଜା କରନ୍ତି, କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ନଦୀକୁ ନେଇ ସଭ୍ୟତା ଗଢ଼ି ଉଠିଛି। ପ୍ରତ୍ୟେକ ନଦୀର ଆକାର ଓ ଅବସ୍ଥିତିକୁ ନେଇ ନିଜସ୍ୱ ବୈଶିଷ୍ଟ୍ୟ ରହିଛି। ଦେଶ ବିଦେଶର କେତେକ ସ୍ୱତନ୍ତ୍ର ନଦୀ ସମ୍ପର୍କରେ ଆସନ୍ତୁ ଜାଣିବା। କଲମ୍ବିଆରେ ଏପରି ଏକ ନଦୀ ରହିଛି ଯାହା ତରଳ ଇନ୍ଦ୍ରଧନୁ ଭାବେ ବେଶ ପରିଚିତ। ଅସଲରେ କେନୋ କ୍ରିଷ୍ଟେଲ୍ସ ନାମକ ଏହି ନଦୀରେ ପାଞ୍ଚଟି ଭିନ୍ନ ଭିନ୍ନ ରଙ୍ଗ ଦେଖାଯାଏ। ନ୍ୟାସନାଲ୍ ଜିଓଗ୍ରାଫି ଅନୁସାରେ ଏହି ନଦୀକୁ ଗାର୍ଡେନ୍ ଅଫ୍ ଇଡେନ୍ ବା ଦେବତାମାନଙ୍କର ବଗିଚା ବୋଲି କୁହାଯାଏ। ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଏହି ନଦୀର ଜଳଧାର ହଳଦିଆ, ଲାଲ, ସବୁଜ, କଳା, ନୀଳ ଆଦି ରଙ୍ଗରେ ଆପେ ଆପେ ସୁସଜ୍ଜିତ ହୋଇଥାଏ। ତେବେ ଏହାର ବିଭିନ୍ନ ରଙ୍ଗର ଭିନ୍ନ ଭିନ୍ନ କାରଣ ରହିଛି। ଲାଲ ରଙ୍ଗ ନଦୀ ପୃଷ୍ଠରେ ଦେଖାଯାଉଥିବା ମ୍ୟାକେରିନିଆ କ୍ଲେଭିଗେରା ନାମକ ଗଛ ଯୋଗୁଁ ହେଉଥିବା ବେଳେ ପାଣି ଭିତରେ କଳା ରଙ୍ଗର ପଥର, ଚଟାଣ, ସବୁଜ ଶିଉଳି ଲଗା ବାଲି, ହଳଦିଆ ଗଛ ଯୋଗୁଁ ନଦୀ ପାଣିରେ ବିଭିନ୍ନ ରଙ୍ଗ ଦେଖାଯାଏ। ଏସବୁ ଉପରେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ପାଣିର ରଙ୍ଗ ମଧ୍ୟ ବଦଳାଇ ଦିଏ। 62 ମାଇଲ ଲମ୍ବା ଏବଂ 65 ମାଇଲ ଚଉଡ଼ା ବିଶିଷ୍ଟ ଏହି ନଦୀକୁ ଦେଖିବା ଲାଗି ଲା ମାକେରେନା ସହର ଯିବାକୁ ପଡ଼ିଥାଏ। ନଦୀ ଶଯ୍ୟା ପଥୁରିଆ ହୋଇଥିବାରୁ ସେଥିରେ କୌଣସି ବିପଜ୍ଜନକ ଜୀବ ବା ମାଛ ରହନ୍ତି ନାହିଁ। ଜଳବାୟୁ ପରିବର୍ତ୍ତନ କେବଳ ମଣିଷ କି ଜୀବଜଗତ ନୁହେଁ, ବରଂ ନଦୀକୁ ମଧ୍ୟ ପ୍ରଭାବିତ କରୁଛି। ଏହାର ପ୍ରମାଣ ଦେଖିବାକୁ ମିଳିଛି ଆମେରିକାର ଆଲାସ୍କା ରାଜ୍ୟରେ। ବୈଜ୍ଞାନିକମାନେ ସେଠାରେ 75 ସ୍ଥାନକୁ ନେଇ ଗବେଷଣା କରିବା ପରେ ସେଠାକାର ଝରଣା ସହିତ ନଦୀଗୁଡ଼ିକର ରଙ୍ଗ ମଧ୍ୟ ବଦଳୁଥିବାର କହିଛନ୍ତି। ଏହି ପାଣିର ରଙ୍ଗ ନାରଙ୍ଗୀ ହୋଇ ଚାଲିଛି। ପର୍ମାଫ୍ରଷ୍ଟ ତରଳିବା ଯୋଗୁଁ ପାଣିର ରଙ୍ଗରେ ଏପରି ପରିବର୍ତ୍ତନ ଆସୁଛି ବୋଲି ଜଣାପଡ଼ିଛି। ପର୍ମାଫ୍ରଷ୍ଟ ହେଉଛି ମାଟି ତଳେ ସ୍ଥାୟୀ ଭାବେ ଜମା ହୋଇ ରହିଥିବା ଏକ ସ୍ତର ଯେଉଁଥିରେ ମାଟି ସହିତ ବିଭିନ୍ନ ଖଣିଜ ପଦାର୍ଥ ମିଶିଥାଏ। ଏହା ତରଳିଲେ ସେଥିରେ ହଜାର ହଜାର ବର୍ଷ ଧରି ମିଶି ରହିଥିବା ଲୌହ, ତମ୍ବା, ସିସା ଆଦି ବାହାରି ପାଣିର ରଙ୍ଗ ବଦଳାଇ ଦିଏ। କିଛିଦିନ ପୂର୍ବେ ହାୱାଇର ଏକ ଦ୍ୱୀପରେ ଥିବା ପାଣିର ରଙ୍ଗ ବି ଏଭଳି କାରଣରୁ ଗୋଲାପୀ ଦେଖାଯାଉଥିଲା। ଏହି ତଥ୍ୟ ନେଚର ଆଣ୍ଡ ଏନ୍ଭାରମେଣ୍ଟ ଜର୍ନାଲରେ ପ୍ରକାଶ ପାଇଛି। ଭାରତରେ ଏମିତି ଏକ ନଦୀ ଅଛି ଯାହାର ପାଣିକୁ ଛୁଇଁବା ମନା। ଏହି ନଦୀଟି ଅଭିଶପ୍ତ ବୋଲି ପରିଚିତ। ଏହାର ନାମ କର୍ମନାଶା। ଏହା ଉତ୍ତରପ୍ରଦେଶ ଏବଂ ବିହାର ଦେଇ ପ୍ରବାହିତ ହେଉଥିବା ବେଳେ ଗଙ୍ଗା ନଦୀରେ ମିଶିଛି। ନଦୀ ପାଣିକୁ ଦେଖିଲେ ଲୋକେ ଖୁସି ହେଉଥିବା ବେଳେ ଏହି ନଦୀକୁ ଦେଖିଲେ ଏହାର ପାଣି ଛୁଇଁବାକୁ ବି କେହି ସାହସ କରନ୍ତି ନାହିଁ। ବିଶେଷ କରି ଶୁଭକର୍ମ କରିବାକୁ ଯାଉଥିବା ଲୋକେ ଏହି ନଦୀଠାରୁ ଦୂରେଇ ରହନ୍ତି। କିମ୍ବଦନ୍ତୀ କହେ ସତ୍ୟବ୍ରତ ବା ତ୍ରିଶଙ୍କୁ ନାମକ ରାଜା ସଶରୀରରେ ସ୍ୱର୍ଗକୁ ଯିବା ଲାଗି ଗୁରୁ ବଶିଷ୍ଠଙ୍କ ଆଗରେ ଇଚ୍ଛା ପ୍ରକାଶ କଲେ। ତପସ୍ୟା କରିବା ପରେ ତ୍ରିଶଙ୍କୁଙ୍କ ଇଚ୍ଛା ପୂରଣ ହୋଇଥିଲା ଏବଂ ସେ ସ୍ୱର୍ଗକୁ ଯାଇଥିଲେ। ହେଲେ ସେଠାରୁ ଦେବରାଜ ଇନ୍ଦ୍ର ତାଙ୍କୁ ଫେରାଇ ଦେବାରୁ ସେ ଆକାଶରେ ଓଲଟା ଝୁଲି ରହିଲେ। କୁହାଯାଏ ତ୍ରିଶଙ୍କୁଙ୍କ ମୁହଁରୁ ଲାଳ ପଡ଼ି ଏହି ନଦୀ ସୃଷ୍ଟି ହୋଇଥିଲା। ଶେଷରେ ଗୁରୁ ବଶିଷ୍ଠ ନିଜେ ତାଙ୍କୁ ଅଭିଶାପ ଦେଇଥିଲେ। ଏହା ଯୋଗୁଁ ନଦୀ ମଧ୍ୟ ଅଭିଶପ୍ତ ହୋଇଥିଲା। ସ୍ଥାନୀୟ ଲୋକଙ୍କର ବିଶ୍ୱାସ, ଏହି ନଦୀ ଜଳକୁ ଛୁଇଁଲେ ନିଜର ହେଉଥିବା କାମ ମଧ୍ୟ ବିଗିଡ଼ିଯାଏ। ନଦୀରେ ଜଳଧାର ପ୍ରବାହିତ ହୋଇଥାଏ। ତେବେ ବିଶ୍ୱରେ ଏମିତି ଏକ ନଦୀ ଅଛି ଯେଉଁଥିରେ ପଥର ପ୍ରବାହିତ ହେଉଛି। ଏହି ନଦୀରେ ଏତେ ପଥର ବହି ଚାଲିଛି ଯେ ଏହା ପଥର ନଦୀ ବା ଷ୍ଟୋନ୍ ରିଭର ନାମରେ ପରିଚୟ ପାଇଛି। ଏହାକୁ ଷ୍ଟୋନ୍ ରନ୍ ମଧ୍ୟ କୁହାଯାଏ। ଏଭଳି ବିଚିତ୍ର ନଦୀ ରୁଷରେ ପ୍ରବାହିତ ହେଉଛି। ଏହା ନିକଟରେ

0: ଦେବଦାରୁ ଗଛର ଘଞ୍ଚ ଜଙ୍ଗଲ ଥିବାବେଳେ ବିଭିନ୍ନ ପଶୁପକ୍ଷୀଙ୍କ ଉପସ୍ଥିତି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି। କାରଣ ଯାହା ହେଉନା କାହିଁକି ପଥର ନଦୀ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି।
1: ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ବାହାରିଲା ଚିଠା ଭୋଟର ତାଲିକା। ରାଇଜେ ବାଦ ପଡ଼ିଲେ 20 ଲକ୍ଷରୁ ଅଧିକା ଭୋଟର, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଭୂଦାନ ଜମି ବଣ୍ଟନ ଓ ମ୍ୟୁଟେସନ ଉପରେ ଆଇବା ନିର୍ଦ୍ଦେଶ ତକ ଜାରି ହେଲା ସ୍ଥଗିତାଦେଶ। ରାଇଜେ 311 କେନ୍ଦ୍ରରୁ ଆଇଜି ହୋଇଛି ଓଟିଇଟି ପରୀକ୍ଷା। ଆଉର୍ ବଙ୍ଗୋପସାଗରନୁ ହୋଇଥିବାର ଲଘୁଚାପ ଅବପାତି ବଦିଲା, ଆଇବା 24 ଘଣ୍ଟା ଭିତରେ 5 ଜିଲ୍ଲାନ ଅତି ପ୍ରବଳ ବର୍ଷାର ସମ୍ଭାବନା। ପୁରା ଖବର। ରାଇଜେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ପରିଗଣନା ଫର୍ମ ବାଣ୍ଟିବାର ଆଉ ଠୁଲାବାର କାମ ଶେଷ ହେବା ଋତୁରୁ ଆଜି ଚିଠା ଭୋଟର ତାଲିକା ବାହାରିଛି। ଏସ୍ଆଇଆର୍ ପ୍ରକ୍ରିୟାଥି 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟନୁ ହୋଇଥିବାର ସାମ୍ବାଦିକ ସମ୍ମିଳନୀଥି ସୂଚନା ଦେଇକରି ଶ୍ରୀ ଗୋପାଳନ କହିଛନ୍, ରାଇଜେ ଆଗରୁ 3,33,49,591 ଭୋଟର ଥିବାର ବେଳେ ଚିଠା ଭୋଟର ତାଲିକାଥି 3,13,87,034 ଜନ ଭୋଟର ରହିଛନ୍। ସେମାନଙ୍କର ଭିତରେ 1,60,19,176 ଜନ ପୁରୁଷ ଭୋଟର ଆଉ 1,53,65,83 ଜନ ମହିଳା ଭୋଟର ଆଉ 2,775 ଜନ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ହୋଇଥିବାର କି ନାଇଥିବାର, 1,58,000 ଗୁଟେନୁ ଅତକା ଜାଗାନୁ ପଞ୍ଜିକୃତ ଆଉ ଅଲଗା କାରଣ ଲାଗି 14,000 ଭୋଟର ତାଲିକାନୁ ବାଦ୍ ପଡ଼ିଛନ୍। ଅଯୋଗ୍ୟ ଲୋକ ଚିଠା ତାଲିକାନୁ ବାଦ୍ ଦେବାଟା ପ୍ରାଥମିକତା ହେ ବୋଲି ଶ୍ରୀ ଗୋପାଳନ କହିଛନ୍।
1: ଇଏ ତାଲିକା ଅନୁଯାୟୀ ଆମ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ। ବର୍ତ୍ତମାନ ଇଏ ଡ୍ରାଫ୍ଟ ରୋଲ୍ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଟା 1,58,000। ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ନ କରିନାହାନ୍ତି। ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାନୁ ଅଗଷ୍ଟ 4 ତକ ଚିଠା ତାଲିକା ବାବଦ ଦାବି ଆଉ ଆପତ୍ତି ଗ୍ରହଣ କରାଯିବା। ଏସବୁର ଯାଞ୍ଚ ଆଉ ଫଇସଲା ଅଗଷ୍ଟ 4 ସେପ୍ଟେମ୍ବର 2 ଭିତରେ ଶେଷ ହେବା ଋତୁରୁ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ବାହାର କରାଯିବା। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଇବାବ୍ଦେ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ତାଲିକାକେ ପୂରାପୂରି ନିର୍ଭୁଲ ଆଉ ସର୍ବସମାବେଶୀ କରବାର୍ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସୂଚନା ଅନୁସାରେ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍ଙ୍କୁ

0: ବିଭିନ୍ନ ଜିଲ୍ଲା ଲାଗି ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍। ବୌଦ୍ଧ ଆଉ କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ଲାଗି ଆଜି ଚିଠା ଭୋଟର ତାଲିକା ବାହାରିଛି। ଜିଲ୍ଲାପାଳଙ୍କର ସଦ୍ଭାବନା ସଭାଗୃହନୁ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ତାଲିକା ବାହାର କରାଯାଇଛି। ଜିଲ୍ଲାନ 3,41,026 ଜଣ ଭୋଟର ରହିଥିବା ବେଳେ ଆଜି ଚିଠା ତାଲିକାରେ 3,23,394 ଜଣ ଭୋଟରଙ୍କର ନାଁ ବାହାରିଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନାର ପହିଲା କିସ୍ତି ହିସାବରେ ରାଜ୍ୟମାନଙ୍କୁ 25,000 କୋଟି ଟଙ୍କାର ସାହସ ଦେଇଛନ୍। ଆଜି ଆଭାସୀ ଜରିଏ ମନ୍ତ୍ରୀ ଶ୍ରୀ ଚୌହାନ ଏ ମାସର 1 ତାରିଖନୁ ସଫଲ ଭାବେ ଲାଗୁ ହୋଇଥିବା ଭିଭିଜିରାମଜୀ ଯୋଜନା ଲାଗି ସନ୍ତୋଷ ଜାହିର କରିଛନ୍। ଶ୍ରୀ ଚୌହାନ କହିଛନ୍, ମନରେଗା ଯୋଜନା ପୂରାପୂରି ଭାବେ ଲାଗୁ କରବାର୍ ଲାଗି 3 ବର୍ଷନୁ ଅଧିକା ସମୟ ଲାଗିଥିବା ବେଳେ ଏହି ଯୋଜନା ଗୋଟେ ଦିନେ ସାରା ଦେଶରେ ଲାଗୁ କରାଯାଇଛି।
1: मनरेगा को पूरे देश में लागू करने में 3 साल लगे थे, लेकिन मुझे आप सब पर गर्व है, 1 साल 2 साल नहीं, पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 100 दिन नहीं, अब 125 दिन रोजगार, 5 साल में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा।
0: ବିକଶିତ ଭାରତ ସପନକେ ସାକାର କରବାର ଉଦ୍ଦେଶ୍ୟ ଆଇବା 5 ବର୍ଷରେ ଭିଭିଜିରାମଜୀ ଯୋଜନାଥି 2,86,000 ପଞ୍ଚାୟତନ 7,50,000 କୋଟିନୁ ଅଧିକା ଟଙ୍କା ଖର୍ଚ୍ଚ କରାଯିବା ବୋଲି ଶ୍ରୀ ଚୌହାନ କହିଛନ୍। ଏହି ଯୋଜନା ଅଧୀନତି ଦିନିକିଆ ମଜୁରୀ 10% ବଢ଼ିଥିବା ବେଳେ କେନ୍ସି ରାଜ୍ୟ ଦିନିକିଆ ମଜୁରୀ ହାର 300 ଟଙ୍କାନୁ କମ୍ ନାଇଁ ରହେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଭୂଦାନ ଜମି ବଣ୍ଟନଥି ନିୟମ ଉଲ୍ଲଂଘନ ଆଉ ଆଇନଗତ ଜଟିଳତା ଆଶଙ୍କା ଥିବାରୁ ରାଜ୍ୟ ସରକାର ତାର ବଣ୍ଟନ ଆଉ ହିତାଧିକାରୀମାନଙ୍କର ସପକ୍ଷତି ମ୍ୟୁଟେସନ ପ୍ରକ୍ରିୟାକେ ଆଇବା ନିର୍ଦ୍ଦେଶ ତକ ସ୍ଥଗିତ ରଖିଛନ୍। ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଆର୍ଡିସି ଆଉ ଜିଲ୍ଲାପାଳମାନଙ୍କୁ ଏ ବାବଦେ ଚିଠି ଲେଖିଛନ୍। ଆଗନୁ ବଣ୍ଟା ହୋଇଥିବାର ଭୂଦାନ ଜମି ହସ୍ତାନ୍ତର ପଞ୍ଜୀକରଣ ଉପରେ ବିଲ୍ ତୁରନ୍ତ କଟକଣା ଲଗାଯାଇଛି। ସବୁ ଜିଲ୍ଲାପାଳମାନଙ୍କୁ ଦାନ ବଣ୍ଟନ ଆଉ ରେକର୍ଡ ହୋଇଥିବାର ଭୂଦାନ ଜମିର ସବିଶେଷ ରିପୋର୍ଟ ମାସେ ଭିତରେ ଦାଖଲ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ହୋଇଛି। ରାଜ୍ୟର ସବୁ ଜିଲ୍ଲାନ 311 କେନ୍ଦ୍ରଥି 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ ବୋଲି ବୋର୍ଡ଼ ତରଫରୁ ସୂଚନା ଦିଆଯାଇଛି। ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କଟକର ଭିନ୍ ଭିନ୍ କେନ୍ଦ୍ର ବୁଲି ଦେଖିଛନ୍। ପରୀକ୍ଷାର୍ଥୀମାନଙ୍କ ସାଙ୍ଗେ କଥା ହେବାର ସହିତ ମାଧ୍ୟମିକ ଶିକ୍ଷା ପରିଷଦର କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ରନ ସିସିଟିଭି ଆଉ ଡିଜିଲକ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍। ପରୀକ୍ଷାକେ ଠିକ୍ ଭାବେ ପରିଚାଳନା ଲାଗି ସେ ପରିଷଦ ଆଉ ଜିଲ୍ଲା ପ୍ରଶାସନକେ ପ୍ରଶଂସା କରିଛନ୍। ପୁରୀ ଶ୍ରୀମନ୍ଦିରନୁ ମହାପୁରୁମାନଙ୍କର ଶ୍ରୀଅଙ୍ଗନ ଫୁଲୁରୀ ତେଲ ଲାଗି ହେବାନୁ ଜର୍ ଟିକେ କମିଛି। ଦେବସ୍ନାନ ପୁନିଦିନ 108 ଗରା ବାସ୍ନା ପାଇନ୍ତି ଗାଧିକରି ମହାପୁରୁମାନେ ଜ୍ୱର ପଡ଼ିକରି ଅଣସର ଘରେ ଆଜିକେ 6 ଦିନ ହେଲା ଦୈତାପତି ଆଉ ପତି ମହାପାତ୍ରମାନେ ଗୁପ୍ତ ସେବା କରୁଛନ୍। ଆଜି ସୁଦୁ ସ୍ୱାରଙ୍କର ଘରୁ ଆସିଥିବାର ଓଷ ମହାପୁରୁମାନଙ୍କୁ ଲାଗି କରାଯାଇଛି। ମଧ୍ୟାହ୍ନ ଧୂପନୀତି ସର୍ବାରୁତୁରୁ ବେହରଣ ଦ୍ୱାର ଦେଇକରି ଦୈତାପତିମାନେ ଯାଇକରି ଓଷ ଲାଗି କରିଛନ୍। ଶ୍ରୀମନ୍ଦିର ରାଜବୈଦ୍ୟଙ୍କର ପରାମର୍ଶ ଅନୁସାରେ ଆୟୁର୍ବେଦିକ ପଦ୍ଧତିଥି ମହାପୁରୁମାନଙ୍କର ଚିକିତ୍ସା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ବନଖଣ୍ଡ ତରଫୁ 77 ନମ୍ବର ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ପରିବେଶର ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଆଉ ସବୁଜ ପରିବେଶ ବନାବାର ଲାଗି ଚାରା ଯୋଗାବାରକେ ଗୋଟିଏ ଜନ ଆନ୍ଦୋଳନ କରବାର ଲାଗି ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। କାର୍ଯ୍ୟକ୍ରମଟି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଦେବଗଡ଼ ବନଖଣ୍ଡ ଅଧିକାରୀ ଆଉ ଅଲଗା ଅତିଥିମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାର ସବୁ ଧାନ ମଣ୍ଡିଥି ଚାଷୀମାନଙ୍କରନୁ 100% ଧାନ ଘିନା ଯାଇଥିବାର ଜଣାପଡ଼ିଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ରବି ଧାନ ଘିନା ପ୍ରକ୍ରିୟା ଠିକ୍ ଭାବେ ଶେଷ ହୋଇଛେ ବୋଲି କହିଛନ୍। ଶ୍ରୀ ଢୋଲକିଆ କହିଛନ୍, ପହିଲା କ୍ଷେପେ କେତେଟା ସମସ୍ୟା ଦେଖାଦେଇଥିଲେ ବି ସେମାନଙ୍କର ସଫଲ ସମାଧାନ ହେବାର ସହିତ ଚାଷୀମାନଙ୍କରନୁ ଧାନ ଘିନା ଯାଇକରି ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦିଆଯାଇଛି। ସୂଚନା ଅନୁସାରେ ଜିଲ୍ଲାର 9,78,000 କ୍ୱିଣ୍ଟାଲ ଧାନ ଘିନ୍ବାର ଲକ୍ଷ୍ୟ ରଖାଯାଇଥିବା ବେଳେ 9,64,000 କ୍ୱିଣ୍ଟାଲ ଧାନ ଘିନା ଯାଇଛି। ନୂଆପଡ଼ା ଜିଲ୍ଲା

0: ସାଉଥ ହୋଇକରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଉଛେ। ଆଇବା 24 ଘଣ୍ଟା ଭିତରେ ଏଇଟା ଓଡ଼ିଶା ସମୁଦ୍ର ଖଣି ବାଲେଶ୍ୱର ପାଖର ଚାନ୍ଦବାଲି ଆଉ ଦୀଘା ଭିତରେ ପାର କରବାର ସମ୍ଭାବନା ରହିଛେ। ଏତାର ପ୍ରଭାବଥି ଦକ୍ଷିଣ ପଶ୍ଚିମ ମୌସୁମୀ ଅତ୍କା ସକ୍ରିୟ ହେବାର ସହିତ ରାଜ୍ୟର ଭିନ୍ ଭିନ୍ ଜାଗାନୁ ପ୍ରବଳନୁ ଅତି ପ୍ରବଳ ବର୍ଷା ଲାଗି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ଅନୁଗୁଳ, କନ୍ଧମାଳ ଜିଲ୍ଲାର କେତେଟା ଜାଗାନୁ ଅତିନୁ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛେ। ବର୍ଷା ବାବଦେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍,
1: ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କଟକ ଏବଂ ନବରଙ୍ଗପୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45-55 କିଲୋମିଟର/ଘଣ୍ଟା। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
0: ବୌଦ୍ଧ ଜିଲ୍ଲା ଲାଗି ଭାରତୀୟ ପାଣିପାଗ ବିଭାଗ ତରଫରୁ ଜବର ବର୍ଷାର ସମ୍ଭାବନାକେ ନଜର ନେଇକରି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସବୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ଜରୁରୀକାଳୀନ ଆଭାସୀ ବୈଠକ କରିକରି ସ୍ଥିତିର ସମୀକ୍ଷା କରିଛନ୍। ବୈଠକଟି ଜିଲ୍ଲାପାଳ ସବୁ ବିଭାଗକେ ସବୁନୁ ଅତ୍କା ସତର୍କତା ଗ୍ରହଣ କରିକରି ଜରୁରୀକାଳୀନ ପରିସ୍ଥିତିର ତୁର୍ତ୍ତି ମୁକାବିଲା ଲାଗି ପ୍ରସ୍ତୁତ ରହିବାରକେ ନିର୍ଦ୍ଦେଶ ଦେଇଥିଲେ। ସେଆଡ଼େ ନୂଆପଡ଼ା ଜିଲ୍ଲାନୁ ଜବର ବର୍ଷା ଲାଗି ଭିନ୍ ଭିନ୍ ଖାଲୁଆ ଜାଗାନୁ ବର୍ଷା ପାଣି ଜମି ରହିଛି। କେତେଟା ଜାଗାନୁ ସଡ଼କ ଉପରେ 2-3 ଫୁଟର ବର୍ଷା ପାଣି ଯାଉଛି। ଆଜି ଜିଲ୍ଲାନୁ ସବୁନୁ ଅତ୍କା 532.2 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାର ଆମର ସମ୍ବାଦଦାତା ଜଣାଇଛନ୍। ଶେଷ ମୁଖ୍ୟ ଖବର ଫେରଗାଏ। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ବାହାରିଲା ଚିଠା ଭୋଟର ତାଲିକା। ରାଜ୍ୟ ବାଦ ପଡ଼ିଲେ 20 ଲକ୍ଷରୁ ଅତ୍କା ଭୋଟର, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟ 311 କେନ୍ଦ୍ରନୁ ଆଜି ହୋଇଛି ଓଟିଇଟି ପରୀକ୍ଷା। ଆଉର୍ ବଙ୍ଗୋପସାଗରନୁ ହୋଇଥିବାର ଲଘୁଚାପ ଅବପାତି ବଦଲିଲା। ଆଇବା 24 ଘଣ୍ଟା ଭିତରେ 5 ଜିଲ୍ଲାନ ଅତି ପ୍ରବଳ ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

0: ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ତ୍ୱରାନ୍ୱିତ କରିବା ସହ ସହଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିବ। ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ଶ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ଦିଗ ଉନ୍ମୁକ୍ତ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $30 ବିଲିୟନ୍ ଅଧିକ ରହିଥିବା ବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତର ଇଣ୍ଡୋନେସିଆକୁ ନୁହେଁ, ବରଂ ଭାରତରେ ଇଣ୍ଡୋନେସିଆର ପୁଞ୍ଜିନିବେଶ ପାଇଁ ଆଶା ରହିଛି ବୋଲି ସେ କହିଛନ୍ତି। ଇଣ୍ଡୋନେସିଆ ଭାରତର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭାରତ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବେ ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟମିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ କାଳରେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ

ରୋଡ୍ରିଗୁଏସ୍ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୁଶ୍ରୀ ରୋଡ୍ରିଗୁଏସ୍ ଭେନେଜୁଏଲାର ଦୁର୍ଦ୍ଦିନ ସମୟରେ ଆମେରିକା, କତ୍ତର, ଫ୍ରାନ୍ସ, ଭାରତ, ବାରବାଡୋଟ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନା ସେମାନଙ୍କର ମାନବୀୟ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭେନେଜୁଏଲା ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଭେନେଜୁଏଲା କେବେ ବି ସେମାନଙ୍କର ଉତ୍ସର୍ଗୀକୃତ ସହାୟତା ଏବଂ ପ୍ରତିବଦ୍ଧତା ମନୋଭାବକୁ ଭୁଲି ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବିଶିଷ୍ଟ ଜନଜାତି ନେତା ତଥା ପୂର୍ବତନ ଜଙ୍ଗଲ ବିଭାଗ ମନ୍ତ୍ରୀ ମୋହନ ସିଂ ରାଠୱାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଗୁଜରାଟ ବିଧାନସଭା କାଳରେ ଦୀର୍ଘ ବର୍ଷ ଧରି ସ୍ୱର୍ଗତ ରାଠୱାଙ୍କ ସହ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଜନଜାତି ବର୍ଗର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ସାଇକେଲ୍ ଫିଟ୍ ଇଣ୍ଡିଆ ସଣ୍ଡେର 80ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ସାଇକେଲ୍ ଚାଳନା ଏବଂ ଗଣଦୌଡ଼ରେ 9000 ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଯୋଗ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଭାବେ ସକ୍ରିୟ ଜୀବନଶୈଳୀକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସାଇକେଲ୍ ଚାଳନା ଦ୍ୱାରା ମଣିଷର ହୃଦ୍ଯନ୍ତ୍ର, ମନ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ମୋବାଇଲ୍ଠାରୁ ଅତି କମ୍ରେ 1 ଘଣ୍ଟା ଦୂରରେ ରହି ଶାରୀରିକ କାର୍ଯ୍ୟରେ ସମୟ ନିୟୋଜିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି ଚମ୍ପାବତ ଜିଲ୍ଲାର ତାନାକପୁରଠାରୁ କୈଳାସ ମାନସରୋବର ଯାତ୍ରାର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦଳରେ 49 ଜଣ ତୀର୍ଥଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ ପୁରୁଷ, 15 ଜଣ ମହିଳା ଏବଂ ଜଣେ ଡାକ୍ତର ରହିଛନ୍ତି। ଏହି ଅବସରରେ ଶ୍ରୀ ଧାମି କହିଛନ୍ତି, କୈଳାସ ସରୋବର ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ସଚେତନତା, ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସନାତନ ସଂସ୍କୃତି, ପ୍ରାଚୀନ ମନ୍ଦିରର ସଂରକ୍ଷଣ ଏବଂ ପ୍ରୋହାହନମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଧାମି ତୀର୍ଥଯାତ୍ରୀମାନଙ୍କ ନିରାପଦ ଓ ସଫଳ ଯାତ୍ରା କାମନା କରିଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡରେ ଲର୍ଡ଼ସ କ୍ରିକେଟ୍ ପଡ଼ିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ନ୍ୟୁଜର୍ସିଠାରେ ବ୍ରାଜିଲ୍ ଏବଂ ନରୱେ ମଧ୍ୟରେ ମୁକାବିଲା ହେବ। ଏହା ଭାରତୀୟ ସମୟ ରାତି 5:30 ଆରମ୍ଭ ହେବ। ଆସନ୍ତାକାଲି ପ୍ରାତଃ 5:30 ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମେକ୍ସିକୋ ସିଟିଠାରେ ଇଂଲଣ୍ଡ ଏବଂ ମେକ୍ସିକୋ ମଧ୍ୟରେ ଖେଳ ହେବ। ଫିଲାଡେଲଫିଆଠାରେ ଆଜି ସକାଳେ ଅନୁଷ୍ଠିତ 16 ରାଉଣ୍ଡ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରି ବିଜୟ ହାସଲ କରିଛି। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ହଷ୍ଟନ୍ଠାରେ ମରକୋ କାନାଡାକୁ 3-0 ପରାସ୍ତ କରି ବିଜୟୀ ହୋଇଛି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଏବଂ ରୁଷ୍ର ରୋମାନ୍ ସାଫିଲିନ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଜାନିକ୍ ସିନର୍ ଏବଂ ଜାପାନର ସିନ୍ତାରୋ ମୋଜିଜିକିଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରି କ୍ୱାର୍ଟର ଫାଇନାଲ୍ର ଏକ ମ୍ୟାଚ୍ରେ ପୋଲାଣ୍ଡର ହୁବର୍ଟ ହୁର୍କାଜ୍ ଏବଂ ଜର୍ମାନୀର ଜାନ୍ ଲୋନାର୍ଡ ଷ୍ଟ୍ରମ୍ ପରସ୍କରକୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍ କାନାଡ଼ାର ଫେଲିକ୍ ଅଗର ଆଲିଆସିମ୍ ଏବଂ ସ୍ପେନ୍ର ଆଲେକ୍ଜାଣ୍ଡ୍ରୋ ଡ୍ରାଭିଡୋଭିସ୍ ଫୋକିନାଙ୍କ ମଧ୍ୟରେ ଖେଳାଯିବ। ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା ଏବଂ ସେହି ଦେଶର ବର୍ବୋରା ରେଜିଜୋକଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କଚ୍ଛ, କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ

0: ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବିଶ୍ୱପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ସେବାୟତ ଅଧିକାରୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ରଥଯାତ୍ରା ଓ ସମସ୍ତ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୈଠକ ପରେ ବିଧାୟକ ଗଣେଶ୍ୱର ବେହେରା କହିଥିଲେ,
2: ସବୁ ଦୃଷ୍ଟିରୁ କିପରି ଏହା ତ୍ରୁଟିଶୂନ୍ୟ ଯାତ୍ରା ହେବ, ସୁରୁଖୁରୁରେ ଠାକୁରଙ୍କ ପହଣ୍ଡିଠାରୁ ଆରମ୍ଭ କରି ମାନେ ଆଡ଼ପ ବିଜେ ଏବଂ ପୁଣି ଆଡ଼ପ ବିଜର ପହଣ୍ଡିଠାରୁ ଆରମ୍ଭ କରି ରଥଯାତ୍ରା ଏବଂ ତା ସହିତ ନୀଳାଦ୍ରି ବିଜୟ ହେବ ଆଲୋଚନା କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଦାୟିତ୍ୱ ମଧ୍ୟ ଦିଆଯାଇଛି, ନିର୍ଦ୍ଦିଷ୍ଟ ଭାବରେ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି, ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯାଇପାରିବ, ଭିଡ଼ ନିୟନ୍ତ୍ରଣ କରାଯାଇପାରିବ, ସେଥିରେ ସମସ୍ତେ ଦାୟିତ୍ୱ ନେଇଛନ୍ତି ଏବଂ ସମସ୍ତଙ୍କ ତରଫରୁ ଭକ୍ତମାନଙ୍କୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏବଂ ମୋର ବିଶ୍ୱାସ ଏ ବର୍ଷ ତ୍ରୁଟିଶୂନ୍ୟ ଭାବରେ ଏଇ ଯେଉଁ ପବିତ୍ର ପର୍ବ ଠାକୁରଙ୍କ ରଥଯାତ୍ରା ବା ଘୋଷଯାତ୍ରା ସମାପିତ ହେବ। ଏଥିପାଇଁ ସରକାର ଏ ବର୍ଷ 1 କୋଟି ଟଙ୍କା ଦେଇଛନ୍ତି, ଇଏ ଗୋଟିଏ ଭଲ କଥା। ତେଣୁ ସେ ଟଙ୍କାରେ ନୂଆ କାଠ କିଣାଯାଇ କାମ ଚାଲିଛି, କାମ ସରିଲା ପରେ କେତେ ବ୍ୟୟ ହେଉଛି, କେଉଁ ବାବଦରେ ବ୍ୟୟ ହେଉଛି ତାହା ମଧ୍ୟ ପ୍ରକାଶ ପାଏ। ଆମର ବିଶ୍ୱାସ ଯେ ଏଥର ଯେହେତୁ ନିର୍ମାଣ ଜନିତ ତ୍ରୁଟି ପାଇଁ ସମସ୍ୟା ହେଉଥିଲା, ନିର୍ମାଣ ଜନିତ ତ୍ରୁଟି ରହିବ ନାହିଁ, ସେଥିପାଇଁ ଏଥର IIT ତରଫରୁ ବିଶେଷଜ୍ଞ ଡକାଯାଇଥିଲା, ସେ କାଲି ପରିଦର୍ଶନ କରି ତାଙ୍କର ପରାମର୍ଶ ଦେଇଯାଇଛନ୍ତି।
1: ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା କହିଥିଲେ,
3: ରାଜ୍ୟ ସରକାରଙ୍କର ଅନୁଦାନ ମିଳିଛି, ସେ ଅନୁଦାନକୁ ବ୍ୟବହାର କରି ଏଥର ପ୍ରାୟ 90 ଭାଗ ନୂଆ ପ୍ରସ୍ତୁତ ହୋଇଛି ଏବଂ ଏହି ନୂଆ ରଥ ପରିଚାଳନା କରିବା ପାଇଁ ଆମର ବୈଷୟିକ ପରାମର୍ଶଦାତା ମଧ୍ୟ ଆମକୁ ଆସିକରି IIT ଭୁବନେଶ୍ୱରରୁ ନିରୀକ୍ଷଣ କରିକି ଯାଇଛନ୍ତି। ଭୋଇ ସେବାୟତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣକାରୀ ଯେଉଁ ଭୋଇ ସେବାୟତ ଅଛନ୍ତି ତାଙ୍କୁ ମଧ୍ୟ ଆମେ ନିମନ୍ତ୍ରଣ କରିଛୁ, ସେମାନେ ମଧ୍ୟ ଆସି ଅନୁଧ୍ୟାନ କରିବେ ରଥ ନିର୍ମାଣ ଯେମିତି କୌଣସି ତ୍ରୁଟି ବିଚ୍ୟୁତି ରହିବ ନାହିଁ ସେ ବାବଦରେ ପରାମର୍ଶ ଦେବେ। ଆଉ ରଥଯାତ୍ରା ସମୟରେ ଯାହା କିଛି ଆବଶ୍ୟକୀୟ କାର୍ଯ୍ୟ ରହିଛି, ସ୍ଥାନ ନିର୍ମାଣ କଥା ହେଉ, ଡ୍ରେନ୍ ସଫା କରିବା କଥା ହେଉ, ଆଲୋକୀକରଣ ବ୍ୟବସ୍ଥା ହେଉ, ଏ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ଏ ବାବଦରେ ନିର୍ଦ୍ଦେଶ ଦିଆଯାଇଛି ଯେମିତି ଠିକ୍ ସମୟରେ ସେ ତାଙ୍କର କାର୍ଯ୍ୟ ସାରିବେ ଏବଂ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ।
1: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଗସ୍ତରେ ଆସି ଶ୍ରୀ ବଳଦେବଜୀଉ ଓ ମା ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରୟାସ କରିବେ ବୋଲି କହିଥିଲେ। କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ PM କିଷାନ ଉତ୍ସବ ପାଳିତ ହୋଇଛି। ଜିଲ୍ଲାର ପ୍ରାୟ 1,27,000 ଚାଷୀଙ୍କ ବ୍ୟାଙ୍କ ଖାତାକୁ 25 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡିଜିଟାଲ ମାଧ୍ୟମରେ ଜମା କରାଯାଇଛି। ଏହି ଅବସରରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ କୃଷି ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ବିଭିନ୍ନ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ନିୟମିତ ଯୋଗାଭ୍ୟାସ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ବିବାହ ବିଚ୍ଛେଦ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

0: मिनट कार्यक्रम चास्पास तेरे पूर्व सूचना
1: ରହିଥାଏ।

0: ମାନଙ୍କଠାରୁ ଆରମ୍ଭ କରି ସମସ୍ତଙ୍କୁ ଆମେ ଗଛ ଆମର ଆବଶ୍ୟକତା ଆମର ଏହାର ଭୂମିକା ବାବଦରେ ଆମେ ଜାଗୃତ କରିଆସୁଛୁ। ଉତ୍ତର ବନଖଣ୍ଡ ତରଫରୁ ଆମେ ବହୁତ ମାତ୍ରାରେ ସମସ୍ତ ପ୍ରତ୍ୟେକ ସେକ୍ସନ ବିଟ୍ ସମସ୍ତେ ଏହାକୁ ମହାସମରରେ ଜାଗୃତ କରବାର୍ ଲାଗି ଲୋକର ମନରେ ପେଡ଼ ଲଗେଇବାର୍ ଲାଗି ଜାଗୃତ କରବାର୍ ଲାଗି ଏଇଟା କରିଆସୁଛୁ ଆଉ ଆଗ୍କେ ବି କରୁଥିମୁ। ଏଇଟା
1: ନିହାତି ବଢ଼ିଆ କଥା କହିଲେ ଆଜ୍ଞା, ଯେ ଆମେ ସମସ୍ତଙ୍କେ ଜାଗୃତ କରବାର କଥା ଆର୍ ଆମେ ସମସ୍ତେ ନିଜେ ନିଜେ ନିଜର ଆଡ଼ୁ ଗଛ ଲଗାବାର କଥା। ଗଛ ଲଗାଲେ ଯାଇକରି ଆମର ଏଇ ଯେନ୍ ଆଜିକାଲିର ତାପମାତ୍ରା ବୃଦ୍ଧି ଦେଖା ଦେଉଛେ ଏଇଟା ଆମେ ସନ୍ତୁଳନ ରହିପାରବା। ଆର୍ ଇ ଜୁଲାଇ ମାସର ପହିଲା ସପ୍ତାହନେ ଇ ଯେନ୍ ବନ ମହୋତ୍ସବ ସପ୍ତାହ ପାଳନ କରାହଉଛେ ଆଜ୍ଞା, ମୋର ହିସାବରେ ଇଟା ଆମକେ କମ୍ ପଡ଼ବା ଗଛ ଲଗାଲେ ହେନ୍ତା କି ତା ଉପରେ ଆର୍ କିଛି କହିପାରବେ ଆଜ୍ଞା?
0: ନାଇଁ, ବିଲକୁଲ କଥା ଆପଣ ଯେନ୍ଟା କଥା କହିଲେ ସେଇଟା ସତ କଥା ହେ। ଯେହେତୁ ମନସୁନଟା ଆମର ସାଧାରଣତଃ ଜୁନ ସେକେଣ୍ଡ ୱିକ୍ ଫାଷ୍ଟ ୱିକ୍ରେ ଆସେ, କିନ୍ତୁ ଧୀରେ ଧୀରେ ତାପମାତ୍ରାର ପରିବର୍ତ୍ତନ ସତୁନ କ୍ଲାଇମେଟ ଚେଞ୍ଜ ସତୁନ ଏବେ ଜୁନ ମାସରୁ ନେଇକରି ବି ଆଜି ବି ଆପଣ ଦେଖନ୍ ଜୁଲାଇ ଫାଷ୍ଟ ୱିକ୍ରେ ଆମେ ପଦାର୍ପଣ କରିଛୁ, ତଥାପି ଆମକୁ ଯେତେ ବୃଷ୍ଟିପାତ ହେବା କଥା ସେତିକି ପରିମାଣରେ ବୃଷ୍ଟି ନେଇ ହେବା। କିନ୍ତୁ ଏହାର କାରଣ ହେଉଛେ ଅଧିକ ସଂଖ୍ୟାରେ ଆମେ ପରିବେଶକୁ ପ୍ରଦୂଷଣ କଲୁ, ବହୁତ ମାତ୍ରାରେ ଜଙ୍ଗଲ କ୍ଷୟ ହେଲା, ସେଥିର୍ଲାଗି ଏ କ୍ଲାଇମେଟ ଚେଞ୍ଜ ହେଲା, ଯାହାଫଳରେ ଆମେ ଆଜି ଭୟଙ୍କର ପରିସ୍ଥିତି ଉପୁଜିଛେ।
1: ନିହାତି ଭାବରେ ଆଜ୍ଞା, ଆରୁ ଯେନ୍ତା ଆମେ ଜାଣିଛୁଁ ଯେ ଗୋଟେ ଗଛ ଥିଲେ ଯାଇକରି ଆମର ଜୀବନଟା ଆମର ରହିପାରବା, ତ ଯେନ୍ତା ଆମେ ଜାଣିଛୁଁ ଗଛଟିଏ କେ ଜୀବନଟିଏ ବୋଲିକରି, ତ ଆଜ୍ଞା ଆମେ କାଣା କାଣା ପଦକ୍ଷେପ ନିଜରକୁ ନେଇପାରମା? ଆପଣଙ୍କ ହିସାବରେ ଆମର ଶ୍ରୋତା ବନ୍ଧୁକେ ଆପଣ କାଣା ବାର୍ତ୍ତା ଦେବାର ଲାଗି ଚାହିଁବେ?
0: ଆପଣ ବିଲକୁଲ ଭଲ କଥା କହିଲେ। ଆପଣ ଏବେ ଜାଣିଥିବେ ଆମର ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏକ ପେଡ଼ ମା କେ ନାମ ଯେନ୍ ଅଭିଯାନଟା ଆରମ୍ଭ କରିଛନ୍, ସେଇଟା ବାସ୍ତବରେ ବହୁତ ପ୍ରଶଂସନୀୟ ଆର୍ ବହୁତ ମାତ୍ରାରେ ସକ୍ସେସ ବି ହେଇଛୁ ଆମେ। ଆହୁରି ସମସ୍ତଙ୍କୁ ଗୋଟେ ଜାଗୃତ ହେଇଛି ଯେ ଖାଲି ମା ନାନେ ଏକା ପେଡ଼ ଲଗେଇଲେ ନେଇ, ଆମେ ଆମର ବାର୍ଥଡ଼େ ହଉ ସେଲିବ୍ରେସନ୍ କରୁଛୁ, କି କୌଣସି ବୈବାହିକ ଜୀବନରେ କିଏ ବିବାହ ଆନିଭର୍ସରି ମନାଉଛି, ତ ଅନ୍ୟାନ୍ୟ ଫଙ୍କସନ୍ରେ ବି ବିବାହ ବାନ୍ଧି ହେଲା ବେଲ୍କେ ବି ଆମେ ସେ ଟାଇମ୍ରେ ବି ଗଛ ଲଗେଇକରି ଆମେ ପ୍ରତିଜ୍ଞା କର୍ମା ଆର୍ ସୁନ୍ଦର ପରିବେଶକେ ଧରିତ୍ରୀକେ ଆମେ ସବୁ ଜିମାରେ ପରିଣତ କରବାର୍ ଲାଗି ସମ୍ପୂର୍ଣ୍ଣ ପ୍ରୟାସ କରବା କଥା।
1: ବହୁତ ବଢ଼ିଆ କଥା କହିଲେ ଆଜ୍ଞା, ନିଶ୍ଚିତ ଭାବରେ ଆମେ ସମସ୍ତେ ଜାଗୃତ ହେବାର କଥା, ସଚେତନ ହେବାର କଥା, ଆଉ ଆପଣ ଯେନ୍ତା କହିଲେ ସମସ୍ତେ ଗୋଟେ ଗୋଟେ ପ୍ରତିଜ୍ଞା କରବାର କଥା, ନିଶ୍ଚିତ ଭାବରେ ସବେ ଗୋଟେ ଗୋଟେ ଗଛ ଲଗାବାର କଥା। ତ ଆଜ୍ଞା ଆପଣ ଆମକେ ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ଆମର ବନ ମହୋତ୍ସବ ସପ୍ତାହ ଉପରେ ସବୁ ଜିନିଷ ଆମକେ ବୁଝେଇ ଦେଲେ, ତ ଆଜ୍ଞା ଆପଣ ଆମକେ ଏତିକି ସମୟ ଦେଲେ ତାର ଲାଗି ଆମର ଆକାଶବାଣୀ ଭବାନୀପାଟନା ତରଫରୁ ଆଜ୍ଞା ଆପଣଙ୍କୁ ଢେର ସାରା ଧନ୍ୟବାଦ ଆର୍ ଜୁହାର।
0: ଜୁହାର ଆଜ୍ଞା, ସମସ୍ତଙ୍କୁ ନମସ୍କାର। ମୁଁ ଫେର ଥରେ ଅନୁରୋଧ କରୁଛେ ସମସ୍ତେ ଗୋଟେ ଗୋଟେ ଗଛ ଲଗାଉନ୍, ଆର୍ ଆମର ଏଇ ଉତ୍ତର ବନଖଣ୍ଡ ମଧ୍ୟ ବହୁତ ପ୍ରୟାସ ଚଲେଇଛି, ଆରୁ ସମସ୍ତେ ଗୋଟେ ଗୋଟେ ଗଛ ଲଗେଇକରି ଏ ଧରିତ୍ରୀକୁ ସବୁଜିମାରେ ପରିଣତ କରନ୍। ଏତିକି କହିକି ମୁଁ ଆପଣଙ୍କୁ ନମସ୍କାର କରୁଛି, ଅଭିନନ୍ଦନ କରୁଛି ବନ ମହୋତ୍ସବ ଉପଲକ୍ଷେ। ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା।
2: ଶୁଣିଲି ରେ ଭେ, ତୁଇ ଗୋଟେ ଗୋଟେ କରି ଯେନ୍ତା ପଚାରି ଦେଲୁ ଆଜ୍ଞା କେ, ଆଜ୍ଞା ବି ହିନ୍ତି କରି ଉତ୍ତର ଦେଲେ, ଆର୍ ଯେନ୍ ଯେନ୍ କଥା ବାକି ଥିଲା ଜାନବାଟା କେତେ ନୂଆ କଥା ଜାନି ହେଲା।
3: ହଏ ନାନୀ, ତ ଆଜ୍ଞା କେ ମୁଇଁ ତ ଧନ୍ୟବାଦ ଦେଇଛେ ବୋଲନୁ, ତାର ସଙ୍ଗେ ସଙ୍ଗେ ଆମର ବୈଠକ ତରଫନୁ ଫୁନି ଆର୍ ଗୋଟେ ଧନ୍ୟବାଦ ଗୋଟେ ଦଉଁ। କାଁ ବୋଲଛୁ, ଗାନା ବାଜନା ଟିକେ ଶୁନମା କି କେନ୍ତା?
2: ଗାନା ନେ ଶୁଣିଲେ ଗୋଟେ ମନ ଉଲ୍ଲାସ ହେସି କେ?
3: ହଏ
2: ଗାନାର ବ୍ୟବସ୍ଥା କରେଇଛୁ କି ନିଜେ?
3: ନାନୀ ତୁଇ ଗୋଟେ ହେଦିନ ଫୁନି ଗୀତ ଶୁଣେଇଥିଲୁ, ମୁଇଁ ଗୋଟେ ହେନ୍ତା ଗୀତ ଶୁଣାବି ବୋଲୁଛେ।
2: ହଁ ରେ ଭେ, ଚାଲ ଶୁନୁ।

0: ସେତେବେଳେ ହ୍ୟୁମିଡ଼ିଟି ଅଧିକ
1: ଆଜ୍ଞା,
0: ତେଣୁ ବର୍ଷା ଦିନେ ଚାଷ କରିବା ପାଇଁ ଆମ ଅଞ୍ଚଳରେ ଏଇଟା ବହୁତ ଉପଯୁକ୍ତ ଅଟେ, ମାଟି ମଧ୍ୟ ଉପଯୁକ୍ତ।
1: ଆଜ୍ଞା ଆଜ୍ଞା ଆଜ୍ଞା, ଆଉ ଗୋଟେ କଥା ରହିଲା ଆଜ୍ଞା, ଆମର ଚାଷୀମାନଙ୍କୁ ଯେତେବେଳେ ଚାଷ ବିଷୟରେ କହି ଦିଆଯାଉଛି, କିସମ କଥା ଗୋଟେ ସାଙ୍ଗେ ସାଙ୍ଗେ ପଚାରୁଛନ୍, କେନ୍ କିସମ ଅଛି, କେନ୍ କେନ୍ ପ୍ରକାରର ଅଛି, ତ ସୋୟାବିନ୍ର ଏମିତି କିଛି କିସମ ଅଛି? ଆଜ୍ଞା
0: ଆଜ୍ଞା, ବଢ଼ିଆ କଥାଟେ ପଚାରିଲେ। ମୁଁ ଆଉ ଗୋଟିଏ କଥା ଟିକେ କହିବା ପାଇଁ ଚାହୁଁଛି, ଆମର ଯେଉଁ ଏଇ ଆଞ୍ଚଳିକ ଗବେଷଣା ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର ଭବାନୀପାଟଣାରେ ଅଛି, ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ, ସେଠି ଆମର ଗୋଟେ ସର୍ବଭାରତୀୟ ସମନ୍ୱିତ ସୋୟାବିନ୍ ପ୍ରକଳ୍ପ ଗୋଟେ ଚାଲିଛି, ଆମର ଅଲ୍ ଇଣ୍ଡିଆ କୋଡିନେଟର ରିସର୍ଚ୍ଚ ପ୍ରୋଜେକ୍ଟ ଅନ୍ ସୋୟାବିନ୍, ଯେଉଁଠିକି ଆମେ ଏଇ ଅଞ୍ଚଳ କ'ଣ କିସମ ଆମର ଭଲ ଉତ୍ପାଦନ ଦେଇପାରିବ, କ'ଣ କ'ଣ ଉନ୍ନତ ପ୍ରଣାଳୀ ଚାଷ ପଦ୍ଧତି ଆମର ହେଇପାରିବ, ସେଗୁଡ଼ା ସବୁ ଆମେ ଗବେଷଣା କରିକି ଆମେ ବାହାର କରିଛୁ। ତେଣୁ ଏଇ ଆମ ଅଞ୍ଚଳ ପାଇଁ MSES 1460, RSC 10-46, RSC 11-07, JS 20-116, NRC 136, NRC 128, AMS 2014-1, ଏଇସବୁ କିସମର ଉତ୍ପାଦନ ଆମ ଅଞ୍ଚଳରେ ଭଲ।
1: ଆଉ ଗୋଟେ କଥା ରହିଲା ଆଜ୍ଞା, ଯେ ଆମେ ଯେତେବେଳେ କେନ୍ସି ଚାଷବାସ କରୁଛୁ, ଆମର ଦାସିଦା ମାନେ କହୁଛନ୍ ଯେ ଏକର କେ ଏତକି ପଡ଼ବା, ଏତକି ପୁଟି ପଡ଼ୁଛେ କି ଏତକି, ତ ଇ ଯେନ୍ ମଞ୍ଜିଟା ଆବଶ୍ୟକ କେତେ ହେବା ଆଜ୍ଞା ଏକର ପିଛା ଆମର ସୋୟାବିନ?
0: ଆଜ୍ଞା, ଆମର ସୋୟାବିନ ମଞ୍ଜି ଏକରକୁ 20-24 କିଲୋ ହେଲେ ଆମେ ଗୋଟେ ଏକର ପର୍ଯ୍ୟନ୍ତ ଆମେ ଚାଷ କରିପାରିବା।
1: ଆଜ୍ଞା ଆଜ୍ଞା, ଏବେ ବୁନବାର ସମୟ ଗୋଟେ ଆଜ୍ଞା,
0: ଆଜ୍ଞା
1: ତ କେନ୍ ସମୟ ବୁନମା ଆଜ୍ଞା?
0: ଆମର ସୋୟାବିନ ଫସଲ ଆଜ୍ଞା ଖରିଫ ଋତୁ ଅର୍ଥାତ୍ ବର୍ଷା ଋତୁରେ ହେଇପାରିବ,
1: ଆଜ୍ଞା,
0: ଏବଂ ରବି ଅର୍ଥାତ୍ ଶୀତ ଋତୁରେ ମଧ୍ୟ ହେଇପାରିବ।
1: ଆଜ୍ଞା ଆଜ୍ଞା,
0: ଖରିଫ ଋତୁରେ ଆମେ ଜୁଲାଇ ମାସର ତୃତୀୟ ସପ୍ତାହ ରୁ ଆମେ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବୁଣିବା ଆବଶ୍ୟକ।
1: ଆଜ୍ଞା ଆଜ୍ଞା,
0: କାହିଁକି ନା ଆମେ ଜୁନ୍ ମାସର ପ୍ରଥମ ସପ୍ତାହରେ ବୁଣିଲେ କ'ଣ ଅସୁବିଧା ହେଉଛି ଆଜ୍ଞା, ଏ ହେଉଛି ଗୋଟେ 100-ଦିନିଆ ଫସଲ।
1: ଆଜ୍ଞା ଆଜ୍ଞା,
0: ତେଣୁ ଆମର ଜୁନ୍ ମାସର ପ୍ରଥମ ସପ୍ତାହରେ ବୁଣିଲେ ସେଇଟା ଅକ୍ଟୋବର ମାସ ପ୍ରଥମ ସପ୍ତାହକୁ ଆମର ଅମଳ ହେଇଯାଏ, ଯେଉଁ ସମୟରେ କି ଆମର ବର୍ଷା
1: ଥିବା,
0: ଆଉ ଯଦି ସେହି ସମୟରେ ପାକଳ ମଞ୍ଜି ବର୍ଷା ମାଡ଼ ତ ସେଟା ଗଜା ହେଇଯିବାର ସମ୍ଭାବନା, ତେଣୁ ଆମେ ଜୁଲାଇ ମାସର ତୃତୀୟ ସପ୍ତାହରୁ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଯଦି ବୁଣିବା ତ ଆମର ଅମଳ ଅକ୍ଟୋବର ମାସର ଶେଷ ସପ୍ତାହକୁ ହେବ।
1: ଆଜ୍ଞା ଆଜ୍ଞା,
0: ତେଣୁ ସେତେବେଳକୁ ଆମର ବର୍ଷା ଛାଡ଼ି ଯାଇଥିବ, ଆଉ ମଞ୍ଜି ନଷ୍ଟ ହେବାର ଭୟ ହିଁ ନାହିଁ
1: ଥାଏ ନା।
0: ଆଉ ଶୀତ ଋତୁରେ ଆମେ ଏଇଟା ନଭେମ୍ବର ମାସର ତୃତୀୟ ସପ୍ତାହରୁ ଡିସେମ୍ବର ମାସର ପ୍ରଥମ ସପ୍ତାହ ମଧ୍ୟରେ ବୁଣିବା ଆବଶ୍ୟକ, ଏବଂ ଶୀତ ଋତୁରେ ଯେଉଁ ଆମେ ଚାଷ କରିବା ଏଇଟା ରବି ଋତୁରେ, ସେଥିପାଇଁ ଆମକୁ ଜଳସେଚନର ସୁବିଧା ଥିବା ସ୍ଥାନରେ ଆମେ ଚାଷ କରିବା।
1: ଆଜ୍ଞା ଆଜ୍ଞା
0: ଆଜ୍ଞା,
1: ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା। ଆଜି ଲୋକର ପାଖେ ସମୟ ନେଇ ନାହିଁ, ଆପଣ ଯାହାକେ କହିବେ କ୍ୱିକ୍ ଆକ୍ସନ ବୋଲୁଛନ୍, ସାଙ୍ଗେ ସାଙ୍ଗେ ସେମାନଙ୍କୁ ରିଜଲ୍ଟଟା ଦରକାର ହେଉଛି, ତ ବଢ଼ିଆ କଥା କହିଲେ 100 ଦିନ ଭିତରେ ଆମର ବାହାରି ଯାଉଛି, ତ ଯେହେତୁ ଇଏ ଗୋଟେ କମ୍ ଦିନିଆ ରହୁଛି ଆଜ୍ଞା, ତ ୟାର ଜମି ପ୍ରସ୍ତୁତି କେମିତି କରି କରିବାକୁ ପଡ଼ିବ ଆଜ୍ଞା?
0: ଦେଖନ୍ତୁ, ଜମି ପ୍ରସ୍ତୁତି ପାଇଁ ଆମର ଏଥିରେ କିଛି ଗୁଣ୍ଡ ଚାଷ କରିବା ଆବଶ୍ୟକତା ନାହିଁ
1: ଆଜ୍ଞା,
0: କେବଳ 2 ଓଡ଼ ଚାଷ ଆମେ କରିବା
1: ଆଜ୍ଞା,
0: ଏବଂ ଥରେ ପଟା ଦେଇକି ଜମିକୁ ସମତୁଲ କରିବା, ଏତିକି ହିଁ ମାତ୍ର ଆମକୁ ଦରକାର
1: ଆଜ୍ଞା,
0: ଆଉ ଆମକୁ ମାଟି ସମ୍ପୂର୍ଣ୍ଣ ମାତ୍ରାରେ ଗୁଣ୍ଡ କରିବାର କୌଣସି ଆବଶ୍ୟକତା ନାହିଁ।
1: ତ ଆଉ ଗୋଟେ ରହିଲା ଆଜ୍ଞା, ଯେ ମଞ୍ଜି ଯେତେବେଳେ ଲଗାମା
0: ଆଜ୍ଞା,
1: ଗୋଟେ ଦୂରତା ଅଛି, ଏତିକି ଦୂରିଆ ଲଗ, ଏତିକି ସେଣ୍ଟିମିଟର ଲଗ, ଆପଣମାନେ ଯେମିତି ବୁଝେଇସନ୍ ଆଜ୍ଞା, ତ ଏଇ ଯେ ସୋୟାବିନ୍ ରହନ୍ତି ଦୂରତା କାଣ ରହିବା ଗଛକେ ଗଛ?
0: ନାଇଁ, ଠିକ୍ କଥା କହିଲେ। ଆମର ଅଧିକାଂଶ ଜାଗାରେ ଆମ ଚାଷୀ ଭାଇ ମୁଗ ବିରି ଏସବୁ ବହୁତ ଫସଲ ଅଛି ଯେଉଁଟାକି ବୁଣି ଦେଉଛନ୍ତି, କିନ୍ତୁ ସୋୟାବିନ୍ ଗୋଟିଏ ଫସଲ, ତାକୁ ବୁଣିଲେ ସେ ଭଲ ଅମଳ ଦେବ ନାହିଁ, ତେଣୁ ତାକୁ ଧାଡ଼ିରେ ଲଗାଇବା ଆବଶ୍ୟକ
1: ଆଜ୍ଞା।
0: ସେଥିପାଇଁ ଆମକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଅର୍ଥାତ୍ 1.5 ଫୁଟ
1: ଆଜ୍ଞା
0: ଦୂରତା ରହିବା ଆବଶ୍ୟକ, ଏବଂ ଗୋଟିଏ ଲାଇନ୍ରେ ମଞ୍ଜିକୁ ମଞ୍ଜି ଆମେ 10 ସେଣ୍ଟିମିଟର
1: ଆଜ୍ଞା
0: 4 ଇଞ୍ଚ ପର୍ଯ୍ୟନ୍ତ ଆମେ ଦୂରତାରେ ମଞ୍ଜି ବୁଣିବା ଆବଶ୍ୟକ
1: ଆଜ୍ଞା ଆଜ୍ଞା। ଆଜିକାଲି ଆଜ୍ଞା ଚାଷବାସ ଧୀରେ ଧୀରେ ଆମେ ଯେତେବେଳେ କରିଚାଲୁନେ, ଉନ୍ନତ କିସମ ଅଧିକ ଉତ୍ପାଦନ
0: ଆଜ୍ଞା
1: ଆମର ମୁଣ୍ଡରେ ପଶିଗଲା ନାଇଁ, ଆଉ ନେଇ କଲେ ନେଇ ହୁଏ, ତ ସେଥିରେ କାଜ ବୋଲିକରି ଆମର ଯେନ୍ ଯୁବକ ଚାଷୀମାନେ ଆଜି ଆଗଭର ହେଲେନେ, ଆଉ ଜ୍ଞାନକୁଶଳ ଲଗେଇକରି ଚାଷବାସ କରୁଛନ୍ ଆଜ୍ଞା
0: ଆଜ୍ଞା।
1: ଇ ସମୟ ଆଗେ ଖସାର ଗୋଟେ ଆମକୁ ସବୁବେଳେ ଆବଶ୍ୟକ ଅଛି, ନେଇ ଦେଲେ ନେଇ ହେବାର
0: ଆଜ୍ଞା
1: ଆଜ୍ଞା। ସୋୟାବିନ୍ ଚାଷ କର୍ମା ଆଜ୍ଞା, ଇନେ ଖସାର କେତେ ଆବଶ୍ୟକ ହେବା, କେନ୍ ପରିମାଣରେ ଦେବାକୁ ପଡ଼ିବ ଆଜ୍ଞା?
0: ନାଇଁ, ଖତ ସାର ଆଜ୍ଞା ସୋୟାବିନ୍ ପାଇଁ ନିହାତି ଦେବା ଆବଶ୍ୟକ
1: ଆଜ୍ଞା।
0: ସୋୟାବିନ୍ ଯଦିଓ ଗୋଟେ ଡାଲି ଜାତୀୟ ଫସଲ, ସେଥିରେ ଯବକ୍ଷାରଜାନ ପ୍ରୟୋଗର ମାତ୍ରା କମ୍
1: ଆଜ୍ଞା,
0: କିନ୍ତୁ ଆମକୁ ଫସ୍ଫରସ୍ ଏବଂ ପଟାସ୍ ଏବଂ ସଲଫର ନିହାତି ପ୍ରୟୋଗ କରିବା ଆବଶ୍ୟକ
1: ଆଜ୍ଞା ଆଜ୍ଞା।
0: କାହିଁକି ନା ଏଇଟା ହେଉଛି ଗୋଟିଏ ଯେହେତୁ ତେଲ ଜାତୀୟ ଫସଲ, ତେଣୁ ସଲଫର ଗୋଟିଏ ନିତ୍ୟାନ୍ତ ଖାଦ୍ୟ ସାର
1: ଆଜ୍ଞା ଆଜ୍ଞା।
0: ତେଣୁ ଆମେ ଜମି ପ୍ରସ୍ତୁତି କରିବା ସମୟରେ ପ୍ରଥମ ଏକରକୁ 2 ଟନ୍ ସଢା ଗୋବର ଖତ ପ୍ରୟୋଗ କରିବା ଉଚିତ, ଶେଷ ଓଡ଼ ଚାଷ ପୂର୍ବରୁ ଆମେ 2 ଟନ୍ ଗୋବର ଖତ ବା 2 ଲୋଡ଼ ମାଟିରେ ମିଶାଇଦେବା
1: ଆଜ୍ଞା।
0: ଏହାଛଡ଼ା ଆମେ ଯେତେବେଳେ ଧାଡ଼ିରେ ପ୍ରଥମେ ଆମେ ଧାଡ଼ି ଟାଣିବା, ଲାଇନ୍ ଟାଣିବା
1: ଆଜ୍ଞା,
0: ଲାଇନ୍ ଟାଣି ସାରିଲା ପରେ ସେଇ ଲାଇନ୍ରେ ଏକରକୁ 10 କିଲୋ ଯବକ୍ଷାରଜାନ, 40 କିଲୋ ଫସ୍ଫରସ୍, 20 କିଲୋ ପଟାସ୍ ଓ 20 କିଲୋ ସଲଫର ସାର ପ୍ରୟୋଗ କରିବା ଆବଶ୍ୟକ
1: ଆଜ୍ଞା।
0: ଏଇଟା ହେଉଛି, ସେଇ ସାରକୁ ଆମେ ହିସାବ କଲେ ଆମର

0: ସିଙ୍ଗିଲ୍ ସୁପର ଫସ୍ଫେଟ୍ ଫସ୍ଫରସ୍ ପାଇଁ ଆମେ ପ୍ରୟୋଗ କରିବା ଏବଂ ସେଥିରୁ ସଲଫର୍ ମଧ୍ୟ ମିଳିବ
1: ଆଜ୍ଞା,
0: ତେଣୁ ସେଇଟା ସଲଫର୍କୁ 250 କିଲୋ
1: ଆଜ୍ଞା,
0: ୟୁରିଆ ଏମ୍ଓପି ସାର 33 କିଲୋ ପ୍ରୟୋଗ କରିବା ଆବଶ୍ୟକ
1: ଆଜ୍ଞା
0: କାହିଁକି ନା ଏଇ ସାର ତାହେଲେ ମଞ୍ଜିଟା ନଷ୍ଟ ହୋଇଯିବାର ଚାନ୍ସ ଅଛି
1: ଆଜ୍ଞା। ଏଇଟା ତ ଖତ ସାର କଥା ଆପଣ କହିଲେ
0: ଆଜ୍ଞା,
1: କେମିତି ଲଗାମା କହିଲେ
0: ଆଜ୍ଞା,
1: ଆମର କଳାହାଣ୍ଡିଆ ଗୋଟେ ବଢିଆ କଥା କହିଛନ୍ ଆଜ୍ଞା, ଭାଜିର ତଳେ ଭଅଁତା ଯିଏ ବୋଲସନ୍
0: ଆଜ୍ଞା ଆଜ୍ଞା,
1: ସେ ଭଅଁତା ଆକା ଭାଜିକି କ୍ଷତି କରିବ
0: ଆଜ୍ଞା।
1: ଯେହେତୁ ଖତ ସାର କଥା ଆସିଗଲା ତ ଘାସ ଆଜ୍ଞା ସେତେବେଳେ ଜଗିଥିବାଟା ଏଇଟା ଗୋଟେ ନିଦାନ କଥା
0: ଆଜ୍ଞା,
1: ତ ଏଇ ଯେନ୍ ସୋୟାବିନ ଘାସ ପରିଚାଳନା କେନ୍ତା କର୍ମା ଆଜ୍ଞା?
0: ସୋୟାବିନ ଫସଲର ଦେଖନ୍ତୁ ଆମର 100 ଦିନ ଭିତରେ ଯେହେତୁ ଅମଳ ସେଥିପାଇଁ ଆମେ କଣ କରିବା ନା, ଯଦି ଆମେ ପ୍ରଥମେ 20 ଦିନ ଏବଂ ପରବର୍ତ୍ତୀ 40 ଦିନ ମଞ୍ଜି ଲଗାଇବାର 20 ଦିନ ଏବଂ 40 ଦିନ ସମୟରେ ଦୁଇଥର ଆମେ କୋଡ଼ା ଖୋସା କରିବା ଆବଶ୍ୟକ। କୋଡ଼ା ଖୋସା କରିବା, ଘାସ ବାଛି ଦେବା, ତାହେଲେ ସେ ଜମି ଘାସ ମୁକ୍ତ ରହିବ, ତାହେଲେ ଅମଳ ମଧ୍ୟ ଭଲ ହେବ। ଗୋଟିଏ ଆମର ତୃଣ ମିଳୁଛି ଯୋଉଟାକି ଆମେ ଏକରକୁ ଆମେ 200 ଲିଟର ପାଣିରେ ମିଶେଇବା, ମିଶେଇକି ମଞ୍ଜି ବୁଣିବାର 10-15 ଦିନ ମଧ୍ୟରେ ଆମେ ମାଟିରେ ସିଞ୍ଚନ କରିବା। ଏଇଟା ସିଞ୍ଚନ କଲେ ଘାସ ମଧ୍ୟ ଆପଣ 40 ଦିନ ପର୍ଯ୍ୟନ୍ତ ମୁକ୍ତ ରହିପାରିବ।
1: ତାପରେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିଲା ଆଜ୍ଞା, ଯେହେତୁ ଏଇଟା ଆପଣ କହିଲେ ଯେ ପାଣିଟା ଅଧିକ ଆବଶ୍ୟକ ନେବେ ବର୍ଷା ସମୟ ନେ, କୁହି ବି ଯିବା ଡର ଥିସ
0: ଆଜ୍ଞା ଆଜ୍ଞା,
1: ତ ଏଇ ଜଲ ପରିଚାଳନାଟା କେମିତି କର୍ମା ଆଜ୍ଞା ସୋୟାବିନରେ?
0: ଆଜ୍ଞା, ବର୍ଷା ଦିନେ ଆମେ ଯେଉଁ ଚାଷ କରିବା ସୋୟାବିନ ଆଜ୍ଞା, ସେଥିରେ ପାଣି ମଡ଼େଇବାର କୌଣସି ଆବଶ୍ୟକତା ନାହିଁ, ବରଂ ଜଳ ନିଷ୍କାସନ ଜମିରେ ଯେପରି ଆପଣଙ୍କର ଠିଆ ପାଣି ନ ରୁହେ
1: ଆଜ୍ଞା,
0: ସେଥିପ୍ରତି ଆମେ ଧ୍ୟାନ ଦେବା
1: ଆଜ୍ଞା।
0: ଏବଂ ଯେଉଁଟା ଶୀତ ଦିନେ ବା ରବି ଋତୁରେ ଆମେ ଚାଷ କରିବା, ସେଥିପାଇଁ ଜଳ ସେଚନର ଆବଶ୍ୟକତା ନିହାତି ଅଛି
1: ଆଜ୍ଞା ଆଜ୍ଞା।
0: ଆପଣ ଜଳସେଚନ ଶୀତ ଋତୁରେ ଯେଉଁ ଚାଷ କରିବେ
1: ଆଜ୍ଞା,
0: ମଞ୍ଜି ବୁଣିବା ପରେ ଗୋଟେ ଜଳସେଚନ ନିହାତି ଆବଶ୍ୟକ
1: ଆଜ୍ଞା।
0: ତାପରେ ଆପଣ 15-20 ଦିନ ଭିତରେ ଗୋଟେ ଜଳସେଚନ କରି କୁଡ଼ା ଖୋସା କରିବେ,
1: ତାପରେ
0: 35-40 ଦିନ ଭିତରେ ଗୋଟେ ଜଳସେଚନ କରି କୁଡ଼ା ଖୋସା କରି ଘାସ ନିୟନ୍ତ୍ରଣ କରିବେ, ତାପରେ ଆଉ ଥରେ ଫୁଲ ଆସିବା ସମୟରେ ଏବଂ ମଞ୍ଜି ପୂରଣ ସମୟରେ
1: ଆଜ୍ଞା,
0: ମଞ୍ଜି ଯେତେବେଳେ ତାପରେ ଛୁଇଁ ଆପଣଙ୍କ ଭିତରେ ମଞ୍ଜି ଆସୁଛି, ସେତେବେଳେ ଆପଣ ଜଳସେଚନ ନିହାତି କରିବା ଆବଶ୍ୟକ
1: ଆଜ୍ଞା। ତ ଶେଷରେ ଆଉ ଗୋଟେ କଥା ରହିଲା ଆଜ୍ଞା, ଯେନ୍ଟାକି ଚାଷୀର ବଡ଼ ମୂଳ ଦୁଃଖ ଆଜ୍ଞା, ଦେଖୁଥିବା ଗଛ ବଢ଼ିଆ ହେଇ ଆସିଲା, ଏବେ ମୋର ଅମଲ ଅଧିକ ହେବା ନା, ମୁଁ ଏଇଟା ସେଟା କର୍ମି, ଚାଷୀ ଗୋଟେ ଯୋଜନା କଲା ବେଳେ ଆଜ୍ଞା ରୋଗ ପୋକ ଗୋଟେ ସବୁବେଳେ ଘାଣ୍ଟୁଥିବା ଚାଷୀକି, ରୋଗ ପୋକ ଇନେ ଲାଗ୍ବା ବୋଲେ ଆଜ୍ଞା ଏଇଟା ତାର ବ୍ୟବସ୍ଥା କାଣା କର୍ମା ସୋୟାବିନ ନା ଆଜ୍ଞା?
0: ଆମ ଅଞ୍ଚଳରେ ଆଜ୍ଞା ଯେଉଁ ଆମେ ସୋୟାବିନ ଚାଷ ଏଠି ଆମର ଗବେଷଣା ଚାଲିଛି
1: ଆଜ୍ଞା,
0: ସେଥିରେ ଆମର ଯେଉଁ ଆମର ଏକ୍ସପେରିଏନ୍ସ କହୁଛି, ଆମର ଅନୁଭୂତି କହୁଛି
1: ଆଜ୍ଞା,
0: ଯେ ଆମ ଅଞ୍ଚଳରେ ଗୋଟେ ଶୋଷକ ପୋକ ଯେଉଁଟା ଧଳା ମାଛି
1: ଆଜ୍ଞା,
0: ଏବଂ ଆଉ ଗୋଟେ ପତ୍ର, ଏଇ ଦୁଇଟାର ଟିକେ ପ୍ରାଦୁର୍ଭାବ ପୋକ ଅଧିକ
1: ଆଜ୍ଞା,
0: ତେଣୁ ଏଇ ଶୋଷକ ପୋକ ଯଦି ଆପଣଙ୍କର ଲାଗୁଛି
1: ଆଜ୍ଞା,
0: ତାହେଲେ ଆମର ଥାୟୋମେଥା ନାମରେ ଗୋଟେ ଔଷଧ ମିଳୁଛି
1: ଆଜ୍ଞା,
0: ସେଇ ଥାୟୋମେଥା ଯେଉଁ ଔଷଧକୁ ଏକର ପ୍ରତି 80 ମିଲିଲିଟର ଆବଶ୍ୟକତା ଅଛି
1: ଆଜ୍ଞା,
0: ତାକୁ ଆମେ 200 ଲିଟର ପାଣିରେ ମିଶା ଏକରେ ସିଞ୍ଚନ କଲେ ଧଳା ମାଛି ନିୟନ୍ତ୍ରଣ ହୋଇପାରିବ, ଏବଂ ଥରେ ଆମେ ସିଞ୍ଚନ କଲା ପରେ ଯଦି ଆଉ ଥରେ ଆବଶ୍ୟକ ପଡ଼େ 10 ଦିନ ପରେ ଆମେ ଆଉ ଥରେ କରିପାରିବା
1: ଆଜ୍ଞା।
0: ସେହିପରି ଏଇ ଯେଉଁ ପତ୍ରଖିଆ ପୋକ କଥା କହିଲେ ଆଜ୍ଞା, ଏଇଟା ମଧ୍ୟ ଆମକୁ 2 ଥର ସିଞ୍ଚନ କରିବା ପାଇଁ ପଡ଼ିବ
1: ଆଜ୍ଞା,
0: ପାଖାପାଖି ଗୋଟେ 15-20 ଦିନ ଭିତରେ ଥରେ ଆମେ କରିବା, ଆଉ ଥରେ 30-40 ଦିନ ବେଳକୁ କରିବା। ସେଥିପାଇଁ ଆମର ପ୍ରୋଫେନୋପସ୍ ନାମରେ ଗୋଟେ ଔଷଧ ମିଳୁଛି
1: ଆଜ୍ଞା,
0: ସେ ପ୍ରୋଫେନୋପସ୍ ଔଷଧକୁ 400 ମିଲିଲିଟର ଏକର ପ୍ରତି ଆବଶ୍ୟକ ହୋଇଥାଏ, ତାକୁ ଆମେ 200 ଲିଟର ପାଣିରେ 400 ମିଲିଲିଟର ଅର୍ଥାତ୍ ଗୋଟେ ଲିଟର ପାଣିରେ 2 ମିଲିଲିଟର
1: ଆଜ୍ଞା
0: ହିସାବରେ ମିଶେଇକି ଆମେ ପତ୍ର ସିଞ୍ଚନ କରିବା ଆବଶ୍ୟକ, ସେଟା 2 ଥର ସିଞ୍ଚନ କଲେ ପତ୍ରଖିଆ ପୋକରୁ ରକ୍ଷା ପାଇପାରିବା
1: ଆଜ୍ଞା।
0: ଦେଖାଦେଇଥିଲା
1: ଆଜ୍ଞା,
0: ସେଟା କହୁଛନ୍ତି ରାଜ୍ୟକ୍ଟୋନିଆ ଏରିଏଲ ବ୍ଲାଇଟ
1: ଆଜ୍ଞା ଆଜ୍ଞା।
0: ସେଥିପାଇଁ ଆମେ କ'ଣ କରିବା, ଗୋଟେ ଟେବୁକୋନାଜଲ ଆଉ ସଲଫର ମିଶ୍ରିତ ଫିମ୍ପିନାଶକ ଗୋଟେ ମିଳୁଛି
1: ଆଜ୍ଞା,
0: ସେଇଟା ଏକର ପ୍ରତି 500 ଗ୍ରାମକୁ 200 ଲିଟର ପାଣିରେ ମିଶେଇକି ଆମେ ସିଞ୍ଚନ କରିବା ଆବଶ୍ୟକ, ସେଇଟା ଯେତେବେଳେ ପତ୍ର ପୋଡ଼ା ରୋଗ ଦେଖାଯିବ ଆମେ ସିଞ୍ଚନ କରିବା ଦରକାର,
1: କିନ୍ତୁ
0: ତା ପୂର୍ବରୁ କରିବାର ଆବଶ୍ୟକତା ନାହିଁ।
1: ଆଉ ଗୋଟେ ଶେଷରେ ରହିଗଲା ଆଜ୍ଞା, ମୁଁ ସବୁ ଚାଷବାସ କରି ଆଣିଛି, ଚାଷୀ ଦାମନେ ହିସାବ ପାତି ଗୋଟେ ଆଡ଼େ ଯାଇସନ୍ ଆଜ୍ଞା, ତ ସେନେ ଯଦି ଲାଭ ଖଣ୍ଡକ ନେଇ ହେଉଛେ ବୋଲେ ଆଜ୍ଞା ଆର ବର୍ଷକେ ନେଇ କରୁନା ବୋଲବେ ସେମାନେ
0: ଆଜ୍ଞା ଆଜ୍ଞା।
1: ଏଇ ଯେନ୍ ଆମ ସୋୟାବିନଟା କର୍ମା ଆଜ୍ଞା,
0: ଏଇଟା
1: ଏକର ପିଛା କେତେ ଖର୍ଚ୍ଚା ହେବା, ଲାଭ ଖଣ୍ଡକ କେତେ ଆସ୍ବା, ଏଇଟାର ବିଷୟ ଟିକେ କହିଦେନ ଆଜ୍ଞା।
0: ନିଶ୍ଚୟ, ଦେଖନ୍ତୁ ଗୋଟେ ଏକର ଯଦି ସୋୟାବିନ ଚାଷ କରୁଛୁ ତ ସେଥିରୁ ଆମେ ଏକରକୁ 7-8 କ୍ୱିଣ୍ଟାଲ ଆମକୁ ଅମଳ ନିଶ୍ଚୟ ଆସିବ
1: ଆଜ୍ଞା,
0: ତେଣୁ ଆମେ ଏକର ପ୍ରତି ଆମର ଯେଉଁ ଖର୍ଚ୍ଚ କଥା କହିଲେ ସେ ଖର୍ଚ୍ଚଟା ଏକର ପ୍ରତି 14,000-15,000 ଟଙ୍କା ଭିତରେ ରହିବ
1: ଆଜ୍ଞା ଆଜ୍ଞା।
0: ତେଣୁ ଆଉ ଏଇ ସୋୟାବିନର ଦାମ ଆମ ମାର୍କେଟରେ ଯେଉଁଟା ହେଉଛି ସେଟା କେଜି ପ୍ରତି 40 ଟଙ୍କା
1: ମଞ୍ଜି ଯେଉଁଟା
0: ମଞ୍ଜି ଆଜ୍ଞା
1: ଆଜ୍ଞା,
0: ତ ସେଇଟା ତେଣୁ 7-8 କ୍ୱିଣ୍ଟାଲ ଯଦି ଆମ ଅମଳ ପାଇବା
1: ଆଜ୍ଞା,
0: ତାହେଲେ ଆମର ଏକରରୁ 28,000-32,000 ଟଙ୍କା ପର୍ଯ୍ୟନ୍ତ ଆଦାୟ ହେବ
1: ଆଜ୍ଞା।
0: ତେଣୁ ସେଇ ଖର୍ଚ୍ଚ ଏବଂ ଆଦାୟକୁ ହିସାବ ଆମର ଏକର ପ୍ରତି 14,000-17,000 ଟଙ୍କା ପର୍ଯ୍ୟନ୍ତ ଲାଭ ଆଜ୍ଞା ନିଶ୍ଚୟ ମିଳିବ।
1: ତ ଶେଷରେ

0: ସୋୟାବିନ୍ ଖାଲି ଆମର ତେଲ କାଜେ ହଉଛି କି ଆଉ କାଣା କାଣା ବ୍ୟବହାର ହେଇପାରୁଛୁ?
1: ଏଇଟା ବଢିଆ କଥା ପଚାରିଲେ ଆଜ୍ଞା। ସୋୟାବିନ୍ ଗୋଟିଏ ଏମିତି ଫସଲ, ମୁଁ କହିଲି ପ୍ରଥମେ ଆମେ ଡାଲି ହିସାବରେ ବ୍ୟବହାର କରିପାରିବା ତେଲ, ଏହା ଛଡା ଆମେ ସୋୟାବିନ୍ ବଡି ଗୋଟେ ମାର୍କେଟରେ ମିଳୁଛି, ଆପଣ ଜାଣିଥିବେ ଆମେ ଏଇଟାକୁ ଗ୍ରାଇଣ୍ଡ କରିକି ସେଥିରୁ ଆମେ ସୋୟାବିନ୍ ବଡି ତିଆରି କରିପାରିବା। ଏହା ଛଡା ଆଉ ଦୁଇଟା ଜିନିଷ ମୁଁ ବଢିଆ କହିବି, ଆମେ ଯଦି ସୋୟାବିନ୍ଟାକୁ ପାଣିରେ ରାତି ସାରା ବତୁରେଇ ଦେବା, ସେଟା କ୍ଷୀର ତାକୁ ଛାଣି ଛାଣି ବଡି କରିବା, ଯୋଉ କ୍ଷୀର ତ ସେଠାରୁ ଆମେ ଛେନା ପାଇପାରିବା, କିମ୍ବା ସେଇ ଛେନାଟାକୁ ଆମେ ପନିର ହିସାବରେ, କିମ୍ବା ସେ କ୍ଷୀର ଆପଣଙ୍କର ବଜାରରେ ଯୋଉଟାକି ଟିକେ ଫ୍ଲେଭର, ତେଣୁ ଏଇସବୁ ଜିନିଷ ଆମେ ପୁରା ଖୁବ ସହ।
0: ଯା ହଉ ଆଜ୍ଞା, ଆପଣ ଯେନ୍ ପ୍ରକାର ବୁଝାବେ ଯେ ଆମର ଅଞ୍ଚଳ ସୋୟାବିନ୍ କାଜେ ଏକଦମ ବଢ଼ିଆ ଅଛେ, ସୋୟାବିନ୍ରୁ କେଡ଼େ କେଡ଼େ ତିଆରି ତିଆରି କଥା ମାନେ ଆପଣ କହିଲେ ଯାହା ସବୁ ଆମେ ବନେଇକରି ଖାଇପାର୍ମା, ଲୋକେ ଦେଇପାର୍ମା, ଆରୁ ବଜାରକେ ବି ଛାଡ଼ିକରି ଦୁଇ ପଇସା ବି ପାଇପାର୍ମା। ତ ଏତିକି ଶୁଣିଲା ପରେ ନିହାତି ଆମର ଚାଷୀ ଦାମ ତାଙ୍କର ମନ ଭିତରେ ଗୋଟେ ଉତ୍ସାହଟେ ଆସୁଥିବ ଆଜ୍ଞା, ଆଉ ଚାଷ କର୍ମୁ ବୋଲିକରି। ଯା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକ ଆସିଲେ, ସମୟ ଦେଲେ, ଆରି ଉନ୍ନତ ପ୍ରଣାଳୀରେ ଆମେ ସୋୟାବିନ୍ ଚାଷ କେମିତି କରି କର୍ମା ଏ ବିଷୟରେ ସୁନ୍ଦରିଆ କରି ବୁଝାଲେ, ସମୟ ଦେଇଥିବା ତୁ ଆକାଶବାଣୀ ତରଫରୁ ଆର ଆମର ବୈଠକ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ଶୁଣିଲୁ ନାନୀ?
3: ଶୁଣିଲି ରେ ଭେ, ଯେନ୍ତା ସୁନ୍ଦରା କରି ଦଦା ପଚାରି ଦେଲା କେ ଆଜ୍ଞା ବି ହେନ୍ତା ଉତ୍ତର ଦେଲେ, ଆମେ କେତେ ନୂଆ କଥା ଜାଣିପାରିଲୁ।
2: ହଏ ହଏ ଦଦା, ତ ଆଜ୍ଞାକେ ଧନ୍ୟବାଦ ଦେଇଛନ୍, ଆମର ବୈଠକ ତରଫରୁ ଆଜ୍ଞା କେ ଆମେ ଗୋଟେ ଧନ୍ୟବାଦ ଦଉ। ମାତର ଦେଖ ଏତେ ସମିଆ ହି ଗଲା ନା?
3: ହଏ ସମିଆ ତ ହେଲା ରେ ଭେ, ସମିଆ ହେଲେ ବୈଠକ ଛାଡ଼ବାକେ ପଡ଼ବା।
2: ହଏ
3: ଯିବା ଆଗନୁ ନା, ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ଆମର ଚାଷୀ ଭାଇ କକା ଦଦା ମା ଭେନ୍ ମାନେ ସବକେ ଗୁଲାପି ନାନୀ
2: ଆର ଚୈତୁ ଦଦାର
3: ଜୁହାର।

0: ଠିକ ଶେଷ ହେଲା। ଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ।
1: ଆଚ୍ଛା,

চিঠি ও আমি কার্যক্রম চিঠি পাইছু মল্লিক ও নিহারিকা নায়ক।

0: ବନ୍ଧୁମାନଙ୍କର ମତାମତ, ଶ୍ରୋତା ବନ୍ଧୁମାନଙ୍କର ଚିଠିପତ୍ରକୁ ନେଇ ନୂତନ ଭାବରେ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଆମେ ଅଛୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ଆଉ ମୁଁ ନିହାରିକା ନାୟକ।
0: ନମସ୍କାର ନିହାରିକା। ଦେଖିବା ଆମର ଶ୍ରୋତା ବନ୍ଧୁମାନଙ୍କର ମତାମତ, କିଏ କୋଉଠୁ ପଠେଇଛନ୍ତି ଏବଂ କଣ ମତାମତ ପଠେଇଛନ୍ତି।
1: ଆଜିର ପ୍ରଥମ ଚିଠି ଲେଖିଛନ୍ତି ଲକ୍ଷ୍ମଣ ଦୁର୍ଗା, କନ୍ଧ ବାନ୍ଦୁପଲା ମାଲଗାଁ ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ମୁଁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ଆରମ୍ଭ ଦିନରୁ ସମସ୍ତ କାର୍ଯ୍ୟକ୍ରମ ଶୁଣି ଆସୁଛି। ସବୁ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗିଥାଏ। ଶକ୍ତିରୂପା କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି। ଏହି କାର୍ଯ୍ୟକ୍ରମରୁ ଆମେ ଅନେକ କଥା ଜାଣିପାରୁଛୁ। ଚାଷବାସ କାର୍ଯ୍ୟକ୍ରମ ମଧ୍ୟ ଖୁବ୍ ଭଲ ଲାଗିଥାଏ। ବିଶେଷ କରି ଏଥିରେ ପ୍ରଚାରିତ କୁକୁଡ଼ା ପାଳନ ଚାଷ ଖୁବ୍ ଉପଯୋଗୀ। ପୁଣି ସମସ୍ତ କାର୍ଯ୍ୟକ୍ରମ ଭଲ ଲାଗୁଥିବାରୁ ସେ ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ପ୍ରଥମେ ତ ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ଆପଣ ନୂତନ ଭାବରେ ଆମର କାର୍ଯ୍ୟକ୍ରମ ଶୁଣିକି ଶ୍ରୋତା ଭାବରେ ଜଡ଼ିତ ହୋଇଛନ୍ତି। ଆପଣଙ୍କର ପ୍ରଥମ ଚିଠି ବୋଧ ହୁଏ ଆମର ହସ୍ତଗତ ହୋଇଛି ଏବଂ ତାକୁ ଆମେ ଆଜି କାର୍ଯ୍ୟକ୍ରମରେ ସାମିଲ କରିଦେଉଛୁ। ବହୁତ ଖୁସି ଲାଗିଲା ଆପଣ ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ଗୁଡ଼ାକ ଶୁଣୁଛନ୍ତି, ବିଶେଷ କରିକି ଶକ୍ତିରୂପା କାର୍ଯ୍ୟକ୍ରମ ଶୁଣୁଛନ୍ତି, ଯାହାକି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ। ଏବଂ ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶିକ୍ଷା, ସୂଚନା, ମନୋରଞ୍ଜନ ଦେଇଥାଏ, ଶ୍ରୋତାଙ୍କୁ ଆକୃଷ୍ଟ କରିଥାଏ। ଶ୍ରୋତା ଯାହା ଅନୁରୋଧ କରିଥାନ୍ତି ତାକୁ ଆମେ କାର୍ଯ୍ୟକ୍ରମରେ ସ୍ଥାନିତ କରିବାର ବ୍ୟବସ୍ଥା କରିଥାଉ। କୁକୁଡ଼ା ପାଳନ ବିଷୟରେ ଆପଣ ଯାହା ଲେଖିଛନ୍ତି, ଆମେ ଆମର ଚାଷବାସ କାର୍ଯ୍ୟକ୍ରମରେ ଆଗରୁ ବିଶେଷଜ୍ଞଙ୍କୁ ଡାକିକି ସେହି ସମସ୍ତ ସୂଚନା ଦେଇକି ପ୍ରଚାର କରିସାରିଛୁ। ତଥାପି ଆପଣଙ୍କର ଅନୁରୋଧକୁ ଆମେ ମନେ ରଖୁଛୁ। ଆଗାମୀ ଦିନରେ କୁକୁଡ଼ା ପାଳନ ଚାଷ କେମିତି କରାଯାଏ ଏବଂ କ'ଣ କ'ଣ ସରକାରୀ ବ୍ୟବସ୍ଥା ରହିଛି ସମ୍ପୂର୍ଣ୍ଣ ସୂଚନା ଦେଇକି ଏକ କାର୍ଯ୍ୟକ୍ରମ ପ୍ରଚାର କରିବୁ। ଆପଣ ନିୟମିତ ଭାବରେ ଶୁଣନ୍ତୁ ଏବଂ ଏଇଭଳିଆ ନିୟମିତ ଭାବରେ ଆମକୁ ମତାମତ ଜଣାନ୍ତୁ। ବହୁତ ଧନ୍ୟବାଦ ଆପଣଙ୍କର ଏଇ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ପରବର୍ତ୍ତୀ ଚିଠି ଲେଖିଛନ୍ତି ମନୋଜ କୁମାର ପଟେଲ, ଡୁମାଲ ଉଦିତ ନାରାୟଣପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ଗତ 28 ତାରିଖ ଦିନର ହେଲୋ ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗିଥିଲା, ତେଣୁ ଆଶ୍ୱାସନା ଭଉଣୀଙ୍କୁ ଧନ୍ୟବାଦ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରତ୍ୟହ 8:30 ପ୍ରଚାରିତ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି। ହେଲୋ ଡକ୍ଟର କାର୍ଯ୍ୟକ୍ରମରେ ଜଳାନ୍ତକ ରୋଗ ବିଷୟରେ କାର୍ଯ୍ୟକ୍ରମ କଲେ ବହୁତ ଭଲ ହୁଅନ୍ତା, ଏ ବିଷୟରେ ଗୋଟିଏ କାର୍ଯ୍ୟକ୍ରମ କରିବାକୁ ସେ ଅନୁରୋଧ କରିଛନ୍ତି।
0: ମନୋଜ କୁମାର ପଟେଲ ମହାଶୟ, ଆପଣଙ୍କର ସମସ୍ତ ଅନୁରୋଧ ଆମେ ଗ୍ରହଣ କରୁଛୁ, ଆମେ ଆଗକୁ ଚେଷ୍ଟା କରିବୁ। କିନ୍ତୁ ତା ପୂର୍ବରୁ ଏଇଠି ଗତ 28 ତାରିଖ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ଯିଏ ଉପସ୍ଥାପନା କରିଥିଲେ ତାଙ୍କର ଉପସ୍ଥାପନା ଭଲ ଲାଗିଛି, କାର୍ଯ୍ୟକ୍ରମ ଭଲ ଲାଗିଛି, ତେଣୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଶ୍ୱାସନା ଅପାଙ୍କୁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଏବଂ ଦ୍ୱିତୀୟରେ ଆପଣ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର ହେଉଛି, ସେଥିରେ ବର୍ଷା ଦିନରେ ଜଳାନ୍ତକ ରୋଗର କାରଣ, ନିରାକରଣ, ଲକ୍ଷଣ ଏ ସମ୍ପର୍କରେ ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା ହୋଇକି ଆମେ ଗୋଟିଏ କାର୍ଯ୍ୟକ୍ରମ ପ୍ରଚାର କରିବୁ। ଆପଣଙ୍କର ଏହି ଅନୁରୋଧକୁ ମଧ୍ୟ ଆମେ ମନେ ରଖୁଛୁ। ଆଗାମୀ ଦିନରେ ବିଶେଷଜ୍ଞ ଠିକ୍ ସମୟରେ ରାଜି ହେଲେ ନିଶ୍ଚିତ ଭାବରେ ଏହି କାର୍ଯ୍ୟକ୍ରମଟିଏ ପ୍ରଚାର ହେବ। ଏବଂ ଆଉ ଗୋଟିଏ କଥାଟି ଲେଖିଛନ୍ତି ଯେ ଏ ପବିତ୍ର ଘୋଷଯାତ୍ରା ଅବସରରେ ଆମେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରତ୍ୟେକ ଦିନ ଦେବଠାରୁ ପର୍ଯ୍ୟନ୍ତ 8:30 ଆମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା ଉପରେ ଆଧାରିତ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ। ତାକୁ ଆପଣ ଶୁଣନ୍ତୁ, ଅନେକ କିଛି ଶିକ୍ଷା, ସୂଚନା, ଜ୍ଞାନ ପାଇପାରିବେ। ଏବଂ 16 ଆମେ ପ୍ରତ୍ୟେକ ଦିନ 10 ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ବିଶେଷ ନାଟକ ପ୍ରଚାର କରିବୁ, ତାକୁ ମଧ୍ୟ ଆପଣ ଶୁଣନ୍ତୁ। ପୁଣି ଥରେ ଆପଣଙ୍କର ମତାମତ ଏଇଭଳିଆ ଆମକୁ ପଠାନ୍ତୁ। ବହୁତ ଧନ୍ୟବାଦ ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ସବିତା ସାହୁ, କଲମପୁର ଜିଲ୍ଲା କଳାହାଣ୍ଡିରୁ। ନିୟମିତ ଶ୍ରୋତା, ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣିଥାଏ, ଖୁବ୍ ଭଲ ଲାଗିଥାଏ। ଖୋଲା ଝରକା, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ କଥା ଜାଣି ହେଉଛି। ମୋର ଅନୁରୋଧ, ଏହି କାର୍ଯ୍ୟକ୍ରମରେ ଆମ ଓଡ଼ିଶାର ବିଭିନ୍ନ ଲେଖକ ଲେଖିକାଙ୍କ ଜୀବନ କାହାଣୀକୁ ବର୍ଣ୍ଣନା କଲେ ଲାଗିବ ବୋଲି ସେ ଅନୁରୋଧ କରିଛନ୍ତି।
0: ଆପଣ ଆମର କାର୍ଯ୍ୟକ୍ରମ ଗୁଡ଼ାକ ଶୁଣୁଛନ୍ତି ଏବଂ ବିଶେଷ କରିକି ପ୍ରତ୍ୟେକ ଦିନ ପୂର୍ବାହ୍ନ 10:10 11:10 ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା କାଳ ଆମର ଯେଉଁ ସ୍ଥାନୀୟ ଖବର ଏବଂ ସୁମଧୁର ଗୀତକୁ ନେଇ ଖୋଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି, ସେହି କାର୍ଯ୍ୟକ୍ରମ ଆପଣଙ୍କର ପ୍ରିୟ ଆପଣ ଯାହା ଅନୁରୋଧ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଆମ ଅଞ୍ଚଳର ଏବଂ ଆମ ଓଡ଼ିଶାର ବିଶେଷ

0: ଲେଖକ ଲେଖିକାମାନଙ୍କର ସାହିତ୍ୟ ସାଧନାର କଥା ପ୍ରଚାର କଲେ ଭଲ ହୁଅନ୍ତା ବୋଲି। ପ୍ରକୃତରେ ସେହି କାର୍ଯ୍ୟକ୍ରମ ସାହିତ୍ୟ ସାଧନାର କଥାର କାର୍ଯ୍ୟକ୍ରମ ନୁହଁ, ସେହି କାର୍ଯ୍ୟକ୍ରମ ହେଉଛି ସ୍ଥାନୀୟ ଖବର ଏବଂ ମନୋରଞ୍ଜନ ଭରା ଗୀତର କାର୍ଯ୍ୟକ୍ରମ। ସାହିତ୍ୟ ସାଧନା ଏବଂ ସାହିତ୍ୟ ସାଧକମାନଙ୍କର ଜୀବନୀ ସମ୍ପର୍କରେ ଆମେ ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ରଖିଛୁ, ଯାହାକି ଓଡ଼ିଆ ଭାଷାରେ ପ୍ରଚାର ହୁଏ। ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ହିନ୍ଦୀରେ ଝରୋଖା ରଖିଛୁ, ଯାହା ହିନ୍ଦୀ ଭାଷାରେ ପ୍ରଚାର ହୁଏ। ଏବଂ ଯୁବ ସାହିତ୍ୟ ମହିଳାମାନଙ୍କ ପାଇଁ ଆମେ ଶକ୍ତି କାର୍ଯ୍ୟକ୍ରମରେ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସେଫା, ତେଣୁ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଗୁଡ଼ିକରେ ଏ ସମସ୍ତ କଥା ପ୍ରଚାର କରାଯାଇପାରିବ। ଆଶା କରୁଛୁ ଆପଣ ବୁଝିବେ, ସହଯୋଗ କରିବେ, ଶୁଣିବେ ଏବଂ ଆପଣଙ୍କର ମତାମତ ପୁଣି ଥରେ ଆମକୁ ପଠାଇବେ। ବହୁତ ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏ ଚିଠି ଲେଖିଛନ୍ତି ସୁବଳ କୁମାର ସାହୁ, ଗ୍ରାମ ପହଣ୍ଡି, ବିଜେପୁର ଜିଲ୍ଲା ବରଗଡ଼ରୁ। ପ୍ରଥମ ନମସ୍କାର ଜଣାଇଛନ୍ତି
0: ତରଫରୁ, ପ୍ରତି ନମସ୍କାର।
1: ମୋର ଆଶା ବିଶ୍ୱାସ ଆପଣ ସମସ୍ତେ ଭଲରେ ଥିବେ, ଭଗବାନଙ୍କ ଦୟାରୁ ମୁଁ ବି ଭଲରେ ଅଛି। ଏହା ହେଉଛି ଚିଠି ପ୍ରଥମ କାର୍ଯ୍ୟକ୍ରମରେ ସାମିଲ କରିଥିଲେ, ତେଣୁ ଏହି ଚିଠି ସାମିଲ କରିବି।
0: ଆପଣଙ୍କର ଏହି ଚିଠି କାର୍ଯ୍ୟକ୍ରମରେ ସାମିଲ ହୋଇଯାଇଛି ଏବଂ ଆମେ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ପ୍ରାର୍ଥନା କରୁଛୁ ଯେ ଭଗବାନ ଆପଣଙ୍କୁ ଭଲରେ ରଖିଥାନ୍ତୁ, ସୁସ୍ଥ ସ୍ୱାସ୍ଥ୍ୟ ଦିଅନ୍ତୁ ଏବଂ ସୁସ୍ଥ ଚିନ୍ତନ ଶକ୍ତି ଦିଅନ୍ତୁ, କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଏଭଳିଆ ନିୟମିତ ଭାବରେ ଆମକୁ ମତାମତ ପଠାଉଥାନ୍ତୁ। ଆପଣଙ୍କର ଦ୍ୱିତୀୟ ଚିଠି, ଦ୍ୱିତୀୟ ମତାମତ ଆଜି କାର୍ଯ୍ୟକ୍ରମରେ ଆମେ ସାମିଲ କରୁଛୁ। ଆଶା କରୁଛୁ ଯେ ଆପଣ ନିଶ୍ଚିତ ଭାବରେ ଏହି କାର୍ଯ୍ୟକ୍ରମ ଶୁଣୁଥିବେ। କ'ଣ ମତାମତ ରହିଛି ନିହାରିକା?
1: ଶ୍ରୋତା ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣିଥାଏ, ଖୁବ୍ ଭଲ ଲାଗିଥାଏ। ଗତ ସପ୍ତାହର ସମସ୍ତ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗିଥିଲା, ତେଣୁ ଉପସ୍ଥାପିକାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
0: ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଗତ ସପ୍ତାହର ପ୍ରତ୍ୟେକ ବିଭାଗର ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ ଏବଂ ଆଶା କରୁଛୁ ଯେ ନିର୍ଦ୍ଦିଷ୍ଟ ଭାବରେ ସେହି କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କର ପରବର୍ତ୍ତୀ ମତାମତ ଭରା ଚିଠିଟିଏ ଆସିବ। ଏହି ଆପଣଙ୍କୁ ବହୁତ ଧନ୍ୟବାଦ। ଦେଖିବା ଚିଠି।
1: ଚିଲଗୁଡ଼ା ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣିଥାଏ, ଭଲ ଲାଗିଥାଏ। ଚାଷବାସ ହେଉଛି ମୋର ପ୍ରିୟ କାର୍ଯ୍ୟକ୍ରମ, ଏଥିରେ ପ୍ରଚାରିତ ଫୋନ ଖୁବ୍ ଭଲ ଲାଗୁଛି। କାର୍ଯ୍ୟକ୍ରମରେ ପ୍ରଚାର କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
0: ଶ୍ରୋତବନ୍ଧୁ ଆପଣଙ୍କୁ ଧନ୍ୟବାଦ, ଆପଣ ନିୟମିତ ଭାବରେ କାର୍ଯ୍ୟକ୍ରମ ଗୁଡ଼ାକ ଶୁଣୁଛନ୍ତି, ବିଶେଷ କରିକି ଆମର ଚାଷବାସ କାର୍ଯ୍ୟକ୍ରମ। ଏବଂ ଶ୍ରୋତାଙ୍କ ଅନୁରୋଧ କ୍ରମେ ଆମେ ଆମର ନୂତନ କାର୍ଯ୍ୟକ୍ରମ ସାରିଣୀରେ ଚାଷବାସ ବିଭାଗରେ, ମହିଳା ବିଭାଗରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୁଡ଼ାକ ସ୍ଥାନିତ କରିଛୁ, ଯାହାଫଳରେ କି ଶ୍ରୋତାବନ୍ଧୁମାନେ ସିଧାସଳଖ ଆମର ଷ୍ଟୁଡିଓରେ ଥିବା ବିଶେଷଜ୍ଞମାନଙ୍କ ସହିତ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଫୋନ୍ ପ୍ରଶ୍ନ ପଚାରିବେ ଏବଂ ଉତ୍ତର ପାଇପାରିବେ। ଆମକୁ ଭାରି ଖୁସି ଲାଗିଲା ଆପଣ ଯାହା ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ଆମେ ବର୍ଷା ପନିପରିବା ବିଶେଷଜ୍ଞମାନଙ୍କୁ ନିମନ୍ତ୍ରଣ କରିକି ଏକ ସିଧା ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରଚାର କରିବୁ। ଆପଣ ସେହି କାର୍ଯ୍ୟକ୍ରମକୁ ଫୋନ୍ କରନ୍ତୁ ଏବଂ ଆପଣଙ୍କର ଯାହା ପ୍ରଶ୍ନ ରହିବ ତାହା ବିଶେଷଜ୍ଞଙ୍କଠାରୁ ଆପଣ ଗ୍ରହଣ କରନ୍ତୁ। ଏଇଠି ଆମେ ସମସ୍ତ ଶ୍ରୋତାମାନଙ୍କୁ ଟିକିଏ ସୂଚନା ଦେବା ପାଇଁ ଚାହିଁବୁ ଯେ ଆମେ ସବୁଥର ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରୁଛୁ ଯେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୁଡ଼ାକକୁ ଆପଣମାନେ ଫୋନ୍ କରନ୍ତୁ ଏବଂ ସାମିଲ ହୁଅନ୍ତୁ, ପ୍ରଶ୍ନ ପଚାରନ୍ତୁ, ତାର ଉତ୍ତର ପାଆନ୍ତୁ। କିନ୍ତୁ ମଝିରେ ମଝିରେ ଶ୍ରୋତାବନ୍ଧୁମାନଙ୍କର ଫୋନ୍ କଲ୍ କାର୍ଯ୍ୟକ୍ରମର ମାନ ଟିକେ ସେତିକି ରହିପାରେନା, ତେଣୁ ଆଶା କରୁଛୁ ଦିନରେ ଆପଣଙ୍କର ସମସ୍ତଙ୍କର ସହଯୋଗ ରହିବ ଏବଂ ଏହି କାର୍ଯ୍ୟକ୍ରମ ଆହୁରି ଶ୍ରୋତାଙ୍କ ପାଖକୁ ପହଞ୍ଚିବ, ଆଦୃତ ହେବ। ବହୁତ ମତାମତ ପାଇଁ ତାହେଲେ ନିହାରିକା, ଆଜି ଶ୍ରୋତାବନ୍ଧୁମାନଙ୍କର ଯାହା ଚିଠି ଯାହା ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ତ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ଅଳ୍ପ ବାକି ଅଛି, ତଥାପି ଆମେ ବିଦାୟ ନେବା ପୂର୍ବରୁ ସବୁଥର ଭଳି ଆମେ ଶ୍ରୋତାବନ୍ଧୁମାନଙ୍କୁ ଆମ କାର୍ଯ୍ୟକ୍ରମ ଶୁଣିକି ମତାମତ ପଠାଇବା ପାଇଁ, ଚିଠିଟିଏ ଦେବା ପାଇଁ ଆମର ଚିଠି ପାଇଛୁର ଠିକଣା, ହ୍ୱାଟ୍ସଆପ୍ ନମ୍ବରଟି ଆମେ ଜଣାଇଦେବା, ତାପରେ ଆମେ ବିଦାୟ ନେବା।
1: ହଁ ଶ୍ରୋତାବନ୍ଧୁ, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ଆକାଶବାଣୀ ପଟଣା 6601 ଜିଲ୍ଲା କଳାହାଣ୍ଡି। ଆପଣ କରିବାର ନମ୍ବର ହେଉଛି

0: 9599994143ମୁଁ ପୁଣି ରଖୁଛି ହ୍ୱାଟ୍ସଆପ୍ ନମ୍ବର 8899994
1: ସହ ଆପଣଙ୍କର ହ୍ୱାଟ୍ସଆପ୍ ମାଧ୍ୟମରେ ଆସିଥିବା ମତାମତ ସହ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଠରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ
0: ଆଉ
1: ବିଦାୟ ଦିଅନ୍ତୁ।

ଚିଠି ଓ ଆମ ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ଥିଲେ ସଚିଦାନନ୍ଦ ମଲ୍ଲିକ ଓ ନିହାରିକା ନାୟକ। ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେବ୍ରେ 248 meters ତଥା 1206 kHz, ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ARF ମାଧ୍ୟମରେ।

ଆଜ୍ଞା ହଁ ପରେ ଆକାଶବାଣୀ ଏହି ସଫଳତା ଭବନୀ ପାଟଣା।

ஆரம்பத்திலே ஹரிஓம் சரண். ஆகாஷ்வாணி தெல்லிரோ.